ଆକାଶବାଣୀ ବାରିପଦା। ଆଜି ମଙ୍ଗଳବାର 1948 ଶତାବ୍ଦୀର ଶ୍ରାବଣ 20 ଦିନ, ତଦନୁଯାୟୀ 2026 ମସିହା ଅଗଷ୍ଟ ମାସର 11।

7 ତାରିଖ। ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 5:57 PM।

ବାହାର ପବିତ୍ରତା ଅପେକ୍ଷା ହୃଦୟର ପବିତ୍ରତା ମନୁଷ୍ୟ ଚରିତ୍ରକୁ ଉଜ୍ଜଳ କରିବାରେ ଅଧିକ ସହାୟକ ହୁଏ। କାମ, କ୍ରୋଧ, ଲୋଭ, ମୋହ ଆଦି ଦୁର୍ଗନ୍ଧମୟ ଗୁଣକୁ ବାହାରକୁ ଫିଙ୍ଗିଦେଇ ହୃଦୟକୁ ସର୍ବଦା ନିର୍ମଳ ରଖିବା ଉଚିତ। ଆକାଶବାଣୀ ବାରିପଦା, ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀ ସମାଚାର ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ନିବେଦନ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପ୍ରଥମ ଅର୍ଘ୍ୟର ଶିଳ୍ପୀ ସୁବାସ ଦାସ, କଣ୍ଠରେ ଜଗନ୍ନାଥ ପଣ୍ଡାଙ୍କ ଭକ୍ତି ରଚନା।

ଏଥିସହିତ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ସୁବାସ ଦାସ, ଅନିଲ ବାଉରା, ନମିତା ଅଗ୍ରୱାଲ, ଶୈଳଭମା ମହାପାତ୍ର, ଉପେନ୍ଦ୍ର କୁମାର ମିଶ୍ର ଏବଂ ତୃପ୍ତି ଦାସ। ଗୀତଗୁଡ଼ିକ ଥିଲା ଜଗନ୍ନାଥ ପଣ୍ଡା, ଅଲେଖ ବିଶ୍ୱାଳ, ନିହାର ରଞ୍ଜନ ରାଉତରାୟ, ଭ୍ରମରବର ଛାଟୋଇ ଏବଂ ସ୍ନେହଲତା ମହାନ୍ତିଙ୍କ ରଚନାରୁ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ।

0: କଟକ ଅନୁଚିନ୍ତା ନିବେଦନ କରିଛନ୍ତି ତୁଳସୀ ଓଝା।
1: ଥିଓସଫିକାଲ ସୋସାଇଟିର ପ୍ରତିଷ୍ଠାତା ମ୍ୟାଡ଼ାମ ବ୍ଲାଭାଷ୍ଟସ୍କିଙ୍କର ଏକ ବିଚିତ୍ର ଅଭ୍ୟାସ ଥିଲା। ସେ ଯେତେବେଳେ ବାହାରକୁ ଯାଆନ୍ତି, ଏପରିକି ଟ୍ରେନ୍ରେ ଗଲାବେଳେ ହେଉ କି ସାନ୍ଧ୍ୟ ଭ୍ରମଣରେ ଗଲାବେଳେ ହେଉ, ସବୁବେଳେ ସେ ହାତରେ ଦୁଇଟି ଛୋଟ ଛୋଟ ବ୍ୟାଗ୍ ଧରିଥାନ୍ତି ଏବଂ କିଛି ଜିନିଷ ସେ ବ୍ୟାଗ୍ ଭିତରୁ ବାହାର କରି ରାସ୍ତା ଦୁଇପଟକୁ ଫିଙ୍ଗୁଥାନ୍ତି। ତାଙ୍କୁ ଥରେ ପଚାରିଗଲା, ଆପଣ ଏସବୁ କାହିଁକି କରନ୍ତି? ସିଏ କହିଲେ, ଇଏ ହେଉଛି ମୋର ସାରା ଜୀବନର ଅଭ୍ୟାସ। ଏହି ମୁଣାରେ ଥିବା ପଦାର୍ଥଗୁଡ଼ିକ ହେଉଛି ବିଭିନ୍ନ ଋତୁରେ ଫୁଟୁଥିବା ଫୁଲର ମଞ୍ଜି। ମୁଁ ଏହି ରାସ୍ତାରେ ଆଉ ଥରେ ହୁଏତ ଆସିବି ନାହିଁ, ହୁଏତ ଆସିବାର କିଛି କାରଣ ବି ନଥାଇପାରେ, କିନ୍ତୁ ଯେତେବେଳେ ଋତୁ ଆସିବ, ଏହି ମଞ୍ଜିରୁ ଗଛ ଉଠିବ ଓ ଗଛଗୁଡ଼ିକରେ ଫୁଲ ଫୁଟିବ, ହଜାର ହଜାର ଲୋକ ଏହି ବାଟରେ ଟ୍ରେନ୍ରେ ଯିବେ, ଚାଲିକରି ଯିବେ। ଅବଶ୍ୟ ସେମାନେ ମୋତେ ଜାଣନ୍ତି ନାହିଁ, କିନ୍ତୁ ଏହି ଫୁଲଗୁଡ଼ିକୁ ଦେଖି ସେମାନେ ଖୁସି ନିଶ୍ଚୟ ହେବେ। ଏଣୁ କିଛି ଲୋକଙ୍କୁ ମୁଁ ଖୁସି କରିପାରିବି।

ସେମାନେ ମୋତେ ଜାଣନ୍ତୁ କି ନ ଜାଣନ୍ତୁ, ସେମାନଙ୍କ ଖୁସିରେ ମୁଁ ସାମିଲ ହେଉଥିବି। ଏପରିକି କିଛି ପିଲା ଆସିବେ, ସେମାନେ ଏ ଫୁଲମାନଙ୍କୁ ତୋଳିନେବେ, ସେଥିରେ ଖେଳିବେ ଓ ଘରକୁ ଚାଲିଯିବେ। କେତେକ ପ୍ରେମିକ ପ୍ରେମିକା ମଧ୍ୟ ଆସିବେ, ସେମାନେ ଏ ଫୁଲଗୁଡ଼ିକୁ ତୋଳି ପରସ୍ପରକୁ ଭେଟିଦେବେ। କିଛି ଲୋକ ଆସିବେ, ଏ ସୁନ୍ଦର ଫୁଲମାନଙ୍କୁ କେବଳ ଦେଖି ଦେଖି ଖୁସି ହୋଇଯିବେ, ମୁଁ ବି ସେମାନଙ୍କ ଖୁସିରେ ଅଂଶୀଦାର ହେବି। ଏ ଭାବନା ଏକ ମହତ୍ ମନର ଭାବନା। ଏମିତି ଅନ୍ୟକୁ ଖୁସି ଦେବାର ଅସଂଖ୍ୟ ଛୋଟ ଛୋଟ ଭାବନାମାନ ଆମ ଚାରିପାଖରେ ଅଛି। ଆମେ ବି ଚାହିଁଲେ ସେଥିରେ ଅଚିରେ ଅଂଶୀଦାର ହୋଇପାରିବା, ଆମ ଅଜାଣତରେ ବି ଆମ ଜାଣତରେ ବି। ବ୍ୟବସାୟିକ ପୃଥିବୀର ବହୁ ଦୂରରେ ଛୋଟ ଛୋଟ ଗାଁମାନ ରହିଛି। ସାଧାରଣ ଖଟିଖିଆ ଲୋକମାନେ ସେଠି ରହୁଥିଲେ, ଦିନଯାକ ନିଜର କ୍ଷେତବାଡ଼ିରେ ବା ଅନ୍ୟାନ୍ୟ ଗୃହକର୍ମରେ ରତ ରହୁଥିଲେ। ସନ୍ଧ୍ୟାବେଳେ ଏକାଠି କୋଉଠି କାହା ବାରଣ୍ଡାରେ ବା ମନ୍ଦିର ବେଢ଼ାରେ ବସି ପୁରାଣ ଚର୍ଚ୍ଚା କରନ୍ତି କି ଏମିତି କିଛି ଗପସପ ମଧ୍ୟ କରନ୍ତି। ସେଇଠି ଏହି ଖୁସି ବାଣ୍ଟିବାର ଏକ ସାମଗ୍ରିକ ଚିତ୍ର ଦେଖିବାକୁ ମିଳେ। ଏ ଘର ତରକାରୀ ସେ ଘରକୁ ଯାଏ, ସେ ଘରର ସଜ ପନିପରିବା ଏ ଘରକୁ ଆସେ। ଝିଅ ବୋହୂମାନେ ଏକାଠି ହୋଇ ପୂଜା ପର୍ବ ପାଳନ୍ତି, ଯୁବକମାନେ ନିର୍ବଳ ବୁଢ଼ାବୁଢ଼ୀମାନଙ୍କୁ ଶଗଡ଼ରେ ବସେଇ ଦୂର ଗାଁକୁ ଯାତ୍ରା ଦେଖିବାକୁ ନେଇଯାଆନ୍ତି। ବେଶୀ ଦୂର ନୁହେଁ, କିଛି ବର୍ଷ ତଳେ ଗାଁମାନଙ୍କରେ ଏ ଦୃଶ୍ୟ ଦେଖିବାକୁ ମିଳୁଥିଲା। ଇଏ ଏପରି ଏକ ଖୁସି ଯାହାର କୌଣସି ତୁଳନା ନଥିଲା। ଏଠି କେବଳ ପରସ୍ପରକୁ ଦେବାର ଭାବର ପ୍ରାଚୁର୍ଯ୍ୟ ରହିଥିଲା, ଦେବାର ଖୁସି। ଏ ଦେବାର ଖୁସି ଆଜି ଯେ ଅସମ୍ଭବ ଏକଥା ନୁହଁ, କିନ୍ତୁ କେବଳ ବଦଳି ଯାଉଛି ମନ। ପ୍ରତ୍ୟେକ ପ୍ରତିଯୋଗିତାରେ ଆଗକୁ ଯିବା ପାଇଁ ସମସ୍ତେ ବିକଳ, ସେଥିରେ କେତେ ଖୁସି ମିଳିବ ସେ କଥାକୁ ଧ୍ୟାନ ଦେବାକୁ ଆମକୁ ବେଳ ନାହିଁ। କିନ୍ତୁ ଏକଥା ସତ ଯେ ପରିବର୍ତ୍ତନ ହିଁ ପୃଥିବୀ ତତ୍ତ୍ୱର ମୂଳ ବୀଜ। ଅଙ୍କେ ନିଭେଇଥିବା କିଛି ଘଟଣାରୁ ମୋର ଅବବୋଧ ହୋଇଛି। ଏମିତି ଥରେ ମୁଁ ଗାଡ଼ିରେ ଆସୁଥାଏ, ପଛରୁ କିଛି ପିଲା ଗୋଟେ ଗାଡ଼ିରେ ଆସି ଆମକୁ ଓଭରଟେକ୍ କରି ଯିବା ପାଇଁ ବାରମ୍ବାର ଚେଷ୍ଟା କରୁଥାନ୍ତି, କିନ୍ତୁ ସୁବିଧା ନଥିବାରୁ ଆମେ ତାଙ୍କୁ ବାଟ ଦେଇ ପାରୁନଥାଉ। କୌଣସି ମତେ ସେମାନେ ଆମକୁ ଅତିକ୍ରମ କରିଯାଇ ଆମ ଗାଡ଼ିକୁ ଅଟକାଇ ଆମକୁ ବେଶ ଗାଳିଗୁଲଜ କଲେ। ମନ ଭାରି ଖରାପ ଲାଗିଲା, କ'ଣ ହେଲାଣି ଆଜିର ଯୁବଗୋଷ୍ଠୀ। ଯାହା ହେଉ, ମୁଁ ତାଙ୍କୁ ଦୋଷ ନଥାଇବି କ୍ଷମା ମାଗିଲା ପରି ନିଉ ନହେଇ ଦୀପଦ କହିବାରୁ ସେମାନେ ଚାଲିଗଲେ। କିଛି ବାଟ ଗଲାପରେ ମୁଁ ଦେଖିଲି ଗୋଟେ ଗଛ ମୂଳରେ ରାସ୍ତା କଡ଼ରେ ସେହି ଯୁବକମାନଙ୍କ ଗାଡ଼ିଟି ଠିଆ ହୋଇଛି। ଗାଡ଼ିଟି ଅଟକାଇ ମୁଁ ଭାବିଲି କ'ଣ ହେଉଛି, ଏସବୁ ଜାଣିବା ପାଇଁ ମୁଁ ବି ଟିକେ ଓହ୍ଲେଇ ପଡ଼ିଲି। ଯାହା ଦେଖିଲି ବଡ଼ ଆଶ୍ଚର୍ଯ୍ୟ ଲାଗିଲା, ବୁଢ଼ା ଲୋକଟିଏ ସାଇକେଲରେ ଯାଉଥିଲେ। କୌଣସି ଏକ ଗାଡ଼ି ଲୋକଟିକୁ ଧକ୍କା ଦେଇ ଚାଲିଯାଇଛି କିମ୍ବା ବୁଢ଼ା ନିଜେ ରାସ୍ତା ତଳକୁ ଗଡ଼ି ପଡ଼ିଥିଲେ ଜଣାନାହିଁ। ଏହି ଯୁବକମାନେ ବୁଢ଼ା ଲୋକଟିକୁ ଉଠାଇ ତାର ସେବା ଶୁଶ୍ରୂଷାରେ ଲାଗି ପଡ଼ିଥାନ୍ତି। ପାଣି ପିଆଇ ତାଙ୍କ ହାତ ଗୋଡ଼ର ଖଣ୍ଡିଆକୁ ଧୋଇ ସେଠି ଔଷଧ ଲଗାଇ ତାଙ୍କୁ ଡାକ୍ତରଖାନା ନେବାର ଯୋଜନା କରୁଥାନ୍ତି। ସେ କାର୍ଯ୍ୟ ସବୁ କଲାବେଳେ ସେମାନଙ୍କ ଆଖିରେ ମୁଁ ଏକ ଅଦ୍ଭୁତ ଚମକ, ମୁଖରେ ଏକ ଅଦ୍ଭୁତ ବିରଳ ଖୁସି ଦେଖିବାକୁ ପାଇଲି। କିଛି ସମୟ ପୂର୍ବରୁ ମୁଁ ଯେଉଁ ଚେହେରା ସେମାନଙ୍କର ଦେଖିଥିଲି ତାର ସାମାନ୍ୟ ଚିହ୍ନବର୍ଣ୍ଣ ବି ସେଠି ନଥିଲା। ଈଶ୍ୱରଙ୍କୁ ମନେ ମନେ ମୁଁ ଧନ୍ୟବାଦ ଦେଲି, ହେ ପ୍ରଭୁ, ତମ ସୃଷ୍ଟି ଆଜି ବି ସେମିତି ଅଛି। ଅନ୍ୟକୁ ଖୁସି ଦେବା ପାଇଁ କାର୍ପଣ୍ୟର ନାହିଁ। ତାପରେ ମୁଁ କିଛି ସମୟ ସେଠି ଠିଆ ହୋଇ ରହିଲି, ଦେଖିଲି ବୁଢ଼ା ଉଠି ସେ ପିଲାମାନଙ୍କର ମୁହଁକୁ ଆଉଁସି ଦେଉଛନ୍ତି। ମୁହଁରେ ଫୁଟି ଉଠୁଛି କୃତଜ୍ଞତା ଓ ଆନନ୍ଦର ଏକ ଅଦ୍ଭୁତ ଭାବ।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ତୁଳସୀ ଓଝା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 123ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ଯୋଗୁଁ ପ୍ରଚ୍ୟୁତ ଦଶଭାଇଙ୍କର ନାରାୟଣଙ୍କୁ ସ୍ତୁତି ବିଷୟରେ ପୁଣି ଥରେ ବୁଝାଇ କହିଲେ। ଦଶଭାଇ କହିଲେ ଯେ ରୁଦ୍ରଙ୍କ ଆଶୀର୍ବାଦରୁ ସେମାନଙ୍କର ନାରାୟଣଙ୍କୁ ଦେଖିବାର ସୌଭାଗ୍ୟ ହେଲା। ଭବବ୍ୟାଧିର ଏକମାତ୍ର ମହୌଷଧି ନାରାୟଣ। ଶ୍ରୀହରିଙ୍କର ଅନ୍ତର୍ଦ୍ଧାନ ହେବାରୁ ଦଶଭାଇ ଆକୁଳ ହୋଇ ଉଠିଲେ। ମୁଖରୁ ଅଗ୍ନିଜାତ କରି ସମସ୍ତ ବୃକ୍ଷକୁ ଦହନ କଲେ। ପିତାମହ ବ୍ରହ୍ମା ଆସି ସେମାନଙ୍କୁ ସେଥିରୁ ନିବୃତ୍ତ କଲେ ଓ ବୃକ୍ଷମାନେ ସେମାନଙ୍କୁ ମାରିସା କନ୍ୟାଙ୍କୁ ପ୍ରଦାନ କଲେ। ସେହି କନ୍ୟା ଗର୍ଭରୁ ତୃତୀୟ ଦକ୍ଷ ପ୍ରଜାପତି ଜନ୍ମ ହେଲେ।

0: ଶୁଣିଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 123ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ମନ୍ମଥ ମିଶ୍ର, ଶରତ ନାୟକ, ସାଗରିକା ମହାନ୍ତି ଏବଂ ପ୍ରୀତିନନ୍ଦା ରାଉତରାୟ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kilohertz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଫସଲ ଅଛି ତ ରୋଗ ପୋକ ବି ଅଛି। ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପୋକ ଆମ ଫସଲକୁ କ୍ଷତି ପହଞ୍ଚାଇଥାନ୍ତି। ଆଜି ଆସନ୍ତୁ ଜାଣିବା କେତେକ ପୋକଙ୍କ ସମ୍ପର୍କରେ। ଯେଉଁ ପୋକ ସୋରିଷ ଫସଲରେ ଦେଖାଯାଆନ୍ତି, ଏହାର ଉଭୟ ପୂର୍ଣ୍ଣାଙ୍ଗ ଓ ଅର୍ଭକ ବହୁ ସଂଖ୍ୟାରେ କଅଁଳିଆ ପତ୍ର, ଫୁଲ, ବୃନ୍ତ ଓ ଛୁଇଁରେ ରହି ରସ ଶୋଷି ଖାଆନ୍ତି। ଏମାନେ ଅତ୍ୟନ୍ତ ନରମ ଓ କଳା ରଙ୍ଗର। ଆକ୍ରାନ୍ତ ପତ୍ର ବାଦାମୀ ହୋଇ ମୋଚା ପଡ଼ିଯାଏ ଓ ଫୁଲରେ ଛୁଇଁ ଆସେ ନାହିଁ। କୀଟର ମଳ ପତ୍ର ଉପରେ ଲାଗି କଳା ଫିମ୍ପି ମାଡ଼ିଯାଏ, ଫଳରେ ଆଲୋକ ସଂଶ୍ଲେଷଣ ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ। ବାୟୁମଣ୍ଡଳର ଆର୍ଦ୍ରତା ଶତକଡ଼ା 60-80% ଓ ଉତ୍ତାପ 8°-18°C ରହି ଯଦି ଆକାଶ ମେଘାଚ୍ଛନ୍ନ ରହେ, ତେବେ ଏମାନେ ବିଭିନ୍ନ ପ୍ରାକୃତିକ ଉପାୟରେ ନିଜର ବଂଶକୁ ବୃଦ୍ଧି କରି ସମଗ୍ର ଗଛକୁ ଆଚ୍ଛାଦିତ କରିଦିଅନ୍ତି। ଏପରି କ୍ଷେତ୍ରରେ ଚାଷରୁ ଆଦୌ ଅମଳ ମିଳିନଥାଏ। କରତିଆ ମାଛି, ଏମାନେ ସାଧାରଣ ମାଛିଠାରୁ ଛୋଟ। ହଳଦିଆ କମଳା ରଙ୍ଗର ଏହି ମାଛିଟି ପତ୍ର ଓ କୋମଳ

0: କାଣ୍ଡକୁ କଣା କରି ଭିତରେ ଗୋଟି ଗୋଟି କରି ଅଣ୍ଡା ଦେଇଥାଏ। ଏହି ମାଛିର ନିମ୍ନ ଅଂଶରେ କରତ ପରି ଦାନ୍ତି ଥିବାରୁ ଏହାକୁ କରତିଆ ମାଛି କହନ୍ତି। ଅଣ୍ଡାରୁ 4-5 ଦିନ ପରେ ଧୂସରିଆ ରଙ୍ଗର ସଲଭ ବାହାରି ପ୍ରଥମ ଅବସ୍ଥାରେ ପତ୍ର ଉପରେ ରହି ଖାଇଥାନ୍ତି। ଏହି ସମୟରେ ପତ୍ରରେ ଅସମାନ କଣା ହୋଇଥାଏ। ପରେ ବୃଦ୍ଧିପ୍ରାପ୍ତ ଲାର୍ଭା ପତ୍ରର ଧାରରୁ ଖାଇଯାଆନ୍ତି। ଫସଲ ଗାଈ ଚରିଗଲା ପରି ଦେଖାଯାଏ, ଫଳରେ ଅମଳ କମିଯାଇଥାଏ। ଚିତ୍ରିତ ଶୋଷକ ପୋକ ପୂର୍ଣ୍ଣାଙ୍ଗ ପୋକଟି ଏକ ଛୋଟ ଗାଢ଼ ବାଦାମୀ ରଙ୍ଗ ଏବଂ ନାଲି ମିଶା ବାଦାମୀ ଚିହ୍ନ ଥିବା ଶୋଷକ ପୋକ। ପୂର୍ଣ୍ଣାଙ୍ଗ ଓ ଅର୍ଭକଗୁଡ଼ିକ ପତ୍ର ଓ କଅଁଳିଆ ଫଳଗୁଡ଼ିକର ରସ ଶୋଷି ଖାଇବା ଯୋଗୁଁ ଗଛ ଧୀରେ ଧୀରେ ଝାଉଁଳି ଶୁଖିଯାଏ, ଏଣୁ ଛୁଇଁରେ ମଞ୍ଜି ଧରେ ନାହିଁ। ସମୟ ସମୟେ ପୂର୍ଣ୍ଣାଙ୍ଗ ପୋକଟି ଅମଳ ଖଳାରେ ଥିବା ସୋରିଷ ଗଛରେ ଦେଖାଯାଏ। ମଟର ପତ୍ର ସୁଡ଼ଙ୍ଗୀ ପୋକ ପୂର୍ଣ୍ଣାଙ୍ଗ ପୋକଟି ଛୋଟ କଳା ରଙ୍ଗର ମାଛି, ଯାହାର ମୁଣ୍ଡଟି ହଳଦିଆ ରଙ୍ଗ। ଏହା ଘରେ ଥିବା ମାଛି ପରି, ମାତ୍ର ଆକାରରେ ଘର ମାଛିଠାରୁ ଛୋଟ। ପୂର୍ଣ୍ଣାଙ୍ଗ ମାଛି ପତ୍ରରେ କଣା କରନ୍ତି ଓ ପତ୍ରରୁ ଝରୁଥିବା ରସକୁ ଶୋଷି ଖାଆନ୍ତି। ମାଗଟ ପତ୍ରରେ ସୁଡ଼ଙ୍ଗ ତିଆରି କରନ୍ତି, ଯାହା ରୂପା ରଙ୍ଗର ଓ ଅଙ୍କା ବଙ୍କା। ଅତ୍ୟଧିକ ଆକ୍ରାନ୍ତ ଫସଲରେ ପତ୍ର ହଳଦିଆ ପଡ଼ି ଖସିପଡ଼େ। ଏହି ପୋକ ଗଛଗୁଡ଼ିକୁ ମାସକରେ ହେବା ପରଠାରୁ ଫଳ ପାକଳ ହେବା ପର୍ଯ୍ୟନ୍ତ ଦେଖାଯାଆନ୍ତି। ଲାର୍ଭା 13-15 ମିଲିମିଟର ଲମ୍ବା, ସବୁଜ ରଙ୍ଗ ଓ ଦୁଇ ପାଖରେ ନାଲି ରଙ୍ଗର ଗାର ଥାଏ। ପ୍ରଥମ ଅବସ୍ଥାରେ ପତ୍ରର ସବୁଜ ଅଂଶକୁ ଶୋଷି ନିଏ, ପରେ ପତ୍ର ଫୁଲ ଫଳକୁ ଛନ୍ଦି ଦିଏ, ଫଳରେ ଗଛ ବାମନାକୃତି ଦେଖାଯାଏ। ଅଧିକ ଆକ୍ରାନ୍ତ ହେଲେ ଗଛ ସମ୍ପୂର୍ଣ୍ଣ ପତ୍ର ଶୂନ୍ୟ ହୋଇଯାଏ। ବିହାରୀ ସମ୍ବାଳୁଆ ବିହାରୀ ସମ୍ବାଳୁଆ ତୋରିଆ ଜାତୀୟ ସୋରିଷରେ ବିଶେଷ କ୍ଷତି କରନ୍ତି। ଏହାର ଲାର୍ଭା କମଳା ରଙ୍ଗର ଧୂସର ଦାଗ ଓ ଦୁଇ ଶୁଣ୍ଢ କଳା। ପୂର୍ଣ୍ଣାଙ୍ଗ ଲାର୍ଭା 40-45 ମିଲିମିଟର ଲମ୍ବ ଓ ପୁରା ଶରୀରରେ ରୁମ ଭରି ରହିଥାଏ। ଲାର୍ଭା ଗଛର ବୃଦ୍ଧି ସମୟରେ ପତ୍ରଧାରରୁ ଖାଇବା ଆରମ୍ଭ କରେ ଓ ସମ୍ପୂର୍ଣ୍ଣ ପତ୍ରକୁ ଖାଇଯାଏ। ଗୋଟିଏ ଗଛରୁ ଅନ୍ୟ ଗଛକୁ, ଗୋଟିଏ କିଆରୀରୁ ଅନ୍ୟ ଗୋଟିଏ କିଆରୀକୁ ଚାଲିଯାଇପାରନ୍ତି, ଫଳରେ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ କିଆରୀ ସଂକ୍ରମିତ ହୋଇଥାଏ। ଠିକିରି ପିଠିଆ ପୋକ ପୂର୍ଣ୍ଣାଙ୍ଗ ମଥଟି ଧୂସର ରଙ୍ଗ, ପଛ ଡେଣା ଫିକା ଧୂସର ରଙ୍ଗ ଓ 3ଟି ହଳଦିଆ ରଙ୍ଗର ଦାଗ ଥାଏ। ମଥର ପୃଷ୍ଠଭାଗରେ ଠିକିରି ପରି ଏକ ଚିହ୍ନ ଥାଏ, ଯାହା ଗୋଟିଏ ହୀରା ପରି ଦେଖାଯାଏ, ତେଣୁ ଏହାକୁ ଠିକିରି ପିଠିଆ ବା ହୀରକ ପୃଷ୍ଠପୋକ କୁହାଯାଏ। ପ୍ରଥମ 2ଟି ନିର୍ମୋଚନ ପତ୍ରରେ ସୁଡ଼ଙ୍ଗ କରି ପତ୍ର ଖାଇଯାଆନ୍ତି। ତୃତୀୟ ନିର୍ମୋଚନ ଲାର୍ଭା ପ୍ରଥମ ବାହ୍ୟ ଅଂଶକୁ ଖାଇଯାଆନ୍ତି। ପୂର୍ଣ୍ଣାଙ୍ଗ ଲାର୍ଭା ପତ୍ରକୁ ଗୋଲାକାର କଣା କରିଥାଏ। ସାଧାରଣତଃ ବିଳମ୍ବରେ ବୁଣାଯାଇଥିବା ସୋରିଷରେ ଏହା ବିଶେଷ ଦେଖାଯାଇଥାଏ। ଏଣୁ ଚାଷୀ ଭାଇ ଓ ଭଉଣୀମାନେ, ପ୍ରଥମେ ଆପଣମାନେ ଆପଣମାନଙ୍କ ଜମିକୁ ସର୍ବେକ୍ଷଣ କରନ୍ତୁ। ଯଦି ଏହିସବୁ ପୋକ ଲାଗୁଛି, ତେବେ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର କିମ୍ବା କୃଷି କର୍ମଚାରୀମାନଙ୍କ ସହିତ ପରାମର୍ଶ କରି କୀଟନାଶକ ପ୍ରୟୋଗ କରି ଫସଲକୁ ସୁରକ୍ଷା ଦିଅନ୍ତୁ।
1: ଶୁଣିଲି କୃଷି ସୂଚନା, ଏଥିରୁ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଥିବାବେଳେ ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଅନ୍ୟ ଜିଲ୍ଲାମାନଙ୍କରେ ବର୍ଷା ଘଡ଼ଘଡ଼ି ବଜ୍ରପାତ ସହିତ ପବନ ବହିପାରେ। ଶୁଣିଲେ ପାଣିପାଗର ସୂଚନା, ଆକାଶବାଣୀ କଟକ। ସମୟ ସକାଳ 6:55 ସଂସ୍କୃତରେ ସମ୍ବାଦ।
2: ଏଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୋୟନ୍ତାମ ପ୍ରବାଚିକା ରିଚା ଝା। अथ वार्ताः। संसदा करविषयकानां तथा अन्येषां विधीनां संशोधन विधेयकं 20-26 इति पारितम्। राज्यसभया ह्यः चर्चानन्तरम् एतत् लोकसभायै प्रत्यर्पितम्। लोकसभया एतत् विधेयकं पूर्वमेव पारितमासीत्। केन्द्रीय वित्तमन्त्री निर्मला सीतारमण विधेयकं प्रस्तुतवती आसीत्। विधेयकेन धनप्रदान परिशोधन व्यवस्थाधिनियमः 27-2000 आयकराधिनियमः 20-25 तथा वित्ताधिनियमः 20-26 चेत्येषु संशोधनं प्रस्ताव्यते। अनेन अधिनियमेन आयकर संशोधन अध्यादेशः 20-26 इति प्रभावहीनः भविष्यति, यः अस्य वर्षस्य जूनमासस्य 5मे दिनाङ्के प्रख्यापितः आसीत्। चर्चायाः प्रत्युत्तरे

ସଂସ୍କୃତରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ।

ସକାଳ 7:25 ସାନ୍ତାଳୀ ଆଖଡ଼ା, ସୁଗମ ସଙ୍ଗୀତ ସକାଳ 7:55, ଗୀତାଞ୍ଜଳି ସକାଳ 8:15। ଦିନ 12ଟାରେ ଝୁମର ଗୀତ ପରିବେଷଣ କରିବେ ଶିଳ୍ପୀ କର୍ଣ୍ଣ ମହାନ୍ତ ଏବଂ ସାଥୀ କଳାକାର। ଅପରାହ୍ନ 5:30 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ

ସନ୍ଧ୍ୟା 6ଟାରେ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ସୂଚନା ସମ୍ବାଦ ସନ୍ଧ୍ୟା 6:30 ଆଦିବାସୀ ସଙ୍ଗୀତ କ୍ରମରେ କଲ୍ହ ଗୀତ ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକରୁ। ହିନ୍ଦୀ କଥାଚିତ୍ରର ଗୀତ ରାତି 8ଟାରେ। ପ୍ରକୃତି ଓ ପରିବେଶ ରାତି 8:30 ଗୀତ ଅତୀତ ରାତି 8:40 ଏକକ କଥାଚିତ୍ର କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ରାତି 10:30। ଶ୍ରୋତାବନ୍ଧୁ ଏଥିରେ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ଆଗ୍ରିଷ୍ଟାକ୍ ପଞ୍ଜୀକରଣକୁ ନେଇ ଚାଷୀ ଓ ସରକାରଙ୍କ ମଧ୍ୟରେ ଦେଖାଦେଇଥିବା ସମସ୍ୟା ଦୂର ହୋଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗତକାଲି ଲୋକସେବା ଭବନରେ ହୋଇଥିବା ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଖରିଫ୍ ମାର୍କେଟିଂ ଋତୁ ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜୀକରଣ ସଂକ୍ରାନ୍ତ ଆଲୋଚନାରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ ଆଗ୍ରିଷ୍ଟାକ୍ ପଞ୍ଜୀକରଣ ଚାଲିବ। ବର୍ତ୍ତମାନ ସୁଦ୍ଧା 94,657 ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିଛନ୍ତି। ଖରିଫ୍ ଋତୁରେ ଧାନ ବିକ୍ରୟ ଲାଗି ପଞ୍ଜୀକରଣ ନିମନ୍ତେ ଆଗ୍ରିଷ୍ଟାକ୍ ବା କୃଷକ ରେଜିଷ୍ଟ୍ରି ସଂଖ୍ୟା ବାଧ୍ୟତାମୂଳକ ନୁହେଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଆଗ୍ରିଷ୍ଟାକ୍ ଯୋଗୁଁ କୌଣସି ଚାଷୀ ପଞ୍ଜୀକରଣରୁ ବାଦ୍ ପଡ଼ିବେ ନାହିଁ ବୋଲି ସେ କହିଛନ୍ତି। କୃଷକମାନଙ୍କର ପଞ୍ଜୀକରଣ କରାଯାଇ ଟୋକନ୍ ପ୍ରଦାନ କରାଯିବ ଏବଂ ଭାଗ ଚାଷୀମାନଙ୍କ

କ୍ଷେତ୍ରରେ ସ୍ୱତନ୍ତ୍ର ଆପ୍ ଜରିଆରେ ଜମି ମାଲିକମାନେ ସମ୍ମତି ପ୍ରଦାନ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଜଳବାୟୁ ସହନଶୀଳତା ଓ ସବୁଜ ବିକାଶର ନେତୃତ୍ୱ ନେବାକୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି। ଗତକାଲି ଜଟଣୀସ୍ଥିତ ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଓଡ଼ିଶା ଯୁବ ସମ୍ମିଳନୀକୁ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରି ରାଜ୍ୟପାଳ

0: ଜୟନ୍ତୀ ରୂପେ ଉଦ୍ଘାଟନ କରି ରାଜ୍ୟପାଳ କହିଛନ୍ତି, ଯୁବପିଢ଼ିଙ୍କ ଶକ୍ତି ଓ ସୃଜନଶୀଳତାକୁ ସକାରାତ୍ମକ କାର୍ଯ୍ୟରେ ବିନିଯୋଗ କରାଯାଇପାରିଲେ 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ। ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ବୈଠକରେ କୃଷି, ଶିଳ୍ପ, ଜଳସମ୍ପଦ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ସମେତ ପ୍ରାୟ 12 ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ବୀମା ନଥିବା ଗାଡ଼ି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପରିବହନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଇ ଡିଟେକ୍ସନ୍ ମାଧ୍ୟମରେ ରାଜ୍ୟର ସମସ୍ତ ଟୋଲ୍ଗେଟ୍ ଦେଇ ଯାତାୟତ କରୁଥିବା ଯାନବାହନର ବୀମା, ଫିଟ୍ନେସ୍ ଏବଂ ପ୍ରଦୂଷଣ ପ୍ରମାଣପତ୍ରର ସ୍ୱୟଂକ୍ରିୟ ପଦ୍ଧତିରେ ଯାଞ୍ଚ କରାଯିବ। ବୈଧ କାଗଜପତ୍ର ନଥିଲେ ଇ ଚାଲାଣ ଜାରି କରାଯିବ। ସୂଚନା ଅନୁଯାୟୀ ରାଜ୍ୟରେ 1,41,41,951 ଯାନବାହନ ମଧ୍ୟରୁ 35,68,318 ଗାଡ଼ିର ବୈଧ ବୀମା ରହିଥିବା ଜଣାପଡ଼ିଛି, ଯାହାକି ପ୍ରାୟ 65% ଗାଡ଼ିର ବୀମା ନଥିବା ଜଣାପଡ଼ିଛି। ଭୁବନେଶ୍ୱର କଟକ କମିଶନରେଟ୍ ପୁଲିସ୍ ପକ୍ଷରୁ ଦ୍ୱିତୀୟ ଥାନା ଅଧିକାରୀମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ପୁଲିସ୍ ସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ପରିଚାଳନା, ଜନକୈନ୍ଦ୍ରିକ ପୁଲିସ୍ ବ୍ୟବସ୍ଥା ଏବଂ ଥାନାର କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ପୁଲିସ୍ ଅଧିକାରୀମାନଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି କରି ସେବା ପ୍ରଦାନ କ୍ଷେତ୍ରରେ ଜନସାଧାରଣଙ୍କ ପ୍ରତି ଦାୟିତ୍ୱବୋଧ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ନୟାଗଡ଼ ଜିଲ୍ଲାରେ ହର୍ ଘର୍ ତିରଙ୍ଗା ଅଭିଯାନ ଅଧୀନରେ ଆଜି ବିଶାଳ ଜିଲ୍ଲାସ୍ତରୀୟ ତିରଙ୍ଗା ଶୋଭାଯାତ୍ରା ଆୟୋଜନ ହେଉଛି। ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଦୁର୍ଗାପ୍ରସାଦ ଖେଳପଡ଼ିଆ ପର୍ଯ୍ୟନ୍ତ ଯିବ। ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ମିଶନ ଶକ୍ତି ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସାମିଲ ହେବେ। ସୁବର୍ଣ୍ଣପୁର ପୁଲିସ୍ ପକ୍ଷରୁ ସାଇବର ଅପରାଧ ଓ ଅନ୍ଲାଇନ୍ ଠକେଇ ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କୁ ଅନ୍ଲାଇନ୍ ଠକେଇରୁ ସୁରକ୍ଷା ପାଇବା ନିମନ୍ତେ ବିଭିନ୍ନ ଉପାୟ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିଲେ। ନୟାଗଡ଼ ଜିଲ୍ଲା କଣ୍ଟିଲୋସ୍ଥିତ ନୀଳମାଧବ ପୀଠର ପଶ୍ଚିମ ଦ୍ୱାର ପରିସରରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଅନ୍ୟ ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ସ୍ୱଚ୍ଛତା କାର୍ଯ୍ୟରେ ସାମିଲ ହୋଇଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଏହି ସମୟ ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରରେ ଆଜି ସକାଳ 6 ସୁଦ୍ଧା ଜଳସ୍ତର 613.89 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 231,613 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 12 ଗେଟ୍ ଏବଂ ପାୱାର ଚ୍ୟାନେଲ ମଧ୍ୟ ଦେଇ ସେହି ସମୟ ମଧ୍ୟରେ 215,564 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ବର୍ଷାଦିନିଆ ପେଟ ରୋଗ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନନ୍ଦା ଦ୍ୱିବେଦୀ।
2: ଗ୍ରୀଷ୍ମ ଋତୁ ପରେ ବର୍ଷା ଋତୁର ଆଗମନ ଧରାପୃଷ୍ଠକୁ ଏକ ଶୀତଳ ସ୍ପର୍ଶ ଦେଇଥାଏ। ପ୍ରଚଣ୍ଡ ଖରା ପରେ ବର୍ଷା ଯୋଗୁଁ ବାୟୁମଣ୍ଡଳରେ ତାପମାତ୍ରା କମିଯିବା ଦ୍ୱାରା ଆମେ ସମସ୍ତେ ଆଶ୍ୱସ୍ତି ଲାଭ କରିଥାଉ, କିନ୍ତୁ ହଠାତ୍ ତାପମାତ୍ରାରେ ପରିବର୍ତ୍ତନ ହେବା ଫଳରେ ବର୍ଷାଦିନେ ଲୋକମାନେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାନ୍ତି। କାରଣ ରୋଗ ସଂକ୍ରମଣ ଏହି ଋତୁରେ ଅଧିକ ବ୍ୟାପିଥାଏ। ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟରୁ ପେଟ ରୋଗ ସମସ୍ୟା ବିଶେଷ ଭାବରେ ପରିଲକ୍ଷିତ ହୁଏ। ଆସନ୍ତୁ ଆଲୋଚନା କରିବା ଏହାର କାରଣ ସମ୍ବନ୍ଧରେ। ବର୍ଷାଦିନେ ବାୟୁମଣ୍ଡଳରେ ମାତ୍ରାଧିକ ଆର୍ଦ୍ରତା ଥାଏ। ଏହାର ପ୍ରଭାବରେ ଆମ ଶରୀରର ପାଚନ ଶକ୍ତି ଦୁର୍ବଳ ହୋଇଥାଏ। ଦୂଷିତ ପାଣି ଓ ଦୂଷିତ ଖାଦ୍ୟ ପଦାର୍ଥ ସେବନ ଦ୍ୱାରା ପାକସ୍ଥଳୀରେ ସଂକ୍ରମଣ ଏହାର ଏକ ମୁଖ୍ୟ କାରଣ। ବିଭିନ୍ନ ପେଟ ରୋଗ ସମସ୍ୟା ମଧ୍ୟରେ ବଦହଜମି, ବାନ୍ତି ହେବା, ପେଟରେ ଯନ୍ତ୍ରଣା, ଆମ୍ବିଳା ହାକୁଟି ଦେବା, ପେଟ ଫୁଲିଲା ପରି ଲାଗିବା, ବାରମ୍ବାର ତରଳ ଝାଡ଼ା ଓ ଲାଳ ଝାଡ଼ା ଇତ୍ୟାଦି ବିଶେଷ ଭାବରେ ପରିଲକ୍ଷିତ ହୁଏ। ଗୁରୁତର ପେଟ ରୋଗ

0: ସମସ୍ୟା ମଧ୍ୟରେ କାମଳ ରୋଗ, କଲେରା, ଟାଇଫଏଡ୍ ଆଦି ଅନ୍ୟତମ। ଦୂଷିତ ପାଣି ଓ ଦୂଷିତ ଖାଦ୍ୟ ଦ୍ୱାରା ଏହିସବୁ ରୋଗର ଜୀବାଣୁ ସଂକ୍ରମିତ ହୋଇଥାନ୍ତି। ଏପରି ସ୍ଥଳେ ନିଜକୁ ସୁସ୍ଥ ରଖିବା ପାଇଁ କିଛି ପ୍ରାକ୍ ସଚେତନତା ଓ ଆବଶ୍ୟକୀୟ ସତର୍କତା ଉପରେ ଆଲୋଚନା କରିବା। ପରିଷ୍କାର ଓ ସିଝା ପାଣି ପିଇବା ଦରକାର, କାରଣ ଫୁଟା ପାଣି ପିଇବା ଦ୍ୱାରା ଆମେ ଦୂଷିତ ଜଳଜନିତ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା। ଖାଦ୍ୟ ଖାଇବା ପୂର୍ବରୁ ଭଲ ଭାବରେ ହାତ ମୁହଁ ଧୋଇ ପରିଷ୍କାର କରିବା ଉଚିତ। ପନିପରିବା ଓ ଫଳ ଆଦିକୁ ବ୍ୟବହାର କରିବା ପୂର୍ବରୁ ପରିଷ୍କାର ପାଣିରେ ଭଲ ଭାବରେ ଧୋଇଦେବା ଉଚିତ। ଏହାଦ୍ୱାରା ଏଥିରେ ଥିବା ଧୂଳିମଳି ଓ ଜୀବାଣୁ ଆଦିକୁ ଦୂର କରିହେବ। ଘରେ ରନ୍ଧା ହୋଇଥିବା ଖାଦ୍ୟକୁ ଉପଯୁକ୍ତ ଭାବେ ପରିଷ୍କାର ବାସନରେ ଘୋଡ଼ାଇ ରଖିବା ଆବଶ୍ୟକ, ଯାହାଫଳରେ ମାଛି ଦ୍ୱାରା ସଂକ୍ରମିତ ରୋଗଠାରୁ ରକ୍ଷା ପାଇବା। ବଜାର ଖାଦ୍ୟଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରହିବା ଉଚିତ। ଅତ୍ୟଧିକ ତେଲ ଓ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ, ବରଂ ଉଷୁମ ଓ ହାଲକା ଖାଦ୍ୟ ଖାଇବା ଜରୁରୀ। ବାସି ଖାଦ୍ୟ ଓ ପଚାସଢ଼ା ଫଳ ସେବନ କରିବା ଅନୁଚିତ। ନିୟମିତ ନାସ୍ପାତି ବୋଲି ଫଳ ଖାଇବା ଦ୍ୱାରା ଶରୀରର ହଜମ ଶକ୍ତି ବୃଦ୍ଧି ପାଏ। ବର୍ଷା ଦିନେ ଆମ୍ବ ଖାଇବା ଅନୁଚିତ। କଞ୍ଚା ପରିବା ଓ ଫଳ ଇତ୍ୟାଦିକୁ ଭଲ ଭାବେ ରାନ୍ଧିବା ଆବଶ୍ୟକ। ବାରମ୍ବାର ଚାହା କଫି ସେବନ ମଧ୍ୟ ଶରୀର ପାଇଁ ହାନିକାରକ ଅଟେ। ନିଜ ଘର ଚାରିପାଖର ପରିବେଶକୁ ପରିଷ୍କାର ରଖିବା ଦ୍ୱାରା ଆମେ ଅନେକ ଜୀବାଣୁ ସଂକ୍ରମଣକୁ ରୋକିବାରେ ସକ୍ଷମ ହୋଇପାରିବା। ଆଲୋଚନା କରାଯାଇଥିବା ସତର୍କତା ପ୍ରତି ଦୃଷ୍ଟି ରଖିଲେ ଏଭଳି ସ୍ୱାସ୍ଥ୍ୟ ସମସ୍ୟାକୁ ଏଡ଼ାଇ ଯାଇପାରିବ। ସୁତରାଂ ସୁଷମ ଖାଦ୍ୟ ଖାଇବା ସହ ପରିଷ୍କାର ପରିଚ୍ଛନ୍ନ ରହି ନିଜ ପରିବେଶର ସ୍ୱଚ୍ଛତା ପ୍ରତି ଯତ୍ନବାନ ହେଲେ ଆମେ ବର୍ଷା ଦିନେ ନିଜକୁ ସୁସ୍ଥ ଓ ରୋଗମୁକ୍ତ ରଖିବାରେ ସକ୍ଷମ ହେବା। ବର୍ଷା ଦିନେ ତରଳ ଝାଡ଼ା ହେଲେ ସେଥିପ୍ରତି ଅଧିକ ଗୁରୁତ୍ୱ ଦେବା ଦରକାର। ଦିନକୁ 4-5 ଥର ଝାଡ଼ା ହେଲେ ଦେହର ଜଳୀୟ ଅଂଶ ହ୍ରାସ ପାଇବାର ସମ୍ଭାବନା ରହିଥାଏ, ତେଣୁ ଏଭଳି କ୍ଷେତ୍ରରେ ଅଭିଜ୍ଞ ଡାକ୍ତରଙ୍କର ପରାମର୍ଶ ଅନୁଯାୟୀ ଔଷଧ ସେବନ କରିବା ନିତ୍ୟାନ୍ତ ଆବଶ୍ୟକ। ଏଥିସହିତ ଶରୀରର ଜଳୀୟ ଅଂଶର ସନ୍ତୁଳନତା ଆଣିବା ପାଇଁ ORS ପାଣି, ଲେମ୍ବୁ ଲୁଣ ଓ ଚିନିର ଦ୍ରବଣ, ପ୍ରଚୁର ପରିମାଣରେ ସିଝା ପାଣି ପିଇବା ଉଚିତ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ବର୍ଷା ଦିନିଆ ପେଟ ରୋଗ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ନନ୍ଦା ଦ୍ୱିବେଦୀ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ 2047 ବିକଶିତ ଭାରତ ଦୃଷ୍ଟିକୋଣ ଏବଂ ଯୁବଶକ୍ତିଙ୍କ ଅବଦାନ ଆଧାରରେ ପାଳନ କରାଯିବ ଆସନ୍ତା ସ୍ୱାଧୀନତା ଦିବସ. ପ୍ରଥମ ଥର ପାଇଁ ଲାଲକିଲ୍ଲାରୁ ହେବ ଜାତୀୟ ଗୀତ ବନ୍ଦେ ମାତରମ୍ର ସାମୂହିକ ଗାନ. ସବୁଜ ଭାରତ ମିଶନ ଅଧୀନରେ ଏପର୍ଯ୍ୟନ୍ତ ସାମିଲ ହୋଇଛନ୍ତି 17 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ. ରାଞ୍ଚିରେ ଛାତ୍ର ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ ଆକ୍ରମଣ ଅଭିଯୋଗ ନେଇ ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦେଇଛି ବିଜେପି. କଲମ୍ବିଆରେ ଭୂକମ୍ପ ଯୋଗୁଁ 132 ପହଞ୍ଚିଲା ମୃତ୍ୟୁ ସଂଖ୍ୟା ଏବଂ 23 କମ୍ ରାଜ୍ୟଗୋଷ୍ଠୀ ଫେନ୍ସିଂ ଚାମ୍ପିୟନ୍ସିପ୍ରେ ଏପର୍ଯ୍ୟନ୍ତ ଭାରତ ହାସଲ କରିଛି 17 ପଦକ. ଦେଶର 80ତମ ସ୍ୱାଧୀନତା ଦିବସ ସମାରୋହରେ ଚଳିତ ବର୍ଷ 2047 ବିକଶିତ ଭାରତ ଗଠନ ଦିଗରେ ଯୁବଶକ୍ତିଙ୍କ ଅବଦାନ ଏବଂ

ଜାତୀୟ ଗୀତ ବନ୍ଦେ ମାତରମ୍ର 150ତମ ବର୍ଷପୂର୍ତ୍ତି ପାଳନ ଉତ୍ସବ ଉପରେ ଆଲୋକପାତ କରାଯିବ। ନୂଆଦିଲ୍ଲୀରେ ଗତକାଲି ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ନୂଆଦିଲ୍ଲୀସ୍ଥିତ ଐତିହାସିକ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହି ସମାରୋହ ଆରମ୍ଭ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ। ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷ ସ୍ୱାଧୀନତା ଦିବସ ସମାରୋହରେ ଲାଲକିଲ୍ଲାରୁ ପ୍ରଥମ ଥର ଲାଗି ଏହି ଜାତୀୟ ଗୀତ ଗାନ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି। ଲାଲକିଲ୍ଲାର ପ୍ରାଚୀରଗୁଡ଼ିକୁ ବନ୍ଦେ ମାତରମ୍ ଥିମ୍ ଆଧାରରେ ଫୁଲରେ ସଜାଯିବା ସହ ପ୍ରାୟ 2500 ଏନ୍ସିସି କ୍ୟାଡେଟ୍ ଏବଂ ମାଇ ଭାରତ ସ୍ୱେଚ୍ଛାସେବକ ଜ୍ଞାନପଥରେ ବନ୍ଦେ ମାତରମ୍ ଗଠନ କରିବେ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପରେ ଏହି ଏନ୍ସିସି କ୍ୟାଡେଟ୍ ଏବଂ ସ୍ୱେଚ୍ଛାସେବୀ ଜାତୀୟ ଗୀତ ଗାନ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯିବ। ସମାରୋହରେ MI-17 ହେଲିକପ୍ଟରଗୁଡ଼ିକ ଅଂଶଗ୍ରହଣ କରିବେ। ଜାତୀୟ ପତାକା, ଫୁଲ ପାଖୁଡ଼ା ଏବଂ ବନ୍ଦେ ମାତରମ୍ର 150 ବର୍ଷକୁ ପାଳନ କରିବା ଆଧାରରେ ଏକ ସ୍ୱତନ୍ତ୍ର ବ୍ୟାନର ମଧ୍ୟ ଏହି ହେଲିକପ୍ଟରଗୁଡ଼ିକ ଆକାଶ ମାର୍ଗରେ ପ୍ରଦର୍ଶନ କରିବେ। ସଶସ୍ତ ବାହିନୀ ଏବଂ ଅନ୍ୟାନ୍ୟ ୟୁନିଫର୍ମଯୁକ୍ତ ସେବା ବ୍ୟାଣ୍ଡ ଆସନ୍ତା 15 ପର୍ଯ୍ୟନ୍ତ ଦେଶର 343 ପ୍ରମୁଖ ସ୍ଥାନରେ ଜାତୀୟ ଗୀତ ପ୍ରଦର୍ଶନ କରିବେ। ଚଳିତ ବର୍ଷ ସମାରୋହରେ ଅଂଶଗ୍ରହଣ କରିବା ଲାଗି 2026 ଆନ୍ତର୍ଜାତିକ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ ଏବଂ ଗଣିତ ଅଲମ୍ପିଆଡ୍ର 19 ଜଣ ପଦକ ବିଜେତାଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଏଥିସହ ବିଭିନ୍ନ କୁଇଜ୍ ଓ ପ୍ରତିଯୋଗିତା ମାଧ୍ୟମରେ ମନୋନୀତ ହୋଇଥିବା ପ୍ରାୟ 500 ଦିଲ୍ଲୀ ସରକାରୀ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀ ସମାରୋହରେ ଯୋଗଦେବେ। ପାରମ୍ପରିକ ପୋଷାକ ପିନ୍ଧି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପ୍ରତିନିଧିତ୍ୱ କରୁଥିବା 1500 ଅଧିକ ଦିଲ୍ଲୀବାସୀଙ୍କୁ ସମାରୋହରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରାଯାଇଛି। ଏଥିପାଇଁ ଦିଲ୍ଲୀ ମେଟ୍ରୋ ସେବା ସକାଳ 4 ଆରମ୍ଭ ହେବ ଏବଂ ଏଥିରେ ସେମାନଙ୍କର ସମ୍ପୂର୍ଣ୍ଣ ନିଃଶୁଳ୍କ ଯାତାୟତ ପାଇଁ ବ୍ୟବସ୍ଥା କରାଯାଇଥିବା ଶ୍ରୀ ସିଂହ ସୂଚନା ଦେଇଛନ୍ତି। ଦେଶରେ କାର୍ଯ୍ୟକାରୀ ହେଉଥିବା ସବୁଜ ଭାରତ ମିଶନ ଅଧୀନରେ ଜଙ୍ଗଲ ଏବଂ ଅଣଜଙ୍ଗଲ କ୍ଷେତ୍ରକୁ ପୁନରୁଦ୍ଧାର ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଲୋକସଭାରେ ଗତକାଲି ଏକ ଲିଖିତ ଉତ୍ତରରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି 2015-16 ଆର୍ଥିକ ବର୍ଷଠାରୁ ଆରମ୍ଭ ହୋଇଥିବା ଏହି ମିଶନରେ 17 ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଅନ୍ତର୍ଭୁକ୍ତ ରହିଛି। 1,84,000 ହେକ୍ଟରରୁ ଅଧିକ ଅଞ୍ଚଳକୁ ପୁନରୁଦ୍ଧାର ପାଇଁ ଏହି ମିଶନ ଅଧୀନରେ ସାମିଲ କରାଯାଇଛି। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ 2020-21 ଆର୍ଥିକ ବର୍ଷରୁ ଏପର୍ଯ୍ୟନ୍ତ ସହରାଞ୍ଚଳ ସବୁଜ ଆବରଣ ଏବଂ ପରିବେଶଗତ ଇକୋସିଷ୍ଟମ ବୃଦ୍ଧି କରିବା ଲକ୍ଷ୍ୟ ନେଇ 600 ନଗର ଭାନ୍ ଏବଂ 400 ନଗର ବାଟିକାର ବିକାଶ କରାଯାଉଛି। ବାୟୁ ଗୁଣବତ୍ତା ବୃଦ୍ଧି ଏବଂ ପରିବେଶଗତ ବିକାଶ କରିବାରେ ଏହି ପଦକ୍ଷେପ ସହାୟକ ହେବ। ସବୁଜ ଭାରତ ମିଶନ ଅଧୀନରେ ଏପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ପାଇଁ 7 ରାଜ୍ୟକୁ 57 କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସେଗୁଡ଼ିକ ହେଉଛି ଛତିଶଗଡ଼, ହରିୟାଣା, କେରଳ, ମଧ୍ୟପ୍ରଦେଶ, ମଣିପୁର, ସିକ୍କିମ୍ ଏବଂ ଉତ୍ତରପ୍ରଦେଶ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଗତକାଲି ଛାତ୍ର ପ୍ରତିବାଦକାରୀଙ୍କ ପଦଯାତ୍ରା ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଛାତ୍ର ନେତା ଦେବେନ୍ଦ୍ରନାଥ ମହତୋଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ହସ୍କିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ଶ୍ରୀ ମହତୋ ଗତ 9 ଧରି ଅନଶନରେ ବସିଥିଲେ। ପଦଯାତ୍ରା ବେଳେ ପୁଲିସ୍ ଲାଠିମାଡ଼ରେ ସେ ଆହତ ହୋଇଥିବା ଅଭିଯୋଗ ହୋଇଛି। ପ୍ରତିବାଦକାରୀ ଛାତ୍ରଙ୍କ ଉପରେ ପୁଲିସ୍ ଅତ୍ୟାଚାରର ଅଭିଯୋଗ ନେଇ ବିଜେପି ପକ୍ଷରୁ ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦିଆଯାଇଛି। ଗତକାଲିର ସଂଘର୍ଷରେ ବହୁ ଆନ୍ଦୋଳନକାରୀ ଏବଂ 4 ପୁଲିସ୍ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ଜାତୀୟ ଛାତ୍ରବୃତ୍ତି ପୋର୍ଟାଲ ମାଧ୍ୟମରେ ଦେଶବ୍ୟାପୀ କୃଷି ବିଦ୍ୟାର୍ଥୀଙ୍କ ପାଇଁ ଛାତ୍ରବୃତ୍ତି ଏବଂ ଫେଲୋସିପ୍ ରାଶି ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଗତକାଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ପାଣ୍ଠି ପ୍ରଦାନ କରିଛନ୍ତି। 6,000 ଅଧିକ ଛାତ୍ରଛାତ୍ରୀଙ୍କୁ ଡିବିଟି ବ୍ୟବସ୍ଥା ମାଧ୍ୟମରେ 21 କୋଟି ଟଙ୍କାରୁ ଅଧିକ ରାଶି ପ୍ରଦାନ କରାଯାଇଛି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଚୌହାନ କହିଛନ୍ତି କୃଷି ଶିକ୍ଷାକୁ ସୁଦୃଢ଼ କରିବା ଏବଂ ଏହାର ବ୍ୟବହାରିକ ଜ୍ଞାନ ଆହରଣରେ ଏଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ପ୍ରତିମାସରେ ଏଣିକି ସିଧାସଳଖ ଡିବିଟି ମାଧ୍ୟମରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଏହାଦ୍ୱାରା ଛାତ୍ରଛାତ୍ରୀ ଶିକ୍ଷା ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିପାରିବେ। ଏହି ଅବସରରେ ଶ୍ରୀ ଚୌହାନ କୃଷି ଶିକ୍ଷା, ଗବେଷଣା, ବ୍ୟବହାରିକ ତାଲିମକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସରକାରୀ ଇ ବଜାର କ୍ଷେତ୍ର ଜେମ୍ ଦ୍ୱାରା

ସାମଗ୍ରୀ କ୍ରୟ ଅଧିକ ସ୍ୱଚ୍ଛ ଏବଂ ବ୍ୟବସ୍ଥିତ ହୋଇପାରିଛି ବୋଲି ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି। ଜେମ୍ର ଦଶମ ପ୍ରତିଷ୍ଠା ଦିବସ ଅବସରରେ ଗତକାଲି ନୂଆଦିଲ୍ଲୀରେ ଏକ ସମାବେଶକୁ ସମ୍ବୋଧନ କରି ଶ୍ରୀ ଗୋୟଲ ଏହା କହିଛନ୍ତି। ସେ କହିଛନ୍ତି ଜେମ୍ ମାଧ୍ୟମରେ ପ୍ରଥମ 8 ବର୍ଷରେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପାଇଁ 10 ଲକ୍ଷ କୋଟି ଟଙ୍କାର ସାମଗ୍ରୀ କ୍ରୟ ହୋଇଥିବା ବେଳେ ଏହା ପରେ ମାତ୍ର 2 ବର୍ଷ ମଧ୍ୟରେ ସମପରିମାଣର କ୍ରୟ ହୋଇଛି। ଏହି ପୋର୍ଟାଲ ମାଧ୍ୟମରେ 2,25,000 ଅଧିକ ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ପ୍ରାୟ 1,00,000 କୋଟି ଟଙ୍କା ମୂଲ୍ୟର ଅର୍ଡର ପାଇଛନ୍ତି ବୋଲି ଶ୍ରୀ ଗୋୟଲ କହିଛନ୍ତି। 42,000 ଅଧିକ ଷ୍ଟାର୍ଟଅପ୍ ଏହି ପୋର୍ଟାଲ ମାଧ୍ୟମରେ ସରକାରୀ କ୍ଷେତ୍ର ସହିତ ପ୍ରାୟ 66,000 କୋଟି ଟଙ୍କାର ବ୍ୟବସାୟ କରିଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ତଥା କୃତ୍ରିମ ବୁଦ୍ଧିମତା ଆଧାରିତ ଏହି ପୋର୍ଟାଲକୁ ଅଧିକ ବିକଶିତ କରାଯାଉଛି ବୋଲି ଶ୍ରୀ ଗୋୟଲ ସୂଚନା ଦେଇଛନ୍ତି। ଏହି ପ୍ଲାଟଫର୍ମର ବ୍ୟବହାର ଲକ୍ଷ୍ୟ ନେଇ ଦେଶବ୍ୟାପୀ 5 ଅଙ୍କ ବିଶିଷ୍ଟ ଏକ ସର୍ଟ କୋଡ୍ ନମ୍ଘର 14550 ଗତକାଲି ଶ୍ରୀ ଗୋୟଲ ଶୁଭାରମ୍ଭ କରିଛନ୍ତି। କଲମ୍ବିଆର ପଶ୍ଚିମ ଭାଗରେ ଗତକାଲି ଅନୁଭୂତ ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଅତି କମ୍ରେ 132 ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ 570 ଜଣ ଆହତ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା 7.4 ରହିଥିଲା। ଆମେରିକାର ଭୂତତ୍ତ୍ୱ ସର୍ଭେ ସଂସ୍ଥା ଅନୁଯାୟୀ ରାଜଧାନୀ ବୋଗାଟୋରୁ 400 କିଲୋମିଟର ପଶ୍ଚିମରେ ଚୋକ୍ ଅଞ୍ଚଳରେ ସାନ୍ ଜୋସ୍ ଡେଲ୍ ପାଲମାର ନିକଟରେ ଏହି ଭୂକମ୍ପ କେନ୍ଦ୍ରୀଭୂତ ରହିଥିଲା। ବ୍ୟାପକ ଭିତ୍ତିଭୂମି କ୍ଷେତ୍ର ଏବଂ ଆବାସସ୍ଥଳୀ ଭୂକମ୍ପ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ଭଗ୍ନାବଶେଷ ତଳେ ଏବେ ମଧ୍ୟ ବହୁ ଲୋକ ରହିଥିବା ଅନୁମାନ କରାଯାଉଛି। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଥିବା ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଭୂକମ୍ପର ପ୍ରଭାବ ପଡ଼ୋଶୀ ଇକ୍ୱେଡର ଏବଂ ପାନାମାରେ ମଧ୍ୟ ଅନୁଭୂତ ହୋଇଥିବା ଜଣାପଡ଼ିଛି। ତେବେ ସେଠାରେ କୌଣସି ବଡ଼ କ୍ଷୟକ୍ଷତିର ରିପୋର୍ଟ ହସ୍ତଗତ ହୋଇନାହିଁ। ମହାନ ବିପ୍ଳବୀ ତଥା ସ୍ୱାଧୀନତା ସଂଗ୍ରାମୀ ଖୁଦିରାମ ବୋଷଙ୍କ 119ତମ ପୁଣ୍ୟତିଥି ଆଜି ପାଳନ କରାଯାଉଛି। ଦେଶବାସୀ ତାଙ୍କ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 1908 ଅଗଷ୍ଟ ମାସ 11 ତାରିଖରେ ସଂଗ୍ରାମୀ ଶ୍ରୀ ବୋଷଙ୍କୁ ବ୍ରିଟିଶ ସରକାର ମୃତ୍ୟୁଦଣ୍ଡ ଦେଇଥିଲେ। ଏହି ଯୁବ ବିପ୍ଳବୀଙ୍କୁ ସ୍ମରଣ କରିବା ଏବଂ ତାଙ୍କ ସର୍ବୋଚ୍ଚ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। 23 ବର୍ଷରୁ କମ୍ ରାଜ୍ୟଗୋଷ୍ଠୀ ଫେନ୍ସିଂ ଚାମ୍ପିୟନ୍ସିପ୍ରେ ଭାରତ ଏପର୍ଯ୍ୟନ୍ତ 17 ପଦକ ହାସଲ କରିଛି। ନାଇଜେରିଆର ଲୋଗାସ୍ଠାରେ ଏହି ପ୍ରତିଯୋଗିତା ଗତ ରବିବାରଠାରୁ ଆରମ୍ଭ ହୋଇଛି। 17 ପଦକ ମଧ୍ୟରେ 4 ସ୍ୱର୍ଣ୍ଣ, 4 ରୌପ୍ୟ ଏବଂ 9 କାଂସ୍ୟ ପଦକ ରହିଛି। ସାବ୍ରେ, ଫଏଲ୍ ଏବଂ ଏପି ବର୍ଗରେ ସମସ୍ତ 6 ଯାକ ବ୍ୟକ୍ତିଗତ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ପଦକ ହାସଲ କରିଛନ୍ତି। 2047 ବିକଶିତ ଭାରତ ଦୃଷ୍ଟିକୋଣ ଏବଂ ଯୁବଶକ୍ତିଙ୍କ ଅବଦାନ ଆଧାରରେ ପାଳନ କରାଯିବ ଆସନ୍ତା ସ୍ୱାଧୀନତା ଦିବସ। ପ୍ରଥମ ଥର ପାଇଁ ଲାଲକିଲ୍ଲାରୁ ହେବ ଜାତୀୟ ଗୀତ ବନ୍ଦେ ମାତରମ୍ର ସାମୂହିକ ଗାନ। ସବୁଜ ଭାରତ ମିଶନ ଅଧୀନରେ ଏପର୍ଯ୍ୟନ୍ତ ସାମିଲ ହୋଇଛନ୍ତି 17 ରାଜ୍ୟ, ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ। ରାଞ୍ଚିରେ ଛାତ୍ର ପ୍ରତିବାଦକାରୀଙ୍କ ଉପରେ ପୁଲିସ ଆକ୍ରମଣ ଅଭିଯୋଗ ନେଇ ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦେଇଛି ବିଜେପି। କଲମ୍ବିଆରେ ଭୂକମ୍ପ ଯୋଗୁଁ 132 ପହଞ୍ଚିଲା ମୃତ୍ୟୁ ସଂଖ୍ୟା ଏବଂ 23 ବର୍ଷରୁ କମ୍ ରାଜ୍ୟଗୋଷ୍ଠୀ ଫେନ୍ସିଂ ଚାମ୍ପିୟନ୍ସିପ୍ରେ ଏପର୍ଯ୍ୟନ୍ତ ଭାରତ ହାସଲ କରିଛି 17 ପଦକ। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ସମୟ ସକାଳ 7:25 ପ୍ରଚାର କରୁଛୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। ଉପସ୍ଥାପନରେ ପଦ୍ମିନୀ ହାଁସ୍ଦା। କାର୍ଯ୍ୟକ୍ରମ ସାନ୍ତାଳୀ ଆଖଡ଼ା।

ଏଥିସହିତ ଶେଷ ହେଲା ସାନ୍ତାଳି ଆଖଡ଼ା କାର୍ଯ୍ୟକ୍ରମ। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ, ଗାଇଛନ୍ତି ଶିଳ୍ପୀ ଇରା ମହାନ୍ତି, ପଞ୍ଚାନନ ନାୟକଙ୍କ ରଚନା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ।

ଶିଳ୍ପୀ ଇରା ମହାନ୍ତିଙ୍କ କଣ୍ଠରେ ଶୁଣିଲେ ସୁଗମ ସଙ୍ଗୀତ ପଞ୍ଚାନନ ନାୟକଙ୍କ ରଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର, ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ, ଡିଜେଲ, କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
0: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
0: ଚାଲ।

ଫୁଲକୁ ପଚାରିଲି ଦିନେ, କାହା ପାଇଁ ତୋ ଦେହରେ ଏତେ ରଙ୍ଗ ଭରିଛି, ତୋ ହୃଦୟ ପୁରିଛି ଏତେ କମଳତାରେ, ତୋ ମନରେ ଖେଳୁଛି ଏତେ ସ୍ୱପ୍ନ, କାହାର ନାମକୁ ଜପାମାଳି କରି ଜପୁ ଦିନ ରାତି। ଲାଜେଇ କହିଲା ଫୁଲ, ଇସ୍ ଭାରି ଦୁଷ୍ଟ ତମେ, ତୁମ ପାଇଁ ସାଥୀ ତୁମ ପାଇଁ, ସତେ ହବା ଜାଣିନ ଯେମିତି।

କହିଦେ ନା ଫୁଲ ଥରେ, କଢ଼ିରୁ ଫୁଲଟି ହୋଇ ଫୁଟିବାକୁ ତୋର କାହିଁ ଏତେ ଆତୁରତା? ତୋ ଦେହର ବାସ୍ନାରେ ହଜିଯିବାକୁ, ତୋ ହୃଦୟରେ ରଙ୍ଗରେ ହୋରି ଖେଳିବାକୁ, ତୋତେ ଟିକେ ଛୁଇଁବାକୁ ସମସ୍ତେ କାହିଁକି କେଜାଣି ଏତେ ଫୁଲମନସ୍କ ହୋଇଯାଆନ୍ତି? କହିଦେ ନା ଫୁଲରାଣୀ।

ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ୍ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟ୍ରାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟ୍ରାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।

ଫୁଲର ଦେଶରୁ ଛୋଟ ଏକ ଫୁଲରଣୀ ଫୁଲେଇ ଆସିଛି। ଫୁଲର ସେଜରେ ଶୋଇ ଫୁଲ ପରି କମଳ ଚାହାଣିରେ ଚାହିଁ ସେ ରହିଛି। ଫୁଲର ଦଳିରେ ଝୁଲି ଝୁଲି ସିଏ ଫୁଲ ପରି ଗୀତ ଗାଉଛି। ଫୁଲ ପରି ଦିଶେ ଚେହେରାଟି ତାର ସଭିଙ୍କ ମନକୁ ମୋହୁଛି।

0: ଯୁବବର୍ଗ ସାବଧାନ, ଏଚ୍ଆଇଭି ଏଡ୍ସ ଆକ୍ରାନ୍ତଙ୍କ ମଧ୍ୟରେ ଆମ ଯୁବ ଗୋଷ୍ଠୀ ସବୁଠାରୁ ଅଧିକ। କ୍ଷଣିକ ସୁଖ ଜୀବନ ପାଇଁ ହେଇପାରେ ମହାବିପଦ।
1: କେମିତି?
0: ଅସୁରକ୍ଷିତ ଯୌନ ସମ୍ପର୍କ, ଅଶୋଧିତ ସିରିଞ୍ଜ ବା ଛୁଞ୍ଚିର ଏକାଧିକ ବ୍ୟବହାର କରି ଡ୍ରଗ୍ ସେବନ ନିଶ୍ଚିତ ଏଚ୍ଆଇଭି ଏଡ୍ସକୁ ନିମନ୍ତ୍ରଣ କରିଥାଏ।
2: କ'ଣ କରିବା?
0: ସଚେତନ ରହି ଭଲ ଲୋକଙ୍କ ସଂସ୍ପର୍ଶରେ ରହିବା ଏବଂ ଅଧିକ ଜାଣିବା ପାଇଁ 1097 ଟୋଲ୍ ଫ୍ରି ନମ୍ବରରେ ଯୋଗାଯୋଗ କରିବା। ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ଜନହିତରେ ଜାରି।
3: ଫୁଲର ପାଖୁଡ଼ାରେ କିଏ ଲେଖେ ପ୍ରୀତିର ଇସ୍ତାହାର, ଅଧୀନରେ କିଏ ଆଜି ମାରେ ଫୁଲ ସର, ସ୍ମୃତିର କଦମ୍ବବନ ରୋମାଞ୍ଚିତ ହୁଏ, ପ୍ରୀତିର ପୁଲକରେ କାହା ଓଠ ଥରେ ବାର।

ଖୁସି ଖବର, ଖୁସି ଖବର! ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର! ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ୍ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।

ନିରୀହ ଫୁଲଟେ ବୁଝିବ କେମିତି? ତାକୁ ବୃନ୍ତଚ୍ୟୁତ କରିବାକୁ କିଏ କଷୁଛି ଜଟିଳ ଗଣିତ? ଫୁଟିବାରେ ତାର ସାର୍ଥକତା, ମହକରେ ତାର ବିସ୍ତାରତା, ଗଛରେ ଫୁଟି ମଉଳିଯିବାରେ ତାର ବାସ୍ତବତା, ସେ ବା ବୁଝିବ କାହୁଁ? କିଏ ତାକୁ ହାତଠାରେ ଡାକେ ବେଳ ବେଳରେ, ଫୁଟିବାକୁ କାହା ଅଗଣାରେ?

0: ସାଙ୍ଗ କଣ ପାଇଁ ଏତେ ଟେନସନରେ ଅଛୁ?
1: ଏଚ୍ଆଇଭି ପରୀକ୍ଷା କରିବି ଭାବୁଛି, କୋଉଠି କରିବି, କେତେ ଖର୍ଚ୍ଚ ହବ, ଯଦି କିଏ ଜାଣିବେ କଣ ହବ?
0: ଟେନସନ ସଲ୍ଭ ତୋର, ନିକଟସ୍ଥ ସରକାରୀ ଡାକ୍ତରଖାନାରେ ICTCରେ ଏଚ୍ଆଇଭି ଟେଷ୍ଟ କରାଯାଏ। ପରୀକ୍ଷା ପୂର୍ବରୁ ଓ ପରେ ଆବଶ୍ୟକୀୟ ପରାମର୍ଶ ମଧ୍ୟ ଦିଆଯାଇଥାଏ, ଆଉ ଏସବୁ ପ୍ରୋସେସ ପୁରା ମାଗଣାରେ। ପରୀକ୍ଷାର ଫଳ ମଧ୍ୟ ଗୋପନ ରଖାଯାଏ, ତେଣୁ ସମସ୍ତେ ଏଚ୍ଆଇଭି ଟେଷ୍ଟ କରାନ୍ତୁ ଏବଂ ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097ରେ କଲ୍ କରନ୍ତୁ।
2: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
3: ଫୁଲ ଖାଲି ଗଛରେ ଫୁଟେ ନା, ଫୁଲ ଫୁଟେ ମନରେ, ହୃଦୟରେ, ଆଖିରେ ଆଉ ଓଠରେ। ଯେଉଁଠାରେ ଫୁଟୁନା କାହିଁକି ଫୁଲ ତ ଫୁଲଟିଏ, ତା ଆଡ଼କୁ ହାତ ବଢ଼ାଅ ନା, ତାକୁ ଛିଡ଼ାଅ ନା, ତାକୁ ଅନୁଭବ କର। ଦେଖିବ ଫୁଲମୟ ହେଇଯିବ ଜୀବନ, ଆଉ ମହମହ ବାସୁଥିବ ହୃଦୟ କନ୍ଦର।

ଗୀତାଞ୍ଜଳି ଆଜି ପାଇଁ ଏତିକି ଶ୍ରୋତା ବନ୍ଧୁ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣିଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ ପ୍ରଚାର କରୁଛୁ ଝୁମର ଗୀତର କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି ଶିଳ୍ପୀ ନରହରି ମହାନ୍ତ ଏବଂ ସାଥୀ କଳାକାର।

ଶିଳ୍ପୀ ନରହରି ମହାନ୍ତ ଓ ସାଥୀଙ୍କ ପରିବେଷିତ ଝୁମର ଗୀତ ଶୁଣିଲେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ।

0: इस पर भी हम बात कर सकते हैं आज के इस कार्यक्रम में। आगे बढ़ते हैं, राहुल देव बर्मन का संगीत सुनते हैं, मजरू सुल्तानपुरी के बोल हैं, किशोर कुमार की आवाज, फिल्म का नाम यादों की बारात।
1: यही बीमा योजना 2 हेक्टर पर्यंत सबु विज्ञापित फसल पई मागणा मिलिबो केवल 1 टंका व्ययरे प्रति एप्लीकेशन निमन्ते बैंक अकाउंट रो संयोग पई आवश्यक। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟ୍ରାକ୍ ଆଇଡ଼ି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟ୍ରାକ୍ ଆଇଡ଼ି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ଼, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରାନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା ରହିବ ନାହିଁ ଖୁସିର ସୀମା।
2: ପ୍ରଚାର କରୁଛୁ ନାରୀ ମହଲ।

0: ଭଉଣୀ, ସମୟ ବଦଳିବା ସହିତ ମାନସିକତାରେ ମଧ୍ୟ ପରିବର୍ତ୍ତନ ଘଟିଛି। ମହିଳାମାନେ ଏବେ ସବୁ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି। ଚାକିରି ହେଉ, ବ୍ୟବସାୟ ହେଉ, କ୍ରୀଡ଼ା ହେଉ, କୃଷି ହେଉ, ଚିକିତ୍ସା ମନୋରଞ୍ଜନ ହେଉ, ସବୁ କ୍ଷେତ୍ରରେ ସେମାନେ ପୁରୁଷମାନଙ୍କ ସହିତ କାନ୍ଧରେ କାନ୍ଧ ମିଳାଇ ଆଗକୁ ବଢ଼ି ଚାଲିଛନ୍ତି। ସେହିପରି ଆଜି ଆମେ ଆଳାପ କାର୍ଯ୍ୟକ୍ରମରେ ଜଣେ ଭଉଣୀଙ୍କୁ ଅତିଥି ରୂପେ ଭେଟିଛୁ। ସେ ହେଲେ ନିରୁପମା ପାଣି, ଯିଏକି ଜଣେ ଶିକ୍ଷୟତ୍ରୀ। ତେବେ ଏହି ଶିକ୍ଷାଦାନକୁ ଆଧାର କରି ପିଲାମାନଙ୍କୁ ସେ ସମାଜ ଗଠନରେ ଗୋଟିଏ ସୁନାଗରିକ ହେବା ପାଇଁ କି ପ୍ରକାରର ଶିକ୍ଷା ଦେଉଛନ୍ତି, ଆସନ୍ତୁ ସେ ସମ୍ପର୍କରେ ତାଙ୍କ ସହିତ କଥା ହେବା। ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର।
1: ନମସ୍କାର।
0: ପ୍ରଥମେ କୁହନ୍ତୁ, ଆଜି ଆକାଶବାଣୀ କଟକକୁ ଆସି କ'ଣ ଅନୁଭବ କରୁଛନ୍ତି ଆପଣ?
1: ମୋତେ ବହୁତ ଖୁସି ଲାଗୁଛି ଏବଂ ମୁଁ ବହୁତ ଗର୍ବିତ ମନେ କରୁଛି ନିଜକୁ, ଯେ ଏତେ ବର୍ଷର ଆକାଶବାଣୀ, ଯିଏକି ଆମକୁ ସମସ୍ତଙ୍କୁ ତଥ୍ୟ ଯୋଗାଇ ଆସୁଥିଲା, ଯେତେବେଳେ କୌଣସି ଗଣମାଧ୍ୟମ ନଥିଲା, ଏଇ ଆକାଶବାଣୀ ମାଧ୍ୟମରେ ହିଁ ସାରା ଓଡ଼ିଶାରେ ଆମକୁ ସଚେତନତା ବାର୍ତ୍ତା ସେ ପରିବେଷଣ କରି ଆସୁଥିଲା। ଆଜି ସେଭଳି ଗୋଟିଏ ଅନୁଷ୍ଠାନକୁ ମୁଁ ଆଜି ଆସି ମୋତେ ବହୁତ ଖୁସି ଲାଗୁଛି ଏବଂ ଗର୍ବ ଅନୁଭବ କରୁଛି।
0: ରେଡ଼ିଓ ଆପଣ କେବେଠୁ ଶୁଣୁଛନ୍ତି?
1: ମୁଁ ଛୋଟବେଳୁ ରେଡ଼ିଓ ଶୁଣିବାକୁ ବହୁତ ପସନ୍ଦ କରେ ଆଉ ଆଗ୍ରହର ସହିତ ମଧ୍ୟ ସବୁ ପ୍ରୋଗ୍ରାମ ଗୁଡ଼ିକ ଶୁଣେ। ଯେତେବେଳେ ପିଲା ଥିଲି ସେତେବେଳେ ବିଶେଷ କରି ଉପେନ୍ଦ୍ର ପାହାଡ଼ ସିଂଙ୍କର ସମାଚାର ଶୁଣିବା ପାଇଁ ମୁଁ ବ୍ୟଗ୍ର ବ୍ୟସ୍ତ ହୋଇକି ସବୁବେଳେ ରେଡ଼ିଓ ଆଗରେ ବସି ରହୁଥିଲି। ସେତେବେଳେ ଆମ ଘରେ ରେଡ଼ିଓ ଥିଲା ଆଉ ସମସ୍ତେ ମଧ୍ୟ ସେ ରେଡ଼ିଓ ଶୁଣିବାକୁ ପସନ୍ଦ କରୁଥିଲେ। ବନ୍ଦେ ମାତରମ୍ ଠାରୁ ଆରମ୍ଭ କରି ଯେତେ ଯେତେ ପ୍ରୋଗ୍ରାମ୍ ହେଉଥିଲା ଛୁଟିଦିନମାନଙ୍କରେ, ମୁଁ ସମସ୍ତ ପ୍ରୋଗ୍ରାମ୍ ଶୁଣିବାକୁ ଭାରି ଖୁସି ମନେ କରୁଥିଲି। ଏବେ ବି ମଧ୍ୟ ମୁଁ ରେଡ଼ିଓ ଶୁଣିବାକୁ ଭାରି ଭଲ ପାଏ। ଯେହେତୁ ମୁଁ ଜଣେ କର୍ମଜୀବୀ ମହିଳା, ମୁଁ ସେଥିପାଇଁ ଯେତେବେଳେ ଛୁଟିଦିନମାନଙ୍କରେ ଘରେ ରହେ ରେଡ଼ିଓ ମାଧ୍ୟମରେ ବିଭିନ୍ନ ପ୍ରୋଗ୍ରାମ୍ ସବୁ ଶୁଣିଥାଏ। ରେଡ଼ିଓ ଚଲାଇ ଦେଇ ମୋର ଘରର ଯାବତୀୟ କାମ ମଧ୍ୟ ମୁଁ କରିଥାଏ।
0: ଆପଣ ତ ଜଣେ ଶିକ୍ଷୟତ୍ରୀ, କାହିଁକି ଆପଣ ଶିକ୍ଷକତାକୁ ବୃତ୍ତି ଭାବେ ଗ୍ରହଣ କରିବାକୁ ଇଚ୍ଛା କଲେ?
1: ମୁଁ ଯେତେବେଳେ ମୋର ଜ୍ଞାନ ପାଇଲି ବା ମୁଁ ଯେତେବେଳେ ତୃତୀୟ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିଲି, ସେତେବେଳେ ଆମ ଶିକ୍ଷକମାନଙ୍କୁ ଦେଖି ମୋ ମନରେ ଚିନ୍ତାଧାରା ଥିଲା।

0: ଏଇ ମାନେ ଆମ ସମାଜକୁ ଗଠନ କରୁଛନ୍ତି। ସମାଜରେ ଯେତେ ପ୍ରକାର ପୋଜିସନ ସବୁ ଅଛି, ଯେତେ ପ୍ରକାର ବଡ଼ ବଡ଼ ଲୋକମାନେ ଅଛନ୍ତି, ସେଇ ବିଦ୍ୟାଳୟ ମାଧ୍ୟମରେ ତାଙ୍କର ଉପଯୁକ୍ତ ସ୍ଥାନ ସେ ପାଇପାରୁଛନ୍ତି। ସେଥିପାଇଁ ମୁଁ ଶିକ୍ଷକତାକୁ ମୋର ବୃତ୍ତି ରୂପେ ବା ମୁଁ ଜଣେ ଶିକ୍ଷକ ହେବି ବୋଲି ଛୋଟବେଳୁ ମୋ ମନ ମଧ୍ୟରେ ଭାବି ନେଇଥିଲି ଆଉ ଲକ୍ଷ୍ୟ ମଧ୍ୟ କରିଥିଲି।
1: ଆପଣ ଯେତେବେଳେ ବିବାହ କରି ଶାଶୁଘରକୁ ଆସିଥିଲେ, ସେତେବେଳର ପରିବେଶ ସମୟ କେମିତି ଥିଲା? ବିଶେଷ କରି ଝିଅମାନଙ୍କର ପାଠପଢ଼ା ଏବଂ ଚାକିରି ପ୍ରତି ପରିବାରର କେତେ ସହଯୋଗ ରହୁଥିଲା?
0: ହଁ, ସେତେବେଳେ ସମସ୍ତଙ୍କ ପରିବାରରେ ଝିଅମାନଙ୍କୁ ଚାକିରି କରିବାର ବ୍ୟବସ୍ଥାକୁ ସପୋର୍ଟ କରୁନଥିଲେ। କିନ୍ତୁ ମୋର ବିବାହ 1996 ମସିହାରେ ହୋଇଥିଲା। ବାପାଙ୍କ ଘରେ ଆମର ଜଏଣ୍ଟ ଫ୍ୟାମିଲି, ସେଠି ମଧ୍ୟ ଗାଁ ପରିବେଶରୁ ମୁଁ ଆସିଛି। ଆମ ଗାଁରେ ମଧ୍ୟ ଝିଅ ପିଲାମାନଙ୍କୁ ନେଇ ପାଠ ପଢ଼ିବା, ଚାକିରି କରିବା ଏସବୁ ପ୍ରତି ଟିକେ ନଜରଅନ୍ଦାଜ କରୁଥିଲେ, କେବଳ ପୁଅମାନଙ୍କ ଉପରେ ଗୁରୁତ୍ୱ ଦେଉଥିଲେ। ତଥାପି ଆମ ଘରେ କେହି ମୋତେ ରୋକି ନାହାନ୍ତି ଆଉ ସେତିକି ସୁଯୋଗ ଦେଇଛନ୍ତି ପାଠ ପଢ଼ିବା ପାଇଁ। ଆମ ଗାଁରୁ କୌଣସି ଝିଅ ଦୂରରେ ଏକୁଟିଆ ଯାଇ ପାଠ ପଢ଼ୁନଥିଲେ। ଆମ ଘର ଠାରୁ ମୁଁ 7 କିଲୋମିଟର ଦୂରରେ ଯାଇ ଜଣେ ବନ୍ଧୁ ଘରେ ରହି ମୁଁ ପାଠ ପଢ଼ୁଥିଲି। ପରବର୍ତ୍ତୀ ସମୟରେ ମୋର ବିବାହ ଯେତେବେଳେ ହୋଇଯାଇଥିଲା, ସେତେବେଳେ ଏଠି ଆସି ମଧ୍ୟ ଅନ୍ୟ ଗୋଟିଏ ପରିବାରରେ ମୁଁ ପହଞ୍ଚିଲି। ସେଠି ମଧ୍ୟ ଜଏଣ୍ଟ ଫ୍ୟାମିଲି ଥିଲା, ଆଉ ଯିଏ ମୋର ଦେଢ଼ଶୁର ଥିଲେ ସିଏ ବହୁତ ଭଲ ଲୋକ। ସିଏ ମୋତେ କର୍ମଜୀବୀ ମହିଳା ହେବା ପାଇଁ ସୁଯୋଗ ଦେଇଥିଲେ ଏବଂ ମୋର ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଥିଲା ମୁଁ ଜଣେ କର୍ମଜୀବୀ ମହିଳା ହେବା ପାଇଁ। ଆଉ ତାପରେ ମୁଁ ଚେଷ୍ଟା କରିଥିଲି ଆଉ ତାଙ୍କରି ଘରକୁ ଆସିକି ମୁଁ ଏଇ ବୃତ୍ତିରେ ନିଜକୁ ନିୟୋଜିତ କରିଥିଲି।
1: ତେବେ ପିଲାମାନଙ୍କୁ ଆପଣ କେମିତି ପାଠ ପଢ଼େଇଥାନ୍ତି ବିଦ୍ୟାଳୟରେ?
0: ବିଦ୍ୟାଳୟରେ ବର୍ତ୍ତମାନ ତ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ସରକାର ଆମର ଦେଇଛନ୍ତି। ଆଗ କଥା ଆମେ ବ୍ଲାକବୋର୍ଡରେ ପିଲାମାନଙ୍କୁ ପାଠ ପଢ଼ାଉଥିଲୁ। ବର୍ତ୍ତମାନ ଯେଉଁ ମୋ ସ୍କୁଲ ଅଭିଯାନ ହୋଇଥିଲା, ସେଇ ମୋ ସ୍କୁଲ ଅଭିଯାନରେ ଆମ ବିଦ୍ୟାଳୟରେ ବିଭିନ୍ନ ପ୍ରକାର ଯାନ୍ତ୍ରିକ ଉପକରଣ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି, ଯେମିତିକି ସ୍ମାର୍ଟ କ୍ଲାସ୍ ରୁମ୍, ସ୍ମାର୍ଟ ବୋର୍ଡ଼ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ଦିଆଯାଉଛି, ଆଉ କମ୍ପ୍ୟୁଟର ଶିକ୍ଷା ଦିଆଯାଉଛି, ଇ ଲାଇବ୍ରେରୀ ପ୍ରୋଗ୍ରାମ କରାଯାଇଛି, ଆଉ ଆମର ସାଇନ୍ସ ରୁମ୍ର ଲାବୋରେଟୋରୀ ମଧ୍ୟ କରାଯାଇଛି, ବିଭିନ୍ନ ପ୍ରକାର ପ୍ରସ୍ତୁତିକରଣ ଖେଳ ଉପକରଣ ସବୁ ପିଲାମାନଙ୍କୁ ଦିଆଯାଇଛି, ବିଭିନ୍ନ କ୍ଲବ ଗଠନ କରାଯାଇଛି ଯେଭଳିକି ସାହିତ୍ୟ ସୃଜନୀ, ଜିଜ୍ଞାସା, କ୍ରୀଡ଼ାଙ୍ଗନ ଏଭଳି ମାଧ୍ୟମରେ ସେମାନଙ୍କୁ ବିଭିନ୍ନ ପ୍ରକାର ଶିକ୍ଷା ଦିଆଯାଉଛି। ବର୍ତ୍ତମାନ କେନ୍ଦ୍ର ସରକାରଙ୍କର ଜାତୀୟ ଶିକ୍ଷାନୀତି NEP 2020 ଛାତ୍ରମାନଙ୍କୁ ଗୁଣାତ୍ମକ ଶିକ୍ଷା ଆଉ ଶିକ୍ଷା କ୍ଷେତ୍ରରେ ସୁଦୃଢ଼ ଭିତ୍ତିଭୂମି ଉପରେ ବେଶୀ ଗୁରୁତ୍ୱ ଆରୋପ କରିଛନ୍ତି। ସେଥିପାଇଁ ଉତ୍ତମ ଶିକ୍ଷାନୁଷ୍ଠାନ ଗଠନ କରିବାରେ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସେହି ପଦକ୍ଷେପମାନଙ୍କ ଭିତରେ ଆମ ଶିକ୍ଷାନୁଷ୍ଠାନରେ ବିଭିନ୍ନ ପ୍ରକାର ଉପାୟରେ ପିଲାମାନଙ୍କ ଭିତରେ ଶିକ୍ଷଣ ପରିବେଶ ସୃଷ୍ଟି କରାହେଉଛି, ଶୈକ୍ଷିକ ଅଭିଜ୍ଞତା ସେମାନଙ୍କୁ ଦିଆହେଉଛି, ଉନ୍ନତ ଭୌତିକ ଭିତ୍ତିଭୂମି କରାଯାଉଛି, ତା ଛଡ଼ା ବିଭିନ୍ନ ପ୍ରକାର ଶିକ୍ଷଣ ଉପଯୋଗୀମାନ ଯୋଗାଇ ଦିଆଯାଉଛି। ତା ଛଡ଼ା ଏଇ ଗାଁ ପିଲାମାନେ ବିଭିନ୍ନ ପ୍ରାଇଭେଟ ସ୍କୁଲର ପିଲାମାନଙ୍କ ଠାରୁ ମଧ୍ୟ ଅଧିକ ଉତ୍ତମ ଶିକ୍ଷାଦାନ ବ୍ୟବସ୍ଥାରେ ନିଜକୁ ସାମିଲ କରିପାରୁଛନ୍ତି।
1: ବର୍ତ୍ତମାନ ଶିକ୍ଷା ପଦ୍ଧତିରେ କିଛି ପରିବର୍ତ୍ତନ ଆସିଲେ ତାହା ପିଲାମାନଙ୍କ ପାଇଁ କେତେ ଦୂର ସହାୟକ ହେବ ଆପଣ ଭାବୁଛନ୍ତି?
0: କେଉଁଭଳି ପରିବର୍ତ୍ତନ ଆପଣ ଭାବୁଛନ୍ତି? ଯାହା ଯାହା ସବୁ ଶିକ୍ଷାନୀତିରେ ରହିଛି ସେଠି ସୁନ୍ଦର ଭାବରେ ପିଲାମାନଙ୍କୁ ଶିକ୍ଷା ଦିଆହେଉଛି। ଟିଏ ମୋ ମତରେ ଯେଉଁ ଶିକ୍ଷାଟା ପିଲାମାନଙ୍କ ଠାରୁ ଦୂରେଇ ଯାଉଛି ସେଇଟା ହେଉଛି ନୈତିକ ଶିକ୍ଷା। ପିଲାମାନଙ୍କ ଠାରୁ ବର୍ତ୍ତମାନ ସମାଜରେ ନୈତିକ ବ୍ୟବହାରିକ ଶିକ୍ଷା ଦୂରେଇ ଯାଉଛି। ତାଙ୍କୁ ଯଦି ଛୋଟବେଳୁ ଏଇ ନୈତିକ ଆଉ ବ୍ୟବହାରିକ ଜ୍ଞାନ ବିଦ୍ୟାଳୟ ମାଧ୍ୟମରେ ପ୍ରଦାନ କରାଯାଆନ୍ତା, ତାହେଲେ ନିଶ୍ଚିତ ଭାବରେ ପିଲାମାନେ ଏଭଳି ଉଶୃଙ୍ଖଳିତ ହୋଇପାରନ୍ତେ ନାହିଁ।
1: ଆଚ୍ଛା, ବର୍ତ୍ତମାନ ଦେଖାଯାଉଛି ଯେଉଁ ପିଲାମାନେ ବିଶେଷ କରି 8ମ ଶ୍ରେଣୀରୁ 10ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢୁଛନ୍ତି, ସେମାନଙ୍କ ମଧ୍ୟରେ ପରୀକ୍ଷାକୁ ନେଇ ଗୋଟେ ମାନସିକ ଚାପ ସୃଷ୍ଟି ହେଉଛି, ତେଣୁ ପରୀକ୍ଷାରେ କିଭଳି ଭାବେ ପିଲାମାନେ ଚାପମୁକ୍ତ ରହିବେ, ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ଆପଣଙ୍କର କ'ଣ ଦାୟିତ୍ୱ ରହିଛି ସେ ସମ୍ପର୍କରେ?
0: ନିଶ୍ଚିତ ଭାବରେ ଖୁବ୍ ସୁନ୍ଦର ପ୍ରଶ୍ନଟି ଆପଣ ପଚାରିଛନ୍ତି। ପିଲାମାନେ ଏବେ ନିଜକୁ ସମାଜରେ ସୁରକ୍ଷିତ ମନେ କରୁନାହାନ୍ତି ଆଉ ପରୀକ୍ଷା ପାଇଁ ପ୍ରସ୍ତୁତି ବେଳେ ସେମାନେ ଗୋଟେ ଚାପ ଅନୁଭବ କରୁଛନ୍ତି। ଏଇ ପରୀକ୍ଷାରୁ ଚାପ ମୁକ୍ତ କରିବା ପାଇଁ ଆମେ ବିଭିନ୍ନ ପ୍ରକାର ପଦକ୍ଷେପମାନ ନେଇଥାଉ। ବିଶେଷ କରି ମୁଁ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ଆମ ବିଦ୍ୟାଳୟରେ ପାଠ ପଢ଼ୁଥିବା ସମସ୍ତ ପିଲାମାନଙ୍କୁ ପ୍ରଥମେ ବନ୍ଧୁତ୍ୱ ଭଳି ବ୍ୟବହାର କରିଥାଏ, ସେମାନଙ୍କର ଭଲ ମନ୍ଦ ପଚାରି ବୁଝିଥାଏ ଏବଂ କିଭଳି ଭାବେ

0: ପରେ ସେମାନେ ଘରେ ନିଜକୁ ପ୍ରସ୍ତୁତି କରିବେ, କେତେ ସମୟ ସେମାନେ ପାଠ ପଢ଼ିବେ, ରୁଟିନ୍ କରି କେମିତି ପାଠ ପଢ଼ିବେ, କୌଣସି ଭୟ ନ ରଖି ନିଜକୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ ସେ ବିଷୟରେ ବନ୍ଧୁ ଭଳି ତାଙ୍କ ସହିତ ଆଲୋଚନା କରିଥାଏ। ତା ଛଡ଼ା ଆମର କେନ୍ଦ୍ରରେ ମଧ୍ୟ ଶିକ୍ଷାନୀତି ଅନୁସାରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ରବିବାରେ ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କ ସହିତ କଥାବାର୍ତ୍ତା ମଧ୍ୟ କରିଥାନ୍ତି, ଚାପମୁକ୍ତ ହେବାର ଉପାୟ ବତାଇ ଦେଇଥାନ୍ତି, କିଭଳି ଭାବରେ ସେମାନେ ନିଜକୁ ପ୍ରସ୍ତୁତ କରିବେ, ଚାପମୁକ୍ତ ରହିବେ ଆଉ ପରୀକ୍ଷାର ସମ୍ମୁଖୀନ ହେବେ। ସେମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ଗୁଡ଼ିକ ମୁଁ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ରବିବାରେ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ସେ ରେକର୍ଡ଼ିଂ ଗୁଡ଼ାକ ସୋମବାର ଦିନ ପିଲାମାନଙ୍କୁ ଶୁଣାଇଥାଏ କ୍ଲାସ୍ରେ, କମ୍ପ୍ୟୁଟର ମାଧ୍ୟମରେ କ୍ଲାସ୍ରେ, ରେଡ଼ିଓ ମାଧ୍ୟମରେ। ତା ଛଡ଼ା ବେଳେବେଳେ ସ୍ମାର୍ଟ ପ୍ୟାନେଲ ଯେଉଁ ଆମର ରହିଛି ସେଥିରେ ମଧ୍ୟ ପିଲାମାନଙ୍କ ସହିତ ସେ ଯେଉଁ ଆଳାପ କରନ୍ତି ଚାପମୁକ୍ତ ହେବା ପାଇଁ, ତାକୁ ମଧ୍ୟ ମୁଁ ପିଲାମାନଙ୍କୁ ଦେଖାଇବି ଥାଏ, ତେଣୁ ସେମାନେ ଚାପମୁକ୍ତ ହେବାର ଉପାୟ ପାଇଥାନ୍ତି।
1: ଆପଣଙ୍କର ସ୍କୁଲରେ ପୁଅ ଝିଅମାନେ ତ ଏକାଠି ପାଠ ପଢୁଛନ୍ତି, ତେବେ ଝିଅ ପିଲାମାନେ ବିଦ୍ୟାଳୟକୁ ଆସିବା ପାଇଁ କିପରି ସୁରକ୍ଷିତ ମନେ କରିବେ, ବିଶେଷ କରି ଝିଅମାନଙ୍କର ମାସିକ ଧର୍ମ ସମୟରେ କିଭଳି ସେମାନେ ବିଦ୍ୟାଳୟକୁ ଆସିବା ପାଇଁ ସଙ୍କୁଚିତ ମନେ କରିବେନି, ସେଇ ଦିଗରେ ଆପଣ କ'ଣ ପଦକ୍ଷେପ ନେଇଥାନ୍ତି?
0: ନିଶ୍ଚିତ ଭାବରେ ଆମର ଏବେ ସରକାରଙ୍କର ତରଫରୁ ଝିଅ ପିଲାମାନଙ୍କ ପାଇଁ ଅଧିକ ସୁରକ୍ଷା ବିଦ୍ୟାଳୟମାନଙ୍କରେ ସବୁ କାର୍ଯ୍ୟକ୍ରମ ସବୁ କରାଯାଇଛି। ତା ଛଡ଼ା ହେଲ୍ଥ କେୟାର ମାଧ୍ୟମରେ ମଧ୍ୟ ସଚେତନତା ପ୍ରୋଗ୍ରାମ ପ୍ରାୟତଃ 2 ମାସକୁ ଥରେ ଆମ ବିଦ୍ୟାଳୟରେ ହେଉଛି। ବିଶେଷ କରି ଆପଣ ଝିଅ ପିଲାମାନଙ୍କ କଥା ପଚାରିଲେ, ମାସିକ ଧର୍ମ ସମୟରେ ସେମାନେ କିଭଳି ଭାବରେ ନିଜକୁ ସୁରକ୍ଷିତ ମନେ କରିବେ, କିଭଳି ଭାବରେ ବିଦ୍ୟାଳୟକୁ ଆସିବେ, ବିଦ୍ୟାଳୟରେ ଅନୁପସ୍ଥିତ ରହିବେ ନାହିଁ, ସେ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି। ଏଥିମଧ୍ୟରେ ବର୍ତ୍ତମାନ ସରକାରଙ୍କ ନିର୍ଦ୍ଦେଶରେ ପ୍ରତ୍ୟେକ ବିଦ୍ୟାଳୟ, କାହିଁକି ଆମ ବିଦ୍ୟାଳୟ କଥା ମୁଁ କହୁଛି, ଆମ ବିଦ୍ୟାଳୟରେ MHM କର୍ଣ୍ଣର ତିଆରି ହୋଇଛି, ପିଲାମାନଙ୍କର ଗୋଟେ ସୁବ୍ୟବସ୍ଥିତ ଘର ସେମାନଙ୍କ ପାଇଁ ଦିଆଯାଇଛି, ଯେଉଁଥିରେ କି ବ୍ୟାନରରେ ଲେଖାହେଇଛି ଏଇଟା MCM କର୍ଣ୍ଣର ବୋଲି। ତା ଦେହରେ ପିଲାମାନଙ୍କୁ ନାପକିନ୍ ଯୋଗାଇ ଦିଆହେଉଛି, ଡ୍ରେସ୍ ଯୋଗାଇ ଦିଆଯାଇଛି, ତା ଛଡ଼ା ହ୍ୟାଣ୍ଡୱାଶ ଆଉ ଆମର ଭେଣ୍ଡିଂ ମେସିନ୍, ଯେଉଁଟାକି ସେମାନେ ପ୍ୟାଡ଼ ୟୁଜ୍ କରିସାରିଲା ପରେ ହାତ ଧୋଇବେ ଆଉ ତାକୁ ଠିକ୍ ଭାବରେ ସ୍ୱଚ୍ଛତା ଅନୁଯାୟୀ ସେ ତାକୁ ଡିସ୍ପୋଜାଲ୍ କରିବେ, ସେସବୁ କାର୍ଯ୍ୟକ୍ରମ ଆମ ଜଣେ ଟିଚରଙ୍କୁ ଦାୟିତ୍ୱ ଦିଆହେଇଛି, ନୋଡାଲ୍ ଟିଚରଙ୍କୁ। ପରିଷ୍କାର ଆଉ ପରିଚ୍ଛନ୍ନତାର ପରିବେଶରେ ଆମ ରାଜ୍ୟ ସରକାର ଉଚ୍ଚ ପ୍ରାଥମିକ ଆଉ ମାଧ୍ୟମିକ ସ୍ତରରେ ସମସ୍ତ ବିଦ୍ୟାଳୟକୁ ଏହା ଯୋଗାଇ ଦେଇଛନ୍ତି, ଆଉ ପିଲାମାନେ କିଭଳି ଭାବରେ ପରିଷ୍କାର ପରିଚ୍ଛନ୍ନ ହେବେ ଏ ସମ୍ବନ୍ଧରେ ତାଙ୍କୁ ବିଭିନ୍ନ ପ୍ରକାର ପାଖରେ ଥିବା CHS ମାନେ ଆସିକି ସେମାନେ ଟ୍ରେନିଂ ମଧ୍ୟ ଦେଉଛନ୍ତି। ଏହିସବୁ କାର୍ଯ୍ୟକ୍ରମ ବିଦ୍ୟାଳୟ ମାଧ୍ୟମରେ କରାଯାଉଛି, ଆଉ ସ୍ୱଚ୍ଛ ପାନୀୟ ଜଳ ମଧ୍ୟ ପିଲାମାନଙ୍କୁ ଯୋଗାଇ ଦିଆଯାଉଛି। ଛାତ୍ରଛାତ୍ରୀମାନଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ ବ୍ୟବସ୍ଥା ରହିଛି, ଯେହେତୁ ଆମର କୋ ଏଜୁକେସନ୍ ପୁଅ ପିଲାମାନଙ୍କ ପାଇଁ ଅଲଗା ରହିଛି, ଝିଅ ପିଲାମାନଙ୍କ ପାଇଁ ମଧ୍ୟ ଅଲଗା ରହିଛି। ଏହିସବୁ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ନିଜକୁ ସୁରକ୍ଷିତ ଏବଂ ସୁସ୍ଥ ମନେ କରୁଛନ୍ତି।
1: ଏବେ ତ ବର୍ଷା ଦିନ ଚାଲିଛି, ତେବେ ବର୍ଷା ଦିନେ ପ୍ରାୟତଃ ବିଭିନ୍ନ ପ୍ରକାରର ସରୀସୃପମାନଙ୍କର ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ, ପିଲାମାନେ କେମିତି ସତର୍କ ଆଉ ସୁରକ୍ଷିତ ରହିବେ କ୍ଲାସରୁମ୍ରେ, ସେ ନେଇ ଆପଣ କେମିତି ସଚେତନ କରିଥାନ୍ତି ଏବଂ ସେଥିନେଇ କିପରି ବ୍ୟବସ୍ଥା ଆପଣଙ୍କ ସ୍କୁଲରେ ରହିଛି?
0: ବର୍ତ୍ତମାନ ଏଇ ବର୍ଷା ଦିନ ପାଇଁ, କାହିଁକି ସବୁଦିନ ପାଇଁ ମଧ୍ୟ ଆମେ ପିଲାମାନଙ୍କୁ ସତର୍କତା ସୂଚନା ଦେଇ

0: ତାଙ୍କୁ କାମୁଡ଼ୁଛି, ସେ ଏଇ ଅନ୍ଧବିଶ୍ୱାସ ଝଡ଼ାଫୁଙ୍କା ନ କରିକି ସେମାନେ କେମିତି ସଙ୍ଗେ ସଙ୍ଗେ ମେଡ଼ିକାଲକୁ ଯିବେ, ଆଉ ଏଇ କଥା ସିଏ ନିଜେ ସଚେତନ ହେବେ, ତା ସାଙ୍ଗରେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ କରିବେ, ଆଉ ଅନ୍ଧବିଶ୍ୱାସକୁ ବଜାୟ ନ ରଖି ସେମାନେ ଏଇ ସତର୍କତା ଅବଲମ୍ବନ କରିବେ ବୋଲି ଆମେ ତାଙ୍କୁ ସତର୍କ ସୂଚନା ଦେଉଛୁ। ତା ଛଡ଼ା ସେମାନେ ତାଙ୍କ ପରିବାରରେ ମଧ୍ୟ ଏଗୁଡ଼ା କହିବେ ବୋଲି ଆମେ କହୁଛୁ।
1: ବିଦ୍ୟାଳୟରେ ଆପଣ କିଭଳି ସ୍ୱଚ୍ଛ ପରିବେଶ ରଖିଛନ୍ତି ଏବଂ ପିଲାମାନଙ୍କୁ ଏହି ସ୍ୱଚ୍ଛତା ଉପରେ କିଭଳି ସଚେତନ କରିଥାନ୍ତି?
0: ଆମର ସରକାରଙ୍କ ତରଫରୁ ପ୍ରତ୍ୟେକ ବିଦ୍ୟାଳୟରେ ନବମ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପୋଷଣ ଖାଦ୍ୟ ସବୁ ଯୋଗାଇ ଦିଆଯାଉଛି। ଏ ଯେଉଁ ଖାଦ୍ୟ ଯୋଗାଇ ଦିଆଯାଉଛି ସେଥିରେ ପିଲାମାନେ କିଭଳି ତା ପୂର୍ବରୁ ନିଜ ହାତକୁ ପରିଷ୍କାର ଭାବରେ ଧୋଇବେ, ତାର ଶିକ୍ଷା କେମିତି ହାତ ଧୋଇବେ, ହ୍ୟାଣ୍ଡୱାଶରେ ଖାଇବା ପୂର୍ବରୁ ଖାଇସାରିବା ପରେ ମଧ୍ୟ ଧୋଇବେ, ଆଉ ୱାସରୁମକୁ ଯିବା ପୂର୍ବରୁ କିଭଳି ନିଜେ ପରିଷ୍କାର ହେବେ, ଗୋଡ଼ ଧୋଇବେ, ତାର ଶିକ୍ଷା ମଧ୍ୟ ଦିଆଯାଉଛି। ତା ଛଡ଼ା ବିଦ୍ୟାଳୟ ପରିସର ସବୁବେଳେ ସେମାନେ କେମିତି କୌଣସି ଜାଗାରେ ଛିପ ଖାଙ୍କାର ପକାଇବେନି, କେଉଁଠି ଜରି ସେମାନେ ସବୁ ପକାଇବେନି, ତାକୁ ସବୁ ଠିକ୍ ଜାଗାରେ ଡଷ୍ଟବିନ୍ ରଖାହେଇଛି, ସେପାରେଟ୍ କରାହେଇକି ରଖାହେଇଛି, ବିଭିନ୍ନ କଲର୍ ଦିଆହେଇକି ତାର କେମିତି ତାର ବ୍ୟବହାର କରିବେ ତାଙ୍କୁ ଶିକ୍ଷା ଦିଆଯାଉଛି। ତା ଛଡ଼ା ପରିବେଶକୁ ସୁରକ୍ଷିତ କରିବା ପାଇଁ ବୃକ୍ଷ ହିଁ ଜୀବନ ଏଇ ଯେଉଁ କାର୍ଯ୍ୟକ୍ରମ ଆମ ବିଦ୍ୟାଳୟରେ କରାଯାଉଛି, ମା ପାଇଁ ଗଛଟିଏ, ପ୍ରତ୍ୟେକ ପିଲା ସେ ଗଛଟିଏ ଲଗାଇବେ ଆଉ ପରିବେଶକୁ ସୁସ୍ଥ ରଖିବେ ବୋଲି ସେ ଗଛର ନିଜେ ସୁରକ୍ଷା କରି ତାକୁ ବଡ଼ କରିବେ। କେବଳ ଗଛ ଲଗାଇ ଦେଲେ ହେବନି, ଆମେ ତାଙ୍କୁ ଶିକ୍ଷା ଦେଉ ଯେଉଁ ଗଛଟି ଲଗାଇଲେ ସେଥିରେ ସେ ନିଜେ ତାକୁ ଯତ୍ନ ନେଇକି ତାକୁ ବଡ଼ ମଧ୍ୟ କରୁଛନ୍ତି। ତେଣୁ ଏଇ ଯେଉଁ ଶିକ୍ଷା ଆମେ ଦେଉଛୁ ମା ପାଇଁ ଗଛଟିଏ, ଯେତେ ବର୍ଷ ଏଇ ସ୍କୁଲରେ ରହୁଛନ୍ତି ସେତେ ଗଛ ଲଗାଉଛନ୍ତି, ତା ଛଡ଼ା ଘରେ ଯାଇକି ଗଛ ଲଗାଉଛନ୍ତି। ଗଛ କେମିତି ପରିବେଶକୁ ସୁରକ୍ଷିତ ରଖିବ ଆଉ ଗଛ ମଣିଷର ଜୀବନକୁ ବୃଦ୍ଧି କରେ ସେଇ କଥା ତାଙ୍କୁ ଶିକ୍ଷା ଦିଆଯାଉଛି। ତା ଛଡ଼ା ବିଭିନ୍ନ ପ୍ରୋଗ୍ରାମ ସାଇନ୍ସର କରାହେଉଛି, ଇକୋ କ୍ଲବ ଆମ ସ୍କୁଲରେ ଅଛି, ଇକୋ କ୍ଲବରେ ପିଲାମାନଙ୍କୁ ନିଆଯାଇଛି। ଇକୋ କ୍ଲବ ମାଧ୍ୟମରେ ଗାଁ ଗାଁରେ ମଧ୍ୟ ଆମ ପିଲାମାନେ ଯାଇ ସଚେତନତା ପ୍ରୋଗ୍ରାମ କରାଉଛନ୍ତି। ଏନର୍ଜି କ୍ଲବ ମଧ୍ୟ ରଖାହେଇଛି, ଏନର୍ଜି କ୍ଲବରେ ପିଲାମାନେ କେମିତି ଆମର ଏନର୍ଜିଟାକୁ ବା ଶକ୍ତି ସଂରକ୍ଷଣ କରିବେ ତାର ପ୍ରୋଗ୍ରାମ ସବୁ କରାହେଉଛି। ଯେମିତି ଜଳ ସଂରକ୍ଷଣ ହେଲା, ଭୂତଳ ଜଳ ସଂରକ୍ଷଣ ହେଲା, ଆଉ ବର୍ଷା ଜଳ ସଂରକ୍ଷଣ ହେଲା, ତା ଛଡ଼ା ଏ ଯେଉଁ ଡିସ୍ପୋଜାଲ ୱାଟର ଯେଉଁଗୁଡ଼ା ବାହାରୁଛି ଆମର ଶୌଚାଳୟରୁ, ସେ ଶୌଚାଳୟକୁ କିଭଳି ଭାବରେ ତାକୁ ନେଇକି ସେ ପାଣି ଗୁଡ଼ାକ କେମିତି ଫସଲ କରିହେଉଛି ବା ତାକୁ ଫୁଲ ବଗିଚାରେ ଦିଆ ହେଇପାରୁଛି, ସେସବୁ କଥା ଶିଖାଯାଉଛି। ତା ଛଡ଼ା ଆମର ଯେଉଁ ଶକ୍ତି ସଂରକ୍ଷଣ ବା ଏନର୍ଜି କ୍ଲବ ମାଧ୍ୟମରେ ବଜ୍ରପାତ ପାଇଁ ମଧ୍ୟ ସତର୍କତା କରାହେଉଛି, ଆଉ ଆମ ବିଦ୍ୟାଳୟରେ ମଧ୍ୟ ସେ ଆଣ୍ଟିନା ସବୁ ଲାଗିଛି ତାର କରିବା ପାଇଁ,
1: କାରଣ ଏବେ ଅନେକ ସମୟରେ ବଜ୍ରପାତ ଜନିତ ମୃତ୍ୟୁର ଖବର ଆମେ ଗଣମାଧ୍ୟମମାନଙ୍କରେ
0: ପାଉଛୁ। ବିଦ୍ୟାଳୟରେ ସେସବୁ ପାଇଁ ସତର୍କତା ଅବଲମ୍ବନ କରାହେଇଛି, ପିଲାମାନଙ୍କୁ ସତର୍କତାର ସଚେତନତା ପ୍ରୋଗ୍ରାମ ମଧ୍ୟ କରାହେଉଛି। ତା ଛଡ଼ା ଆମ ବିଦ୍ୟାଳୟରେ ନିଶାମୁକ୍ତ କାର୍ଯ୍ୟକ୍ରମ ମାନ ସବୁ କରାଯାଇଥାଏ, ଯେଉଁ ଛୋଟ ଛୋଟ ପିଲାମାନଙ୍କ ଭିତରେ ଏବେ ଯେଉଁ ନିଶା ଖାଇବାର ଯେଉଁ ପ୍ରବୃତ୍ତି ଦେଖାଦେଇଛି ସମାଜରେ, ସେମାନଙ୍କୁ ଦୂରେଇ ରଖିବା ପାଇଁ କେନ୍ଦ୍ର ସରକାରଙ୍କର ଗୃହ ବ୍ୟାପାର ତଥା ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ନିର୍ଦ୍ଦେଶନାମା ଅନୁଯାୟୀ ଆମେ ଏଇ ନିଶାମୁକ୍ତ ଅଭିଯାନ ଆମ ବିଦ୍ୟାଳୟରେ କରାଉଛୁ, ପିଲାମାନଙ୍କୁ ସଚେତନତା ପ୍ରୋଗ୍ରାମ କରାଉଛୁ, ଆଉ ପିଲାମାନଙ୍କ ମାଧ୍ୟମରେ ମଧ୍ୟ ଗାଁରେ ଫ୍ଲାଏ କାର୍ଡ ଧରି ନିଶାମୁକ୍ତ କାର୍ଯ୍ୟକ୍ରମକୁ ଆମେ ଆଗକୁ ନେଉଛୁ। ଏହି ଯୋଜନାର ଯେଉଁ ମୂଳ ଲକ୍ଷ୍ୟ ହେଲା ଭାରତକୁ ନିଶାମୁକ୍ତ କରିବା ପାଇଁ 2029 ମସିହା ସୁଦ୍ଧା ବିଭିନ୍ନ କାର୍ଯ୍ୟକ୍ରମକୁ ଆମ କେନ୍ଦ୍ର ସରକାର ହାତକୁ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ତାଙ୍କ ନିର୍ଦ୍ଦେଶନାମା ଅନୁସାରେ ଆମେ ଏହି କାର୍ଯ୍ୟକ୍ରମ ସବୁ ବିଦ୍ୟାଳୟ ମାଧ୍ୟମରେ କରାଉଛୁ।
1: ଆପଣ ପରିବାରର ଦାୟିତ୍ୱ ତୁଲାଇବା ସହିତ ନିଜେ ମଧ୍ୟ ଆତ୍ମନିର୍ଭରଶୀଳ, କର୍ମକ୍ଷେତ୍ର ଆଉ ପରିବାର ଏ ଦୁଇଟି ଯାକ କ୍ଷେତ୍ରରେ କେମିତି ଆପଣ ଠିକ୍ ଭାବରେ ସମନ୍ୱୟ ରକ୍ଷା କରିପାରୁଛନ୍ତି, ତାର ମୂଳମନ୍ତ୍ର କ'ଣ, ଆପଣ ସେ ସମ୍ପର୍କରେ ଟିକେ ଆମକୁ କହିବେ କି?
0: ନିଶ୍ଚିତ, ଆଗେ ଆମେ ଛୋଟ ଥିଲୁ ବାପାବୋଉଙ୍କ ମାଧ୍ୟମରେ ଆମେ ଦେଖୁଥିଲୁ ଆମର କକେଇ ଖୁଡ଼ି, ଜେଜେବାପା, ଜେଜେମା, ବଡ଼ାପା, ବଡ଼ୋଉ ଆମେ ସମସ୍ତେ ମିଶିକିରି ଯୌଥ ପରିବାରରେ ରହୁଥିଲୁ। ଏଇ ଯୌଥ ପରିବାର ଆମ ଭିତରେ ସ୍ନେହ ମମତାର ଡୋରି ସୃଷ୍ଟି କରୁଥିଲା, କାହାର କିଛି ହେଲେ ପରସ୍ପରକୁ ସାହାଯ୍ୟ କରୁଥିଲା। ଠିକ୍ ସେଇଭଳି ଭାବରେ ଭଗବାନଙ୍କ ଦୟାରୁ ମୁଁ ମଧ୍ୟ ଯୌଥ ପରିବାରର କର୍ମଜୀବୀ ମହିଳା, ସେଥିପାଇଁ ମୋ ପିଲାମାନଙ୍କର ସୁରକ୍ଷା ମୋର ସହଯୋଗ ଆଉ ସେମାନଙ୍କର ସହଯୋଗ, ମୋ ପରିବାରର ସମସ୍ତଙ୍କର ସହଯୋଗରେ ମୁଁ ମୋର ପରିବାର ଅତି ସୁନ୍ଦର ଭାବରେ

0: ପରିଚାଳନା କରିପାରୁଛି ଏବଂ ସେମାନେ ମୋତେ ସହଯୋଗ କରୁଛନ୍ତି, ମୁଁ ଆର୍ଥିକ କ୍ଷେତ୍ରରେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରୁଛି। ତେଣୁ ଆମେ ଖୁବ୍ ଖୁସିରେ ଆମର ଯୌଥ ପରିବାର ଚଳିଯାଉଛି। ଏକୁଟିଆ ରହିଥିଲେ ମୁଁ ନିଶ୍ଚିତ ଭାବରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।
1: ମାନେ କର୍ମକ୍ଷେତ୍ର ଏବଂ ପରିବାର ଉଭୟ ମଧ୍ୟରେ ଆପଣ ଠିକ୍
0: ସମନ୍ୱୟ ରକ୍ଷା କରିପାରୁଛି।
1: ତେବେ ଆପଣ ଶିକ୍ଷକତା ବ୍ୟତୀତ ଅବସର ସମୟରେ ଆଉ କ'ଣ କ'ଣ ସବୁ କରିବା ପାଇଁ ଭଲ ପାଆନ୍ତି?
0: ଅବସର ସମୟରେ ମୁଁ କବିତା ଲେଖିବାକୁ ଭଲ ପାଏ, ଗଳ୍ପ ଲେଖିବାକୁ ଭଲ ପାଏ, ଆଉ ପିଲାମାନଙ୍କୁ ସାଙ୍ଗରେ ମିଶିକି ବିଭିନ୍ନ ପ୍ରକାର ଯେଉଁଟାକି କୌତୁକ ଖେଳଣା ସବୁ ତିଆରି କରି ପିଲାମାନଙ୍କୁ ଶିଖାଇବାକୁ ବି ଭଲ ପାଏ। ଆମ ଘର ପାଖରେ ଯେଉଁ ଛୋଟ ଛୋଟ ପିଲା ସବୁ ମାନେ କଥା କହିପାରୁଥିବା ପିଲାମାନଙ୍କୁ ଆକର୍ଷିତ କରିବା ପାଇଁ ବହୁତ ସୁନ୍ଦର ସୁନ୍ଦର ଖେଳଣା ମଧ୍ୟ ଟିକେ ତିଆରି କରି ସେମାନଙ୍କୁ ଆକୃଷ୍ଟ କରିପାରେ।
1: କେମିତି କ'ଣ ଆପଣ କରନ୍ତି?
0: ପିଲାମାନଙ୍କୁ କାଗଜ ମାଧ୍ୟମରେ ହଉ, ସେମାନେ ଯେଉଁଥିରେ ଆଟ୍ରାକ୍ଟିଭ ହେଇପାରିବେ, କଲର୍ ମାଧ୍ୟମରେ ହଉ, ଇନ୍ଦ୍ରଧନୁ ହଉ, ଆଉ ଯେମିତିକି ଇନ୍ଦ୍ରଧନୁର କଲର୍ ତାଙ୍କୁ ଚିହ୍ନେଇବାରେ କେମିତି ସେମାନେ ଚିହ୍ନିବେ, ବ୍ଲୁ କଲର୍ କେଉଁଟା, ଗ୍ରୀନ୍ କଲର୍ କେଉଁଟା, ଅତି ଯେଉଁ ଛୋଟ ପିଲାମାନଙ୍କ କଥା ମୁଁ କହୁଛି, ସୂର୍ଯ୍ୟ କହିଲେ ତାଙ୍କ ମୁଣ୍ଡରେ ଗୋଟେ ଲାଲ୍ କଲର୍ ଆସୁଛି, ସେଇଭଳି କାଗଜରେ ମୁଁ ତିଆରି କରି ସେମାନଙ୍କୁ ଦେଖେ, ଆଉ ସେମାନେ ଚିହ୍ନି ପାରନ୍ତି ଏଇଟା ହେଉଛି ଏ କଲର୍ ବୋଲି। ଆଉ ସେଇଭଳି ଭାବରେ ସେଇ କାଗଜରେ ତିଆରି କରି ମନେକର ଏଇଟା ହେଉଛି ବାର୍ଡ ବା ଚଢ଼େଇ, ଯେଉଁ କୁଣ୍ଡାଖିଆ ଚଢ଼େଇ ହଉ, ଗୁଣ୍ଡୁଚି ମୂଷା ହଉ, ତାଙ୍କୁ ଏମିତି ଚିତ୍ର କରି ତାଙ୍କର ଆକାର କରିକି କଲମରେ କାଟିକି ସେଇଭଳିଆ କରିକି ଦେଖେଇବି, ଏଇଟା କ'ଣ, ସେଇଟା ଯାଉଛି, ଏଇଟା କରୁଛି, ସେମାନେ ଚିହ୍ନନ୍ତି।
1: ପିଲାମାନଙ୍କର ଚିତ୍ର ମାଧ୍ୟମରେ ବେଶୀ ଶିଖିବା ପାଇଁ ଆଗ୍ରହ?
0: ହଁ ହଁ।
1: ଆପଣ ତ କବିତା ଲେଖନ୍ତି, ଆପଣଙ୍କ କବିତାର କିଛି ଅଂଶ ଆମକୁ ପଢ଼ି ଶୁଣାନ୍ତୁ।
0: ମୋର କବିତାର ଶୀର୍ଷକ ହେଉଛି ପିତୃଦେବ ଭବ ମାତୃଦେବ ଭବ, ବୈକୁଣ୍ଠ ସମାନ ଜନକ ଚରଣ ଚାରି ବର୍ଗର ସାଧକ, ବାଳକାଳ ସେବି କଷ୍ଟ ଅନୁଭବୀ ଗଢ଼ିଲା ଆତ୍ମା ସନ୍ତକ, ବୋଲନ୍ତି ସୁଜନ ପିତା ସ୍ୱର୍ଗଧାମ ପିତା ସର୍ବକର୍ମ ତପ, ବିବୁଧେ ସନ୍ତୁଷ୍ଟ ପିତା ଯଦି ତୁଷ୍ଟ ନାଶ ଯାଏ ଦୁଃଖ ତାପ, ବିଚାରି ବିଧାନେ ରଖିଥିବ ମନେ ଜନନୀ ସରଗ ବଡ଼, ବହି ଦଶ ମାସ ଗୁରୁ ଗର୍ଭେ କ୍ଲେଶ ପ୍ରସବନ୍ତି ଶିଶୁ ଜଡ଼, ବଳ ଅଙ୍ଗୁସାରି ରକ୍ତ ଜଳ କରି ପୋଛି ମଳମୂତ୍ର ଧୂଳି, ବଳାଇ ତୁଣ୍ଡରୁ କଲା ମହାମେରୁ ସରିକେ ହେବ ତାପରି, ମାତୃ ଋଣ କେବେ ପରିଶୋଧ ନୁହେଁ ସନ୍ତାନ ସର୍ବଦା ଋଣୀ, କଦାପି ମନରେ ସନ୍ତାନର ହାନି ଚିନ୍ତା ନ କରେ ଜନନୀ, ଜୀବିତେ ପିତାଙ୍କୁ କରି ଅନାଦର ପୁତ୍ର ଦୁଃଖ ଦିଏ ମନେ, ମୃତେ ସ୍ମୃତି ସ୍ତମ୍ଭ ନିର୍ମାଣ କଲେ କି ତୃପ୍ତ ହେବ ସମସାନେ, ଚଳନ୍ତି ଦେବତା ପିତାମାତା ଦୁଇ କିଏ ତାଙ୍କ ସଙ୍ଗେ ସରି, ଧାତୁ ପାଷାଣର ଦେବତା ବୁଝେ କି ଶିଶୁ ଅଳି କେତେ ଭାରି, ବନ୍ଦୀ ନାହିଁ ପିତୃ ମାତୃପଦ ଯୁଗ ଯେ ଅଭିମାନୀ ଅମ୍ବଜ, ତାର ନମସ୍କାର ଫେରାଇ ନିଅନ୍ତି ସ୍ୱୟଂ ପ୍ରଭୁ ଚତୁର୍ଭୁଜ, ବୈକୁଣ୍ଠ ଅଟେ କିଞ୍ଚିତ ମାତର ଦୁଇ ପଦ ଥିଲେ ଧ୍ୟାୟୀ, ବିଚାରି ଏମନ୍ତ ସେବିବି ସେ ପଦ ଚଳନ୍ତି ଦେବତା ସେହି, ଚଳନ୍ତି ଦେବତା ସେହି।
1: ଖୁବ୍ ସୁନ୍ଦର କବିତା ଆପଣ ଲେଖିଛନ୍ତି, ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଆଉ ମଧ୍ୟ ଅବସର ସମୟରେ ମୁଁ ଗୀତ ଶୁଣିବାକୁ ବହୁତ ଭଲ ପାଏ, ବିଶେଷ କରି ଆକାଶବାଣୀ ମାଧ୍ୟମରେ ଗୀତ ଶୁଣିବାକୁ ବହୁତ ଭଲ ପାଏ।
1: ତେବେ ଆପଣ କେଉଁ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବାକୁ ଚାହିଁବେ?
0: ମୁଁ ଅକ୍ଷୟ ମହାନ୍ତିଙ୍କର ଗୋଟେ ଗୀତ ଶୁଣିବାକୁ ଭଲ ପାଇବେ।
1: ତାହେଲେ ଆପଣଙ୍କ ପସନ୍ଦର କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କର ଏଇ ଗୀତଟି ଆପଣଙ୍କୁ ଶୁଣାଇ ଦେଉଛୁ।

0: ବର୍ତ୍ତମାନ ନାରୀ ଶିକ୍ଷିତା, ସ୍ୱାବଲମ୍ବୀ, ଦକ୍ଷ, କୁଶଳୀ, ସର୍ବଗୁଣ ସମ୍ପନ୍ନ ହୋଇ ସବୁ କାର୍ଯ୍ୟ କରିପାରୁଛି। ପ୍ରତି କ୍ଷେତ୍ରରେ ନିଜକୁ ଦକ୍ଷ ପ୍ରମାଣିତ କରୁଛି। ନାରୀ ମଧ୍ୟ ସ୍ୱାବଲମ୍ବୀ ହେବା ସହିତ ସ୍ୱାଧୀନ ଚେତା ହୋଇଛି। କିନ୍ତୁ ଅନ୍ୟପକ୍ଷରେ ଦେଖାଯାଉଛି ଅନେକ ପରିବାର ଆଜି ଭାଙ୍ଗିଯାଉଛି, ବିବାହ ବିଚ୍ଛେଦ ଘଟୁଛି, ଯାହାକି ଆମେ ଗଣମାଧ୍ୟମରୁ ପ୍ରତିଦିନ ଜାଣିବାକୁ ପାଉଛୁ। ତେବେ ସମାଜ ଗଠନରେ ନାରୀର ତ ମୁଖ୍ୟ ଭୂମିକା ନିଶ୍ଚୟ ରହିଛି, କିନ୍ତୁ ନାରୀକୁ କ'ଣ କରିବାକୁ ପଡ଼ିବ ଗୋଟିଏ ଶୃଙ୍ଖଳିତ ପରିବାର ଓ ଶୃଙ୍ଖଳିତ ସମାଜ ଗଠନ ପାଇଁ, ଆପଣ ଏ ସମ୍ପର୍କରେ କ'ଣ କହିବେ?
1: ଖୁବ୍ ସୁନ୍ଦର ପ୍ରଶ୍ନଟିଏ। ମୋ ମତରେ ସମସ୍ତେ କୁହନ୍ତି ନାରୀ ଆଉ ପୁରୁଷ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି, ଜଣଙ୍କ ବିନା ଅନ୍ୟ ଜଣଙ୍କର ମୂଲ୍ୟ କିଛି ନାହିଁ। ନାରୀର କାର୍ଯ୍ୟକ୍ରମ ସବୁବେଳେ ଉଚ୍ଚକୋଟୀର ହେବା ଦରକାର। ସବୁ କାର୍ଯ୍ୟ ପାଇଁ ନାରୀ ହିଁ ଦାୟୀ ମୁଁ ନିଜେ ମନେ କରେ। ଆମ ନାରୀମାନେ ଯଦି ସଚେତନ ହୋଇ ନିଜ ପରିବାରକୁ, ନିଜର ସନ୍ତାନକୁ ଠିକ୍ ଭାବରେ ଗଢ଼ି ତୋଳିବେ, ତାହେଲେ ସମାଜରେ ଆଉ ବ୍ୟଭିଚାର ସୃଷ୍ଟି ହେବନି। କାରଣ ଯେଉଁମାନେ ବିଭିନ୍ନ ପ୍ରକାର ଯେଉଁ ଅତ୍ୟାଚାରର ଶିକାର ହେଉଛନ୍ତି, ସେମାନେ କରୁଛି କିଏ ସେ ଜିନିଷ ଗୁଡ଼ାକ? ସେ ଜିନିଷ ଯେଉଁ ପିଲାମାନେ କରୁଛନ୍ତି, ସିଏ ତ କାହାଠାରୁ ଜନ୍ମ ହୋଇଛନ୍ତି ନା, ସିଏ କେଉଁ ସଂସ୍କାର ପାଇକି ଆସିଛନ୍ତି ନା? ତେଣୁ ଯଦି ସେମାନେ ସଂସ୍କାରିତ ହୋଇଥାନ୍ତେ, ସମାଜରେ ଏଭଳି କଳୁଷିତ ପରିବେଶ କେବେ ସୃଷ୍ଟି ହୋଇନଥାନ୍ତା। ମୂଳ

ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀରେ ଏବଂ ପରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ନିଟ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ରାଜ୍ୟସଭାରେ ଉପସ୍ଥାପନ ହେଲା 3 ମନ୍ତ୍ରଣାଳୟର ସଂସଦୀୟ କମିଟି ରିପୋର୍ଟ। କୃଷକଙ୍କୁ ତ୍ୱରିତ ଲାଭ ହସ୍ତାନ୍ତରଣ ଲାଗି ଏପର୍ଯ୍ୟନ୍ତ 10,33,00,000 ଅଧିକ ପରିଚୟପତ୍ର ପ୍ରଦାନ କରାଯାଇଥିବା ଲୋକସଭାରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ପିଏମ୍ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ଲାଭାନ୍ୱିତ ହୋଇଛନ୍ତି 50,00,000 ଅଧିକ ପରିବାର। ୟୁକ୍ରେନ୍ ଉପରେ ରୁଷର ସାନି ଆକ୍ରମଣରେ 9 ମୃତ୍ୟୁ ଏବଂ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆସନ୍ତା 3 ପର୍ଯ୍ୟନ୍ତ ଓଡ଼ିଶାକୁ ପାଣିପାଗ ବିଭାଗର ସତର୍କ ସୂଚନା। ନିଟ୍ ଘଟଣାରେ ପ୍ରତିବାଦକାରୀ ଛାତ୍ରଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଏବଂ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ସଂସଦର ଉଭୟ ସଦନକୁ ଆଜି ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଆଜି ପୂର୍ବାହ୍ନ 11 ବେଳେ ଲୋକସଭାର ଅଧିବେଶନ ଆରମ୍ଭ ହେବା ମାତ୍ରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଉଦ୍ୟମ କରିଥିଲେ, କିନ୍ତୁ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୃହରେ ମନ୍ତବ୍ୟ ରଖିବା ଲାଗି ସେମାନେ ଦାବି କରିଥିଲେ। ବାଚସ୍ପତି ଓମ୍ ବିର୍ଲା କହିଥିଲେ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଗତକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ମନ୍ତବ୍ୟ ଉପସ୍ଥାପନ କରିବା ବିଷୟ ସ୍ୱଷ୍ଟ କରିସାରିଛନ୍ତି। ଶ୍ରୀ ବିର୍ଲା ବିରୋଧୀ ସଦସ୍ୟମାନଙ୍କୁ ଗୃହ ପରିଚାଳନାରେ ସହଯୋଗ ଲାଗି ଆହ୍ୱାନ ଦେଇଥିଲେ। ବାଚସ୍ପତି କହିଥିଲେ, ପ୍ରଶ୍ନକାଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏଥିରେ ସରକାରଙ୍କ ଉତ୍ତରଦାୟିତ୍ୱ ନିଶ୍ଚିତ କରାଯାଇଥାଏ। ସେ କହିଥିଲେ, ଗୃହ ମଧ୍ୟକୁ ପ୍ଲାକାର୍ଡ ଏବଂ ବ୍ୟାନର ଆଣିବା ସଂସଦୀୟ ପରମ୍ପରାର ବିରୋଧୀ।
1: सदन में चर्चा हो, प्रश्नकाल हो और महत्वपूर्ण विधेयकों पर चर्चा होना चाहिए। ये विधेयक देश और राष्ट्र के साथ बहुत बड़े परिवर्तन लाने के विधेयक होते हैं, इस पे अच्छी चर्चा संवाद होना चाहिए। लेकिन कल बीएससी की मीटिंग में भी आग्रह किया, आज फिर आग्रह कर रहा हूँ कि जिस विषय पर आप छात्रों के विषय पर मांग कर रहे थे, सरकार संसदीय कार्य मंत्री ने कल बीएससी की बैठक में स्पष्ट रूप से कहा कि गृह मंत्री इस बात पर जवाब देने को तैयार।
0: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାରମ୍ବାର ବନ୍ଦ ହେଉଥିବାରୁ ସେ ବ୍ୟକ୍ତିଗତ ଭାବେ ଦୁଃଖିତ ବୋଲି ବାଚସ୍ପତି କହିଛନ୍ତି। ସେ କହିଛନ୍ତି, ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ବିଧେୟକଗୁଡ଼ିକ ଆଲୋଚନା ପାଇଁ ସ୍ଥିରୀକୃତ ହୋଇଥିଲେ ମଧ୍ୟ ଗୃହ ମୁଲତବୀ ରହିବା ଯୋଗୁଁ ତାହା ସମ୍ଭବ ହୋଇପାରୁ ନାହିଁ। ତେବେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଶ୍ରୀ ବିର୍ଲା ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ଆଜି ସମାନ ପରିସ୍ଥିତି ଉପୁଜିଥିଲା, ଫଳରେ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12 ଗୃହ ସମ୍ମିଳିତ ହେବା ପରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଘୋଷଣା କରିଥିଲେ। ତେବେ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ଆରମ୍ଭ କରିବାରୁ ତାହା ସମ୍ଭବ ହୋଇନଥିଲା। ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋନାୟକ ସମୁଦ୍ରକୂଳ ପବନ ଶକ୍ତିର ବିକାଶ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବା ଲାଗି ଚେଷ୍ଟା କରିଥିଲେ। ପରିସ୍ଥିତିର ପରିବର୍ତ୍ତନ ନ ହେବାରୁ ଅଧ୍ୟକ୍ଷ ରାଜ୍ୟସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଆଜି ରାଜ୍ୟସଭା ପୂର୍ବାହ୍ନ 11 ଆରମ୍ଭ ହେବା ମାତ୍ରେ ଗୃହ ଏବଂ ସହରାଞ୍ଚଳ ବ୍ୟାପାର ଓ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ସଂସଦୀୟ କମିଟି ରିପୋର୍ଟ ଉପସ୍ଥାପନ ହୋଇଥିଲା। ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଶୂନ୍ୟକାଳ ପାଇଁ ଘୋଷଣା କରିଥିଲେ। ତେବେ କେବଳ ବିଜେଡି ସାଂସଦ ଡକ୍ଟର ସନ୍ତୃପ୍ତ ମିଶ୍ର କେତେକ ଜନସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ହଟ୍ଟଗୋଳ ଜାରି ରହିବାରୁ ପ୍ରଥମେ ଗୃହକୁ ଅଧ୍ୟକ୍ଷ ମଧ୍ୟାହ୍ନ 12 ଯାଏ ମୁଲତବୀ ରଖିଥିଲେ। ଝାଡ଼ଖଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିବାଦ ସ୍ୱରୂପ ସଂସଦ ପରିସରରେ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ପକ୍ଷରୁ ପଦଯାତ୍ରା କରାଯାଇଛି। ସାଂସଦମାନେ ପ୍ଲାକାର୍ଡ ପ୍ରଦର୍ଶନ କରି ବିରୋଧୀମାନେ ଆଲୋଚନା ଚାହୁଁନଥିବା ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଛାତ୍ର ପ୍ରତିବାଦ ନେଇ ଗୃହରେ ବକ୍ତବ୍ୟ ରଖିବା ଲାଗି ସରକାର ପ୍ରତିଶ୍ରତି ଦେଇଥିଲେ ମଧ୍ୟ ବିରୋଧୀ ଦଳ ସଦସ୍ୟମାନେ ବିରୋଧ ଜାରି ରଖିଛନ୍ତି। ଆଜି ଏନ୍ଡିଏ ସଂସଦୀୟ ବୈଠକ ମଙ୍ଗଲ ମିଲନ ପରେ ସଂସଦ ପରିସରରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ବିରୋଧୀ ଦଳ ସଦସ୍ୟମାନେ ଜାଣିଶୁଣି ସଂସଦର କାର୍ଯ୍ୟଧାରା ବ୍ୟାହତ କରୁଥିବା ଅଭିଯୋଗ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ବିରୋଧୀ ଦଳଗୁଡ଼ିକ ମୌସୁମୀ ଅଧିବେଶନ ଆରମ୍ଭରେ ପ୍ରଶ୍ନପତ୍ର ପ୍ରଘଟ ନେଇ ସ୍ୱର ଉତ୍ତୋଳନ କରିବା ପରେ ସରକାର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ସମ୍ପର୍କିତ ଦାବି ଗ୍ରହଣ କରିନେଇଥିଲେ। ତେବେ ଏସବୁ ପରେ ମଧ୍ୟ ବିରୋଧୀ ଦଳ ଆଲୋଚନା ପାଇଁ ରାଜି ନ ହେବା ଗ୍ରହଣୀୟ ନୁହେଁ। କେନ୍ଦ୍ରମନ୍ତ୍ରୀ ତଥା ରାଞ୍ଚିର ବିଜେପି ସାଂସଦ ସଞ୍ଜୟ ସେଠ କହିଛନ୍ତି, ଆଜି ସମ୍ପୂର୍ଣ୍ଣ ଝାଡ଼ଖଣ୍ଡ ବନ୍ଦ ରହିଛି। ସଂସଦ ପରିସରରେ ଆକାଶବାଣୀ ସମାଚାରକୁ ଶ୍ରୀ ସେଠ କହିଛନ୍ତି, ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଝାଡ଼ଖଣ୍ଡ ସରକାର ପ୍ରତିବାଦକାରୀ ଛାତ୍ରଛାତ୍ରୀଙ୍କ ଉପରେ ବଳ ପ୍ରୟୋଗ କରି ସେମାନଙ୍କ ଦାବିକୁ ଚାପିଦେବା ପାଇଁ ଉଦ୍ୟମ କରୁଛନ୍ତି। ଏହି ଘଟଣାରେ ହେମନ୍ତ

ସୋରେନ୍ଙ୍କ ଅସମ୍ବେଦନଶୀଳତାକୁ ସେ ସମାଲୋଚନା କରିଛନ୍ତି। ବିଜେପି ସାଧାରଣ ସଚିବ ତଥା ରାଜ୍ୟସଭା ସାଂସଦ ତରୁଣ ଚୁଗ୍, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଛାତ୍ରଛାତ୍ରୀଙ୍କ ପ୍ରତିବାଦ ଘଟଣାରେ ଦୋମୁହା ନୀତି ଅବଲମ୍ଭନ କରୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଝାଡ଼ଖଣ୍ଡରେ ପ୍ରତିବାଦକାରୀ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ, ଦେଶ ଏହା ସହ୍ୟ କରିପାରିବ ନାହିଁ ବୋଲି ସେ କହିଛନ୍ତି। ନୂଆଦିଲ୍ଲୀର ବିଜେପି ସାଂସଦ ବାଂଶୁରୀ ସ୍ୱରାଜ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରି ଗୃହ କାର୍ଯ୍ୟ ଚଳାଇ ନ ଦେବା ରାଜନୀତିରେ ଦୋମୁହା ନୀତିର ପରିଚାୟକ ବୋଲି କହିଛନ୍ତି। ଗୋଟିଏ ପଟେ ରାହୁଲ ଗାନ୍ଧି ସରକାରଙ୍କଠାରୁ ଉତ୍ତର ଦାବି କରୁଥିବା ବେଳେ ଅନ୍ୟପଟେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାର ସେ ଅଭିଯୋଗ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ଏପର୍ଯ୍ୟନ୍ତ 10,33,00,000 ଅଧିକ କୃଷକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନାରେ ଏହା ସହାୟକ ହୋଇଛି। ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ଫସଲ ବୀମା ଯୋଜନା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରିତ ଅର୍ଥ ହସ୍ତାନ୍ତରଣ ଓ ବିପର୍ଯ୍ୟୟ କ୍ଷେତ୍ରରେ ରିଲିଫ୍ ପ୍ରଦାନ ବ୍ୟବସ୍ଥା ସହଜ ଓ ତ୍ୱରାନ୍ୱିତ ହୋଇପାରିଛି। ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର କହିଛନ୍ତି କୃଷକମାନେ ସେମାନଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରି କୃଷକ ଚିହ୍ନଟ ପତ୍ର ପାଇଁ ପଞ୍ଜିକରଣ କରିପାରିବେ। ସେ କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ଡିଜିଟାଲ୍ କୃଷି ମିଶନ ଏବଂ ଅନ୍ୟାନ୍ୟ କୃଷକ କୈନ୍ଦ୍ରିକ ଡିଜିଟାଲ୍ ସେବା କ୍ଷେତ୍ରରେ କୃଷକମାନେ ଲାଭାନ୍ୱିତ ହୋଇପାରିବେ। 2024 ଫେବୃୟାରୀ ମାସରୁ ଦେଶରେ ଲାଗୁ ହୋଇଥିବା ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ଏପର୍ଯ୍ୟନ୍ତ 50,00,000 ଅଧିକ ପରିବାର ଲାଭାନ୍ୱିତ ହୋଇଥିବା କେନ୍ଦ୍ର ସରକାର କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ କେନ୍ଦ୍ର ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଏପର୍ଯ୍ୟନ୍ତ ଏହି ଯୋଜନାରେ କେନ୍ଦ୍ରୀୟ ଆର୍ଥିକ ସହାୟତା ସ୍ୱରୂପ 28,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ମନ୍ତ୍ରୀ କହିଛନ୍ତି 2025-26 ବର୍ଷରେ ଏହି ଯୋଜନାରେ ବଜେଟ୍ ଆବଣ୍ଟନ ପରିମାଣ 70,000 କୋଟି ଟଙ୍କା ହୋଇଥିବା ବେଳେ 2026-27 ଆର୍ଥିକ ବର୍ଷରେ ଏହି ଆବଣ୍ଟନ ପରିମାଣ 22,000 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଯୋଜନା ଅଧୀନରେ ଚଳିତ ବର୍ଷ ଜୁଲାଇ ପର୍ଯ୍ୟନ୍ତ 14.65 GW ସୌରଶକ୍ତି ଉତ୍ପାଦନ ହୋଇଥିବା ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି। ୟୁକ୍ରେନ୍ ଉପରେ ରୁଷ ପକ୍ଷରୁ ରାତିଅଧି ଆକ୍ରମଣରେ 9 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 12 ଜଣରୁ ଅଧିକ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଜାପରିଝାରିଆରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 19 ଜଣ ଆହତ ହୋଇଥିବା ସେଠାକାର ଆଞ୍ଚଳିକ ପ୍ରଶାସକ କହିଛନ୍ତି। ରୁଷ ପକ୍ଷରୁ ରକେଟ୍ ଏବଂ ବୋମାମାଡ଼ କରାଯାଇଥିବା ଜଣାପଡ଼ିଛି। କିଭ୍ରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଛି। ଇତିମଧ୍ୟରେ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କିଭ୍ ଏବଂ ଜାପରିଝାଝିଆ ଅଞ୍ଚଳରେ ପ୍ରତିରକ୍ଷା, ଶିଳ୍ପ ଓ ପରିବହନ ସ୍ଥଳୀ ଉପରେ ଆକ୍ରମଣ କରାଯାଇଥିବା ସ୍ୱଷ୍ଟ କରିଛି। ୟୁକ୍ରେନ୍ର 396 ଡ୍ରୋନ୍କୁ ଅକାମୀ କରିଦିଆଯାଇଥିବା ସୂଚନା ମିଳିଛି। ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ତୁରନ୍ତ ଏତଲା ପଞ୍ଜିକରଣ କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ସ୍ୱଷ୍ଟୀକରଣ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେକୌଣସି ବୟସ ଏବଂ ଲିଙ୍ଗ କ୍ଷେତ୍ରରେ ତୁରନ୍ତ ଏତଲା ପଞ୍ଜିକରଣ କରିବା ବାଧ୍ୟତାମୂଳକ। ବିଚାରପତି ଆସାନୁଦ୍ଦିନ ଅମାନୁଲ୍ଲା ଏବଂ ଜଷ୍ଟିସ୍ ଆର୍ ମହାଦେବନ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମୁଖ୍ୟଙ୍କୁ ନିର୍ଦ୍ଦେଶ ପାଳନର ଅବହେଳା ଲାଗି କୋର୍ଟରେ ହାଜର ହୋଇ ପକ୍ଷ ରଖିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର 5 ତାରିଖରେ ହେବ। ସର୍ବୋଚ୍ଚ ନ୍ୟାୟାଳୟ ପଶ୍ଚିମବଙ୍ଗର ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନରେ ନାମ ବାଦ୍ ଦେବା କ୍ଷେତ୍ରରେ ହୋଇଥିବା ଅଭିଯୋଗର ଟ୍ରିବ୍ୟୁନାଲ୍ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ଲାଗି ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଦ୍ୱାରା ଆଗତ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ଭାରତୀୟ ପାଣିପାଗ ବିଭାଗ ସହ ସମନ୍ୱୟ ରକ୍ଷା କରି ଦେଶରେ ମୌସୁମୀ ପରିସ୍ଥିତି ଏବଂ କୃଷି କ୍ଷେତ୍ର ଉପରେ ଏଲ୍ନିନୋର ପ୍ରଭାବ ଅନୁଧ୍ୟାନ କରୁଛନ୍ତି। ଲୋକସଭାରେ ଆଜି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର ଏକ ଲିଖିତ ଉତ୍ତରରେ କହିଛନ୍ତି 15 ରାଜ୍ୟର 342 ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବୃଷ୍ଟିପାତ ହୋଇଥିବାରୁ ଜିଲ୍ଲା କୃଷି ସହାୟତା ଯୋଜନା ସମ୍ବନ୍ଧରେ ସମୀକ୍ଷା କରାଯାଉଛି। ଓଡ଼ିଶାରେ ଆସନ୍ତା 2-3 ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ସୂଚନା ଅନୁଯାୟୀ ଆଣ୍ଡାମାନ ନିକୋବର ଦ୍ୱୀପ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଓ ରାଜସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦେଶର ବିଭିନ୍ନ ଭାଗରେ ମଧ୍ୟ ବଜ୍ରପାତ ଓ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନିଟ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ।
କୃଷକଙ୍କୁ ତ୍ୱରିତ ଲାଭ ହସ୍ତାନ୍ତରଣ ଲାଗି ଏପର୍ଯ୍ୟନ୍ତ 10,33,00,000 ଅଧିକ ପରିଚୟପତ୍ର ପ୍ରଦାନ କରାଯାଇଥିବା ଲୋକସଭାରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ୟୁକ୍ରେନ୍ ଉପରେ ରୁଷ୍ର ସାନି ଆକ୍ରମଣର 9 ଜଣଙ୍କ ମୃତ୍ୟୁ ଏବଂ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଓଡ଼ିଶାକୁ ପାଣିପାଗ ବିଭାଗର ସତର୍କ ସୂଚନା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kilohertz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶରେ 10,33,00,000 ଉର୍ଦ୍ଧ୍ୱ କୃଷକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବା ଲୋକସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଣ୍ଟି ରାଗିଂ କମିଟିଗୁଡ଼ିକର ପୁନର୍ଗଠନ ପାଇଁ ସରକାରଙ୍କ ନିର୍ଦ୍ଦେଶ। ରାଜ୍ୟରେ ଖୁବ୍ ଶୀଘ୍ର ନିଯୁକ୍ତ ହେବେ ଲୋକାୟୁକ୍ତ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବା ସମ୍ଭାବନା। ଦେଶରେ ଏପର୍ଯ୍ୟନ୍ତ 10,33,00,000 ଅଧିକ କୃଷକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ଫସଲ ବୀମା ଯୋଜନା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରିତ ଅର୍ଥ ହସ୍ତାନ୍ତରଣ ଓ ବିପର୍ଯ୍ୟୟ କ୍ଷେତ୍ରରେ ରିଲିଫ୍ ପ୍ରଦାନ ବ୍ୟବସ୍ଥା ସହଜ ତ୍ୱରାନ୍ୱିତ ହୋଇପାରିଛି। ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର କହିଛନ୍ତି, କୃଷକମାନେ ସେମାନଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରି କୃଷକ ଚିହ୍ନଟ ପତ୍ର ପାଇଁ ପଞ୍ଜୀକରଣ କରିପାରିବେ। ସେ କହିଛନ୍ତି, ଏହି ପଦକ୍ଷେପ ଦ୍ୱାରା ଡିଜିଟାଲ୍ କୃଷି ମିଶନ ଏବଂ ଅନ୍ୟାନ୍ୟ କୃଷକ କୈନ୍ଦ୍ରିକ ଡିଜିଟାଲ୍ ସେବା କ୍ଷେତ୍ରରେ କୃଷକମାନେ ଲାଭାନ୍ୱିତ ହୋଇପାରିବେ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ସଂସଦର ଉଭୟ ସଦନର ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଆଜି ପୂର୍ବାହ୍ନ 11:00 ବେଳେ ଲୋକସଭାର ଅଧିବେଶନ ଆରମ୍ଭ ହେବା ମାତ୍ରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଉଦ୍ୟମ କରିଥିଲେ, କିନ୍ତୁ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିବାରୁ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରିନଥିଲା। ପ୍ରଥମେ ଗୃହକୁ 12:30, ପରେ 2:00 ଏବଂ ଶେଷରେ ଦିନକ ପାଇଁ ମୁଲତବୀ ରଖାଯାଇଛି। ରାଜ୍ୟସଭାରେ ମଧ୍ୟ ଆଜି ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମେ ମୁଲତବୀ, ପରେ 12:00 ଗୃହ ସମ୍ମିଳିତ ହେବା ପରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଘୋଷଣା କରିଥିଲେ। ତେବେ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ଆରମ୍ଭ କରିବାରୁ ତାହା ସମ୍ଭବ ହୋଇନଥିଲା। ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାୟକ ସମୁଦ୍ରକୂଳ ପବନ ଶକ୍ତିର ବିକାଶ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବା ଲାଗି ଚେଷ୍ଟା କରିଥିଲେ। ପରିସ୍ଥିତିରେ ପରିବର୍ତ୍ତନ ନ ହେବାରୁ ଅଧ୍ୟକ୍ଷ ରାଜ୍ୟସଭାକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ବର୍ତ୍ତମାନ ଗୃହକାର୍ଯ୍ୟ ଜାରି ରହିଛି। ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଚଳିତ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଣ୍ଟି ରାଗିଂ ସମ୍ପର୍କିତ କମିଟିଗୁଡ଼ିକର ପୁନର୍ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 7 ଦିନ ମଧ୍ୟରେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ଛାତ୍ରଛାତ୍ରୀଙ୍କ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ସରକାର ଗୁରୁତ୍ୱାରୋପ କରିଛନ୍ତି। ଆବଶ୍ୟକସ୍ଥଳେ ଓମ୍ବୁଡ୍ସମ୍ୟାନ୍ଙ୍କ ନିଯୁକ୍ତି ଏବଂ ଏହି ବ୍ୟବସ୍ଥାକୁ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାରଦର୍ଶିତା ଏବଂ ଛାତ୍ରଛାତ୍ରୀଙ୍କ ସୁବିଧା ସୁନିଶ୍ଚିତ କରିବା ପାଇଁ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକୁ କମିଟିର ଅଧ୍ୟକ୍ଷ, ନୋଡାଲ ଅଧିକାରୀ ଏବଂ ସଦସ୍ୟମାନଙ୍କ ନାମ, ପଦବୀ, ସରକାରୀ ଇମେଲ୍ ଆଇଡି ଏବଂ ଫୋନ୍ ନମ୍ଘର ଆଦି ପ୍ରଦର୍ଶନ କରିବାକୁ କୁହାଯାଇଛି। ଏହି ସମସ୍ତ ବିବରଣୀ ଅନୁଷ୍ଠାନର ନୋଟିସ୍ ବୋର୍ଡ ସହିତ ସରକାରୀ ୱେବ୍ସାଇଟ୍ରେ ଉପଲବ୍ଧ କରିବାକୁ ପଡ଼ିବ, ଯାହାଦ୍ୱାରା ଆବଶ୍ୟକ ସମୟରେ ଛାତ୍ରଛାତ୍ରୀମାନେ ସମ୍ପୃକ୍ତ ଅଧିକାରୀଙ୍କ ସହ ସିଧାସଳଖ ଯୋଗାଯୋଗ କରିପାରିବେ। ଯୌନ ଉତ୍ପୀଡ଼ନ ରୋକିବା ପାଇଁ ଆଭ୍ୟନ୍ତରୀଣ କମିଟି ଗଠନ କରିବାକୁ ସମସ୍ତ କଲେଜମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ମାନସିକ ସ୍ୱାସ୍ଥ୍ୟ ପାଇଁ କାଉନ୍ସେଲିଂ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ସାର କଳାବଜାରୀ ପ୍ରସଙ୍ଗରେ ସରକାର ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ

0: ସିଂହଦେଓ କହିଛନ୍ତି ସାର ଯୋଗାଣ ସମୟରେ ଦୁର୍ନୀତି ଅଭିଯୋଗ ସାମ୍ନାକୁ ଆସିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଆପଣ ମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଖୁବ୍ ଶୀଘ୍ର ଲୋକାୟୁକ୍ତ ନିଯୁକ୍ତ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଲୋକାୟୁକ୍ତ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି, ଖୁବ୍ ଶୀଘ୍ର ନିଯୁକ୍ତି ଶେଷ ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
1: ମିଟିଂ ବସିଲା ଅର୍ଥ ହେଉଛି ପ୍ରକ୍ରିୟା ଆରମ୍ଭ ହୋଇଗଲା, ଏବଂ ପ୍ରକ୍ରିୟା ଆରମ୍ଭ ହୋଇଗଲା ଅର୍ଥ ହେଉଛି ପ୍ରକ୍ରିୟା ସମାପ୍ତ ହେବ। ଯେଉଁ ସାମ୍ବିଧାନିକ ବ୍ୟବସ୍ଥା ଅଛି ସେଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ବିଧାନସଭାର ବାଚସ୍ପତି ଏବଂ ମାନ୍ୟବର ବିରୋଧୀ ଦଳ ନେତା, ଇଏ ତିନି ଜଣ ଚୟନ ପ୍ରକ୍ରିୟାରେ ନିଷ୍ପତ୍ତି କରିଥାନ୍ତି। ପ୍ରଥମ ମିଟିଂ ହୋଇଗଲାଣି, ଏଇଟା ବହୁମତ ଆଧାରରେ ହୁଏ। ଆମେ ଆଶା କରୁଛୁ ଯେ ଆଗାମୀ ଦିନର ଓଡ଼ିଶା ନୂଆ ଲୋକାୟୁକ୍ତ ଦେଖିବ।
0: ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଚୟନୀ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟଙ୍କ ପଦବୀ 2024 ମାର୍ଚ୍ଚ ମାସରୁ ଖାଲି ହୋଇଥିଲା। ପୂର୍ବତନ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ ସିଂହ ଓ ଅନ୍ୟ ସଦସ୍ୟମାନେ ଅବସର ନେବା ପରେ ଏହି ସଂସ୍ଥାରେ ପ୍ରାୟ 2 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପଦବୀ ଖାଲି ପଡ଼ିଛି। ଓଡ଼ିଶା ଲୋକାୟୁକ୍ତ ଆଇନ 2014 ଅନୁଯାୟୀ ଏହା ଗଠନ ହୋଇଥିଲା। ଭୁବନେଶ୍ୱର ଲୋକସେବା ଭବନଠାରେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ର ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭଗବତ ଗୀତାର ଜ୍ଞାନ ଓ ଆଧ୍ୟାତ୍ମିକ ଚେତନା ବୃଦ୍ଧି ଲକ୍ଷ୍ୟରେ ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରେ ଗୀତା ପାଠ ପ୍ରତିଯୋଗିତା ଆୟୋଜିତ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜକୁ ଅବଗତ କରାଯାଇଛି। ଭଗବତ ଗୀତାର ଷଷ୍ଠ ଅଧ୍ୟାୟ ଆତ୍ମସଂଯମ ଯୋଗକୁ ଆଧାର କରି ଗୀତା ପାଠ ପ୍ରତିଯୋଗିତା ହେବ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ, ପରେ ବିଜେତାମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ରାଜ୍ୟସ୍ତରରେ ପୁରସ୍କୃତ ଛାତ୍ରଛାତ୍ରୀଙ୍କୁ 1 ବର୍ଷ ପାଇଁ ବୃତ୍ତି ପ୍ରଦାନ କରାଯିବ। ଗୀତା ପାଠ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ବିଦ୍ୟାର୍ଥୀଙ୍କଠାରୁ କୌଣସି ଦେୟ ନିଆଯିବ ନାହିଁ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହେବ। ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଅପରାହ୍ନ 2ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ଠାରେ ହରଘର ତିରଙ୍ଗା ଅଭିଯାନ ପଦଯାତ୍ରାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଯୋଗ ଦେଇଥିଲେ। ଏହି ଅଭିଯାନ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଆମ ଏକତା, ଆତ୍ମସମ୍ମାନ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି। ସମସ୍ତେ ନିଜ ଘରେ ତ୍ରିରଙ୍ଗା ଉଡ଼ାଇ ଦେଶର ଏକତା, ଅଖଣ୍ଡତା ଓ ପ୍ରଗତିକୁ ସୁଦୃଢ଼ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଉମରକୋଟଠାରେ ଆୟୋଜିତ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା ସ୍ଥାନୀୟ ଷ୍ଟାଡିୟମ୍ରୁ ବାହାରି ସହର ପରିକ୍ରମା କରିଥିଲେ। ଜଗତସିଂହପୁର ଜିଲ୍ଲା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ଠାରୁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ଶିଳ୍ପମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ଓ ବିଧାୟକ ଅମରେନ୍ଦ୍ର ଦାସ ସାମିଲ ହୋଇଥିଲେ। ଗଞ୍ଜାମ ଜିଲ୍ଲାରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲାପାଳ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି। ଏହି ଅବସରରେ ଆଜିଠାରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ସ୍ୱଚ୍ଛତା ଅଭିଯାନ, ରଙ୍ଗୋଲି ଓ ଚିତ୍ରକଳା ପ୍ରତିଯୋଗିତା, ଶୋଭାଯାତ୍ରା ଆଦି ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯାଉଛି। ଦେବଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ହରଘର ତ୍ରିରଙ୍ଗା ଆୟୋଜିତ ହେବ। ଏହି ଅବସରରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପ୍ରତ୍ୟେକ ଦିନ ମାଲ୍ୟାର୍ପଣ, ମୋଟରସାଇକେଲ ର୍ୟାଲି ଓ ତ୍ରିରଙ୍ଗା ର୍ୟାଲି ସହର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି। ବରଗଡ଼ ଜିଲ୍ଲାରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ 1500ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଏନ୍ସିସି, ସ୍କାଉଟ୍ ଗାଇଡ୍, କ୍ୟାଡେଟ୍, ସ୍ୱେଚ୍ଛାସେବୀ ଓ ସାଧାରଣ ଜନତା ସାମିଲ ହୋଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ ଆପତ୍ତି ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବୁଥସ୍ତରୀୟ ଅଧିକାରୀମାନେ ଏଥିରେ ଯୋଗଦେଇ ସମସ୍ତ ତଥ୍ୟ ସଂଗ୍ରହ କରିବା ସହ ଆବଶ୍ୟକ ଅନୁସାରେ 2002 ଥିବା ତାଲିକାର ତଥ୍ୟ ପ୍ରଦାନ କରୁଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଏହି ସମୟ ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗରେ

ସର୍ବାଧିକ 113 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରରେ ଆଜି ମଧ୍ୟାହ୍ନ 12 ସୁଦ୍ଧା ଜଳସ୍ତର 613.89 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 215,738 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 12 ଗେଟ୍ ଏବଂ ପାୱାର ଚ୍ୟାନେଲ ମଧ୍ୟ ଦେଇ ସେ ସମୟ ମଧ୍ୟରେ 215,738 ଘନଫୁଟ ଜଳ ନିଷ୍କାସିତ ହେଉଛି। ମଧ୍ୟପ୍ରଦେଶର ଭୋପାଳଠାରେ ଅନୁଷ୍ଠିତ ହୋଇଥିବା ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନ୍ସିପ୍ 2026-27ରେ ଓଡ଼ିଶା ପୁଲିସ୍କୁ ପ୍ରତିନିଧିତ୍ୱ କରିଥିବା ପ୍ରତିଯୋଗୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। କ୍ରୀଡ଼ାବିତ୍ମାନେ ବିଭିନ୍ନ ପ୍ରତିଯୋଗିତାରେ 2 ସ୍ୱର୍ଣ୍ଣ, 5 ରୌପ୍ୟ ଏବଂ 1 କାଂସ୍ୟ ପଦକ ସହ ମୋଟ 8 ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଦେଶରେ 10,33,00,000 ଉର୍ଦ୍ଧ୍ୱ କୃଷକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବା ଲୋକସଭାରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଣ୍ଟି ରାଗିଂ କମିଟିଗୁଡ଼ିକର ପୁନର୍ଗଠନ ପାଇଁ ସରକାରଙ୍କ ନିର୍ଦ୍ଦେଶ। ରାଜ୍ୟରେ ଖୁବ୍ ଶୀଘ୍ର ନିଯୁକ୍ତ ହେବ ଲୋକାୟୁକ୍ତ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ପ୍ରସାରଣ ସେବା କେନ୍ଦ୍ର ଦିଲ୍ଲୀରୁ ଆକାଶବାଣୀ ବାରିପଦା ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି।

0: ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଗୋଟେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନରେ ଅଛନ୍ତି ସୁନିତା ବେରା ଏବଂ ପଲିନା ସରଘରିଆ।
1: ଶୁଭ ସନ୍ଧ୍ୟା ଯୁବବନ୍ଧୁ, ଅନେକ ଶୁଭେଚ୍ଛା ସହିତ ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। କାର୍ଯ୍ୟକ୍ରମ ଉପସ୍ଥାପନରେ ମୁଁ ସୁନିତା ବେହେରା, ଆଉ ମୋ ସହିତ
2: ମୁଁ ପଲ୍ଲିନା ସାରଘରିଆ।
3: ନମସ୍କାର।
1: ଜୀବନଟା ଏକ ରଙ୍ଗମଞ୍ଚ। ଏହି ମଞ୍ଚରେ ଦେଖା ହୁଅନ୍ତି ଅନେକ କଳାକାର, ଅନେକ ସମୟରେ ଅନେକ କ୍ଷେତ୍ରରେ ପରସ୍ପରର ନିକଟବର୍ତ୍ତୀ ହୁଅନ୍ତି, ସୁଖ ଦୁଃଖ ଭଲ ମନ୍ଦର ଭାବ ଆଦାନ ପ୍ରଦାନ କରନ୍ତି, ଆଉ ସମୟକ୍ରମେ ନିଜ ନିଜ ବାଟରେ ଚାଲିଯାଆନ୍ତି। ସତେ ଯେପରି ପ୍ରତ୍ୟେକ ନିଜ ନିଜର ଅଭିନୟ କରିବାକୁ ଏହି ମଞ୍ଚକୁ ଆସନ୍ତି। ହଁ ବନ୍ଧୁ, ଆମେ ସଭିଏଁ ଜଣେ ଜଣେ କଳାକାର, ଆଉ ଏହି ନାଟକ ଭିତରେ କିଛି ଚରିତ୍ର ମନକୁ ଭାରି ଛୁଇଁ ଯାଆନ୍ତି, ଆଉ ମନେ ରହନ୍ତି ସବୁଦିନ ପାଇଁ। ତେବେ ଡେରି ନକରି ଆସନ୍ତୁ ଶୁଣିବା ଗୀତି କଥା। ତୁମ କଥା ଭାରି ମନେ ପଡ଼େ।

ନୂଆ କରି ଯୌବନର ପାହାଚରେ ପାଦ ଦେଇଥିବା ତରୁଣ ତରୁଣୀଙ୍କ ମନ ଖଜି ବୁଲୁଥାଏ ଆଉ ଏକ ମନ, ଯାହା ସହିତ ସେ ନୂଆ ନୂଆ ସ୍ୱପ୍ନ ଦେଖିବ, ପରସ୍ପର ପରସ୍ପର ନିଜ ମନର କଥାକୁ ଜଣାଇବେ, ଆଉ ଏଭଳି ଏକ ସୁନ୍ଦର ମୁହୂର୍ତ୍ତ ସେମାନଙ୍କୁ ଆଣିଦେଇଥାଏ ଯୌବନ।

ଏହି ସମୟରେ ମନଟିଏ ଖୋଜେ ତାକୁ ବୁଝିପାରୁଥିବା ଭଳି ସାଥିଟିଏ, ଯାହାକୁ ସେ ତା ହୃଦୟର କଥା କହିବ। ଆଉ ଯେତେବେଳେ ମନଲେଖି ବନ୍ଧୁଟିଏ ମିଳିଯାଏ, ସେ ତାର ସମସ୍ତ ଇଚ୍ଛା ଅଭିଳାଷକୁ ତା ନିକଟରେ ପ୍ରକାଶ କରିଦେଇଥାଏ। ଏଇଠୁ ତ ଆରମ୍ଭ ହୁଏ କଥା ଦୁଇଟି ହୃଦୟର।

ମୁହଁ ନ ଖୋଲିବି ଅନେକ ଭାବନାକୁ ପ୍ରକାଶ କରିପାରେ। ରାସ୍ତାରେ ଯାଉ ଯାଉ ପଛକୁ ବୋଲି ଖୋଜି ବୁଲେ ସେଇ ମଣିଷକୁ, ଆଉ ଆଖିରେ ଆଖିରେ ପ୍ରକାଶିତ ହୁଏ ଦୁଇ ହୃଦୟର କଥା। ଆଗକୁ କିଛି ବାଟ ଆଗେଇ ଚାଲନ୍ତି। ପ୍ରଥମରେ ସେମାନେ ପରସ୍ପରର ଭଲ ବନ୍ଧୁ ହୋଇଥାନ୍ତି, ପୁଣି ଆରମ୍ଭ ହୁଏ ତାଙ୍କ ମଧ୍ୟରେ ଭଲ ପାଇବାର ସମ୍ପର୍କ। ଉଭୟଙ୍କ ମଝିରେ ନଥାଏ ଛଳନା, କେବଳ ଥାଏ ଅସୁମାରୀ କଳ୍ପନା। ଦୁହେଁ ମିଶି କେତେ ମିଠା ମିଠା ସ୍ୱପ୍ନ ଦେଖନ୍ତି। ତାଙ୍କ ଭଲ ପାଇବାରେ ନଥାଏ ପ୍ରତିବନ୍ଧକ।

ଏଇ ଦୁଇଟି ହୃଦୟର କଥାକୁ ଆଗକୁ ନେଇଯାଉଥାଏ ଚିଠି। ଚିଠିରେ ଅନେକ କଥା ପରସ୍ପରକୁ ଲେଖନ୍ତି, ପ୍ରତିଟି ମୁହୂର୍ତ୍ତରେ ପରସ୍ପର ପରସ୍ପରକୁ ଖୋଜିଥାନ୍ତି। ଟିକେ ହେଲେ ଦୂରେଇ ରହିବାକୁ ଇଚ୍ଛା ହୁଏ ନାହିଁ। ସତରେ କଥାରେ ଏତେ ମଜିଯାଆନ୍ତି ଯେ ଦୁନିଆର ଆଉ କିଛି କଥା ତାଙ୍କୁ ସ୍ପର୍ଶ କରିପାରେ ନାହିଁ। ସତେ ଯେମିତି ଏ ଦୁଇଟି ହୃଦୟ କେବଳ ଏ ଦୁହିଁଙ୍କ ପାଇଁ, ସେଥିରେ ଆଉ କେହି ହେଲେ ବସା ବାନ୍ଧି ପାରେ ନାହିଁ। ଦୁଇଟି ଅଜଣା ମଣିଷର ହୃଦୟର କଥା, ସତରେ ଦୁଇଟି ହୃଦୟର କଥା। ଶ୍ରୋତାବନ୍ଧୁ ଶୁଣିଲେ ଗୀତି କଥା, କଥା ଦୁଇ ହୃଦୟର।

ଶୁଣିଲେ କିତି କଥା, ତୁମ କଥା ଭାରି ମନେ ପଡ଼େ। କାର୍ଯ୍ୟକ୍ରମ ସମ୍ପର୍କରେ ଚିଠି ଲେଖି ଜଣାଇବେ। ଚିଠି ଲେଖିବା ପାଇଁ ଆମକୁ ଠିକଣା ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍କୋଡ଼ ନମ୍ବର 7570002। ଆଜି ପାଇଁ ଏଠି ରହୁଛୁ। ନମସ୍କାର।

ଶୁଣୁଥିଲେ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନରେ ଥିଲେ ସୁନିତା ବେରା ଏବଂ ପଲିନା ସରକାରିଆ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସୂଚନା ସମ୍ବାଦ କାର୍ଯ୍ୟକ୍ରମ।

ଶ୍ରୋତା ବନ୍ଧୁ, ପ୍ରତ୍ୟେକ ରବିବାର ସକାଳ 8:15ରୁ ସକାଳ 9:00 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି କାର୍ଯ୍ୟକ୍ରମ ହେଲୋ ବାରିପଦା। ଏହି କାର୍ଯ୍ୟକ୍ରମର ପୁନଶ୍ଚ ପ୍ରସାରଣ ପ୍ରତ୍ୟେକ ବୁଧବାର ସକାଳ 8:15ରୁ 9:00 ପର୍ଯ୍ୟନ୍ତ ଶୁଣିପାରିବେ। ହେଲୋ ବାରିପଦା କାର୍ଯ୍ୟକ୍ରମରେ ନିଜ ପସନ୍ଦର ଗୀତକୁ ସାମିଲ କରିବାକୁ ଚାହୁଁଥିଲେ ପ୍ରତି ବୁଧବାର ଅପରାହ୍ନ 4:00ରୁ 5:00 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବର ହେଉଛି 06792254105। ଆଉ ଥରେ କହି ରଖୁଛୁ ଶ୍ରୋତା ବନ୍ଧୁ, ପ୍ରତ୍ୟେକ ବୁଧବାର ଅପରାହ୍ନ 4:00ରୁ 5:00 ମଧ୍ୟରେ ଟେଲିଫୋନ୍ କରନ୍ତୁ। ଟେଲିଫୋନ୍ ନମ୍ବରଟି ହେଲା 06792254105।

ମ୍ୟାଲେରିଆ ନ ହେବାର ଉପାୟ ପ୍ରତିଦିନ ମଶାରୀ କିମ୍ବା କୀଟନାଶକ ଔଷଧ ଉପଚାରିତ ମଶାରୀ ଟାଣି ଶୁଅନ୍ତୁ। ଗର୍ଭବତୀ ଶିଶୁମାନେ ମଶାରୀ ଭିତରେ ଯେପରି ନିଶ୍ଚିନ୍ତ ଶୋଇବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ଘର ଭିତରେ କୀଟନାଶକ ସିଞ୍ଚନ ପାଇଁ ସିଞ୍ଚନକର୍ମୀଙ୍କୁ ସହଜ କରନ୍ତୁ। ସିଞ୍ଚନ ସ୍ଥାନକୁ 3 ମାସ ପର୍ଯ୍ୟନ୍ତ ଲିପାପୋଛା କରନ୍ତୁ ନାହିଁ। ଜ୍ୱର ହେଲେ ଅତି ଶୀଘ୍ର ଆଶା କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରାନ୍ତୁ। ମ୍ୟାଲେରିଆ ଜଣାପଡ଼ିଲେ ଔଷଧ ପୂରା ମାତ୍ରାରେ ସେବନ କରନ୍ତୁ। ମଶା ବଂଶବୃଦ୍ଧିକୁ ରୋକିବା ପାଇଁ ଘର ଆଖପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ପରିବେଶ ପରିଷ୍କାର ରଖନ୍ତୁ। ସୂଚନାରେ ଜଣାଇଛନ୍ତି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାର।

ବାଲ୍ୟ ବିବାହ ନିଷେଧ ସୂଚନା ଏତଦ୍ୱାରା ଜନସାଧାରଣ ମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି 21 ବର୍ଷ ବୟସରୁ କମ୍ ବୟସର ପୁଅ ତଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 108 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ।

ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା

ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ନିରାମୟ ଜୀବନଯାପନ କରିପାରିବା। ସୂଚନାଟି ଏତିକିରେ ଶେଷ ହେଲା।

ଆଜିପାଇଁ ସୂଚନା ସମ୍ବାଦ ଏତିକି। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଗଞ୍ଜାମ ମୁଁ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ଯୋଗୁଁ ଆର୍ଥିକ 85,000 ଟଙ୍କା ସହାୟତା ପାଇଲି। ପ୍ରତ୍ୟେକ ଚାଷୀ ଭାଇ ଭଉଣୀଙ୍କୁ ଅନୁରୋଧ, ସମସ୍ତେ ପ୍ରଧାନମନ୍ତ୍ରୀ ଫସଲ ବୀମା କରନ୍ତୁ।
1: ଖରିଫ ଫସଲ ବୀମା ପାଇଁ ଶୀଘ୍ର ପଞ୍ଜୀକରଣ କରନ୍ତୁ।
2: ବ୍ୟାଙ୍କ ଶାଖା, ବୀମା କମ୍ପାନୀ, କୃଷି ଋଣ ସମିତି, ଜନସେବା କେନ୍ଦ୍ର CSC କୁ ଯୋଗାଯୋଗ କରନ୍ତୁ।
1: ଫସଲ ବୀମା ସମ୍ବନ୍ଧୀୟ ସୂଚନା ପାଇଁ ହେଲ୍ପଲାଇନ୍ ନମ୍ବର 1444-7 କୁ କଲ୍ କରନ୍ତୁ।
3: ଫସଲ ବୀମା କର, ସୁରକ୍ଷା କବଚ ପା।
4: ପିଲାମାନେ, ଆଜି ଆମ ବିଦ୍ୟାଳୟରେ ଜାତୀୟ କୃମିନାଶକ ଦିବସ ପାଳନ କରାଯାଉଛି। ଏହି ଅବସରରେ ଆଜି ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ଗୋଟେ ଲେଖାଏଁ କୃମିନାଶକ ବଟିକା ଆଲବେଣ୍ଡାଜଲ୍ ଖାଇବାକୁ ଦିଆଯିବ। ତମେମାନେ ଜାଣିଛ, କୃମି ସଂକ୍ରମିତ ପିଲାମାନେ କୁପୋଷଣ ଏବଂ ରକ୍ତହୀନତା ଯୋଗୁଁ ସବୁବେଳେ କ୍ଳାନ୍ତ ଅନୁଭବ କରନ୍ତି। ସେମାନଙ୍କର ଶାରୀରିକ ଏବଂ ବୌଦ୍ଧିକ ବିକାଶ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। କୃମି ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ନଖକୁ ଛୋଟ ଏବଂ ସଫା ରଖିବା, ସବୁବେଳେ ବିଶୁଦ୍ଧ ପାଣି ପିଇବା, ଖାଦ୍ୟକୁ ସଦାସର୍ବଦା ଭଲ ଭାବରେ ଘୋଡ଼େଇକି ରଖିବା, ଫଳ ଓ ପନିପରିବାଗୁଡ଼ିକୁ ଖାଇବା ଓ ରାନ୍ଧିବା ପୂର୍ବରୁ ପରିଷ୍କାର ପାଣିରେ ଧୋଇବା, ଖାଇବା ପୂର୍ବରୁ ଭଲ ଭାବରେ ସାବୁନରେ ହାତ ଧୋଇବା, ଖୋଲା ସ୍ଥାନରେ ମଳତ୍ୟାଗ ନ କରି ଶୌଚାଳୟ ବ୍ୟବହାର କରିବା, ବାହାରେ ବୁଲାବୁଲି ବେଳେ ଜୋତା ବ୍ୟବହାର କରିବା ଏବଂ ଆମ ପରିବେଶକୁ ସବୁବେଳେ ସଫା ରଖିବା।
2: 1 ବର୍ଷରୁ 2 ବର୍ଷ ପିଲାଙ୍କୁ 5 ml ଆଲବେଣ୍ଡାଜୁଏଲ୍ ସିରପ ଆବଶ୍ୟକ ପଡିଥାଏ। 2 ରୁ 5 ବର୍ଷ ଯାଏ ପିଲାଙ୍କୁ 10 ml ଆଲବେଣ୍ଡାଜୁଏଲ୍ ସିରପ ଦିଆଯାଇଥାଏ। 5 ବର୍ଷରୁ 19 ବର୍ଷ ଯାଏ ଗୋଟିଏ ଲେଖାଏଁ ଆଲବେଣ୍ଡାଜୁଏଲ୍ ବଟିକା ଚୋବେଇ ଚୋବେଇ ଖାଇବାକୁ ପଡେ। ସୁସ୍ଥ ଶିଶୁ, ସୁସ୍ଥ ସମାଜ।
5: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ସଂସଦରେ ପାରିତ ହେଲା ଟ୍ରିବ୍ୟୁନାଲ ସଂସ୍କାର ବିଧେୟକ 2026। ବିଲ୍ରେ ଆଧୁନିକ ଏବଂ ଜାତୀୟ ଟ୍ରିବ୍ୟୁନାଲ କମିଶନ ପ୍ରତିଷ୍ଠା ବ୍ୟବସ୍ଥା ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ ବୈଠକ। ପୁରୀ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ପାଇଁ ଆସନ୍ତାକାଲି 5 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବା ସମ୍ଭାବନା। ଟ୍ରିବ୍ୟୁନାଲ ସଂସ୍କାର ବିଲ୍ 2026 ଆଜି ରାଜ୍ୟସଭାର ଅନୁମୋଦନ ଲାଭ କରିଛି। ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ ବିଲ୍ଟିକୁ ଆଜି ଗୃହରେ ଆଗତ କରିଥିଲେ। ଏଥିରେ ଟ୍ରିବ୍ୟୁନାଲରେ କାର୍ଯ୍ୟଦକ୍ଷତାକୁ ଅଧିକ ଉନ୍ନତ କରିବା ଏବଂ ଅଧ୍ୟକ୍ଷ ତଥା ଅନ୍ୟାନ୍ୟ ପଦପଦବୀରେ ନିଯୁକ୍ତି, ପ୍ରଶାସନିକ କାର୍ଯ୍ୟ ଆଦି ପ୍ରସଙ୍ଗରେ ସଂସ୍କାର ଲକ୍ଷ୍ୟ ନେଇ ବିଭିନ୍ନ ପ୍ରସ୍ତାବ ରହିଛି। ବିଲ୍ରେ ଏକ ଜାତୀୟ ଟ୍ରିବ୍ୟୁନାଲ କମିଶନ ପ୍ରତିଷ୍ଠା କରିବାର ମଧ୍ୟ ବ୍ୟବସ୍ଥା ଥିବା ଶ୍ରୀ ମେଘୱାଲ କହିଛନ୍ତି। ଦେଶରେ ଆଧୁନିକ ଏବଂ ସମାନ ଟ୍ରିବ୍ୟୁନାଲ ଭିଭିଭୂମି ପ୍ରତିଷ୍ଠା କରିବା ଲକ୍ଷ୍ୟ ନେଇ ଏହି ବିଲ୍ ଆଗତ କରାଯାଇଛି। ସଂସ୍ଥାଗତ ସ୍ୱାଧୀନତା, ସ୍ୱଚ୍ଛତା ଏବଂ ଦକ୍ଷତାକୁ ସୁଦୃଢ଼ କରିବାରେ ଏଥିରେ ଥିବା ବ୍ୟବସ୍ଥା ଉପଯୋଗୀ ସାବ୍ୟସ୍ତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
1: ensure independence, transparency and uniformity in the qualifications, appointment, terms and condition of the service of chairperson and members of the various tribunal, the administration and functioning of the tribunal, to establish a national tribunals commission and to make consequential amendment in related enactments and for matters connected therewith or incidental।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2015 ସରକାର ଟ୍ରିବ୍ୟୁନାଲ ସଂସ୍କାର ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି। ଲୋକସଭାରେ ଏହି ବିଲ୍ଟି ପୂର୍ବରୁ ପାରିତ ହୋଇସାରିଛି। ସ୍ୱାଧୀନତାର ଅମୃତ କାଳରେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଜାରି ରହିଛି। ଏହା କେବଳ ଘରେ ଘରେ ଜାତୀୟ ପତାକା ଉତ୍ତୋଳନର କାର୍ଯ୍ୟ ନୁହେଁ, ବରଂ ଦେଶର ଐକ୍ୟ, ଅଖଣ୍ଡତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ନାଗରିକଙ୍କ ଅଙ୍ଗୀକାରବଦ୍ଧର ପ୍ରତୀକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ଆହ୍ୱାନ ଦେବା ସହ ନାଗରିକଙ୍କୁ ଗର୍ବ ଓ ଉତ୍ସାହର ସହ ସ୍ୱାଧୀନତା ଦିବସ ପାଳନ କରିବାକୁ ଅନୁରୋଧ କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଜଣାଇବା ସହ ଏକ ବିକଶିତ ଓ ସମୃଦ୍ଧ ଭାରତ ଗଠନ ପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ

ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ପ୍ରତିବର୍ଷ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଏହି ଅଭିଯାନ ମାଧ୍ୟମରେ ଦେଶବାସୀଙ୍କୁ ନିଜର ଘର କାର୍ଯ୍ୟାଳୟ ଏବଂ ବିଭିନ୍ନ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ ପାଇଁ ଆହ୍ୱାନ ଦିଆଯାଇଥାଏ। ଏହା ନୂତନ ପିଢ଼ିଙ୍କୁ ଜାତୀୟ ପତାକାର ଗୌରବ, ସ୍ୱାଧୀନତା ସଂଗ୍ରାମର ଇତିହାସ ଏବଂ ସାମ୍ବିଧାନିକ ମୂଲ୍ୟବୋଧ ସହ ଯୋଡ଼ିବାର ଏକ ସଫଳ ପ୍ରୟାସ। ତ୍ରିରଙ୍ଗାର କମଳା ରଙ୍ଗ ସାହସ ଓ ତ୍ୟାଗର ବାର୍ତ୍ତା ଦେଇଥାଏ। ଧଳା ରଙ୍ଗ ସତ୍ୟ, ଶାନ୍ତି ଓ ସଦ୍ଭାବନାର ପ୍ରତୀକ ଏବଂ ସବୁଜ ରଙ୍ଗ ସମୃଦ୍ଧିର ବିକାଶ ଓ ପ୍ରକୃତି ସହ ଆମର ସମ୍ପର୍କକୁ ପ୍ରତିଫଳିତ କରିବା ସହ ଅଶୋକଚକ୍ର ନ୍ୟାୟ, ଗତିଶୀଳତା ଓ ନିରନ୍ତର ପ୍ରଗତିର ସନ୍ଦେଶ ବହନ କରିଥାଏ। ଆସନ୍ତୁ ଏହି ସ୍ୱାଧୀନତା ଦିବସର ସମସ୍ତ ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବା ସହ ଦେଶପ୍ରେମ ଓ ଜାତୀୟ ଗୌରବର ବାର୍ତ୍ତାକୁ ସୁଦୃଢ଼ କରିବା। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଦୁର୍ଗାପ୍ରସାଦ ଖେଳପଡ଼ିଆ ପର୍ଯ୍ୟନ୍ତ ହରଘର ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। 120 ମିଟର ଲମ୍ବର ଜାତୀୟ ପତାକା ଧରି ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ବିଭିନ୍ନ ବର୍ଗର ଲୋକେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ରାଜ୍ୟ ସରକାରଙ୍କ ଜୀବିକା ମିଶନ ଏବଂ ଓର୍ମାସ ସହଯୋଗରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ କାଦବରଙ୍ଗାଠାରେ ମହିଳା ମହାସଂଘ ପକ୍ଷରୁ 209 ଜଣ ସ୍ଥାନୀୟ ମହିଳାଙ୍କୁ ନେଇ ହରଘର ତ୍ରିରଙ୍ଗା ପାଇଁ ପତାକା ପ୍ରସ୍ତୁତ କରାଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ 25,000 ତ୍ରିରଙ୍ଗା ପତାକା ତିଆରି କରିବା ପାଇଁ ମହାସଂଘକୁ ପରାମର୍ଶ ଦିଆଯାଇଛି। ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ହରଘର ତ୍ରିରଙ୍ଗା ଅଭିଯାନରେ ନେତାଜୀ ଛକଠାରେ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ଦେଶରେ ମଧୁମେହ, ମୋଟାପଣ ଏବଂ ଅତ୍ୟଧିକ ମାନସିକ ଚାପ ବୃଦ୍ଧି ପାଇବାରେ ଲାଗିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି। ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଯାଦବ କହିଛନ୍ତି, ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଏହି ସମସ୍ୟା ଅଧିକ ରହିଛି। ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ପକ୍ଷରୁ ଲଗାତାର ଅଧ୍ୟୟନ କରାଯାଇ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିବା ଶ୍ରୀ ଯାଦବ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଗୁରୁବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ 2024-25 ବର୍ଷ ପାଇଁ 115 ଜଣ କଳାକାରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରିବେ। କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବିଜେତାଙ୍କୁ ପୁରସ୍କାର ରାଶି ବାବଦକୁ 3,00,000 ଟଙ୍କା, ଅଙ୍ଗବସ୍ତ ଓ ତାମ୍ରପତ୍ର ପ୍ରଦାନ କରାଯିବ। ଖରିଫ୍ ଫସଲ ଅଧୀନରେ ଚଳିତ ମାସ 7 ତାରିଖ ସୁଦ୍ଧା 967,00,000 ହେକ୍ଟର ଜମିରେ ଚାଷ କରାଯାଇଥିବା ନେଇ କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। 344,00,000 ହେକ୍ଟରରୁ ଉର୍ଦ୍ଧ୍ୱ ଜମିରେ ଧାନ ଚାଷ, 180,00,000 ହେକ୍ଟରରୁ ଉର୍ଦ୍ଧ୍ୱ ଜମିରେ ତୈଳବୀଜ ଚାଷ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 58,00,000 ହେକ୍ଟରରୁ ଉର୍ଦ୍ଧ୍ୱ ଜମିରେ ଆଖୁ ଚାଷ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନଠାରେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ର ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଏଥିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହେବ। ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଅପରାହ୍ନ 2ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବେଆଇନ ଖଣି ଉତ୍ତୋଳନ ଏବଂ ଖଣିଜ ସମ୍ପଦର ଅବୈଧ କାରବାର ବିରୋଧରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବୋଲି ଖଣିମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି। ବିଭାଗ ପକ୍ଷରୁ ବେଆଇନ ଖଣି ଚିହ୍ନଟ କରାଯାଇ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ଭୁବନେଶ୍ୱର ଗାନ୍ଧିମାର୍ଗରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାଳନସ୍ଥଳରେ ଡ୍ରୋନ୍ ନିରୋଧୀ ବ୍ୟବସ୍ଥା ଏବଂ ଆତଙ୍କବାଦ ନିରୋଧୀ ବାହିନୀ ମୁତୟନ ହେବେ ବୋଲି ଜଣାପଡ଼ିଛି। ଆସନ୍ତା ଗୁରୁବାର ଦିନ ଗାନ୍ଧିମାର୍ଗରେ ଫୁଲ୍ ଡ୍ରେସ୍ ରିହର୍ସାଲ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଚଳିତ ବର୍ଷ ପ୍ୟାରେଡ୍ରେ 51ଟି ଦଳ ସାମିଲ୍ ହେବେ। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପ୍ୟାରେଡ୍ ପ୍ରସ୍ତୁତିର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅହମ୍ମଦାବାଦସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ ଆଇଆଇଏମ୍ ପରିଦର୍ଶନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୂରଜ ଅନୁଷ୍ଠାନର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧ୍ୟାପକ, ଯୁବ ପ୍ରତିଭା ଏବଂ ଷ୍ଟାର୍ଟଅପ୍ ଉଦ୍ୟୋଗୀମାନଙ୍କ ସହ ରାଜ୍ୟର ବିକାଶ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ସଦ୍ଭାବନା ସମ୍ମିଳନୀ କକ୍ଷରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026ର ସଂଶୋଧିତ କାର୍ଯ୍ୟସୂଚୀ ସଂକ୍ରାନ୍ତରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏସ୍ଆଇଆର୍ ପ୍ରକ୍ରିୟାରେ ଦାବି ଓ ଆପତ୍ତି ଗ୍ରହଣ ସହ ଏହାର ସମାଧାନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

0: ବଲାଙ୍ଗୀର ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଯୌତୁକ ପ୍ରଥା ନିଷେଧ ଆଇନ ସଂକ୍ରାନ୍ତରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଯୌତୁକ ପ୍ରଥାର ନିରାକରଣ, ମହିଳାଙ୍କ ଅଧିକାର ଏବଂ ସୁରକ୍ଷା ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ରିକାପଲ୍ଲୀସ୍ଥିତ କଲ୍ୟାଣ ମଣ୍ଡପଠାରେ ତିନିଦିନିଆ ବ୍ଲକସ୍ତରୀୟ ଲକ୍ଷ୍ୟପତି ଦିଦି କର୍ମଶାଳା ଓ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ମହିଳାମାନଙ୍କୁ ଦକ୍ଷତା ଏବଂ ଉଦ୍ୟମିତାର ସୁଯୋଗ ଦେଇ ଆତ୍ମନିର୍ଭର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଏହି ସମୟ ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରରେ ଆଜି ସନ୍ଧ୍ୟା 6ଟା ସୁଦ୍ଧା ଜଳସ୍ତର 613.85 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 2,130,000 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 12ଟି ଗେଟ୍ ଏବଂ ପାୱାର ଚ୍ୟାନେଲ୍ ମଧ୍ୟ ଦେଇ ସେହି ସମୟ ମଧ୍ୟରେ 216,179 ଘନଫୁଟ ଜଳ ନିଷ୍କାସିତ ହେଉଛି। ସଂସଦରେ ପାରିତ ହେଲା ଟ୍ରିବ୍ୟୁନାଲ ସଂସ୍କାର ବିଧେୟକ 2026। ବିଲ୍ରେ ଆଧୁନିକ ଏବଂ ଜାତୀୟ ଟ୍ରିବ୍ୟୁନାଲ କମିଶନ ପ୍ରତିଷ୍ଠା ବ୍ୟବସ୍ଥା ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ ବୈଠକ। ପୁରୀ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ପାଇଁ ଆସନ୍ତାକାଲି 5 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ହର୍ ଘର ତିରଙ୍ଗା ଅଭିଯାନ, ଆଲେଖ୍ୟ ପ୍ରତାପ ପ୍ରଧାନ, ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ହର୍ ଘର ତିରଙ୍ଗା ହେଉଛି ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ରାଷ୍ଟ୍ରବ୍ୟାପୀ ଅଭିଯାନ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାଗରିକଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏବଂ ଜାତୀୟ ପତାକା ପ୍ରତି ଆଦର ଓ ସମ୍ମାନ ବୃଦ୍ଧି କରିବା। ଏହି ଅଭିଯାନ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଲୋକମାନେ ନିଜ ଘରେ ତ୍ରିରଙ୍ଗା ଉଡ଼ାଇ ସେହି ଫଟୋକୁ harghartiranga.com ୱେବ୍ସାଇଟ୍ରେ ଅପଲୋଡ଼ କରି ନିଜ ଡିଜିଟାଲ ସାର୍ଟିଫିକେଟ୍ ମଧ୍ୟ ହାସଲ କରିପାରିବେ। ଏଥିରେ କୌଣସି ନିର୍ଦ୍ଦିଷ୍ଟ ବର୍ଗ ନୁହେଁ, ବରଂ ସାଧାରଣ ଜନତା, ବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ, ସରକାରୀ ଓ ବେସରକାରୀ କର୍ମଚାରୀ ସ୍ୱେଚ୍ଛାକୃତ ଭାବେ ଯୋଗଦେଇ ଅଭିଯାନକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। 5 ବର୍ଷରେ ପଦାର୍ପଣ କରିଥିବା ଏହି ଅଭିଯାନ ବର୍ତ୍ତମାନ ଏକ ଜନ ଆନୋଳନର ରୂପ ନେଇଛି। 2022 ଅଗଷ୍ଟ 13 ତାରିଖରେ ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହି ଅଭିଯାନର ପରିକଳ୍ପନା କରାଯାଇଥିଲା। ପ୍ରଥମ ବର୍ଷ ଏହା କେବଳ 3 ଦିନ ପାଇଁ ପାଳନ କରାଯାଇଥିଲା ଏବଂ ପ୍ରାୟ 23 କୋଟିରୁ ଅଧିକ ଜନସାଧାରଣ ଏହି ଅଭିଯାନରେ ସାମିଲ ହୋଇଥିଲେ। ପ୍ରାୟ 6 କୋଟି ନାଗରିକ ହର୍ ଘର ତିରଙ୍ଗା ପୋର୍ଟାଲରେ ଜାତୀୟ ପତାକା ସହ ନିଜ ସେଲ୍ଫି ଅପଲୋଡ଼ କରିଥିଲେ। ପ୍ରଥମ ବର୍ଷର ସଫଳତା ପରେ ଏହା କେବଳ ଏକ ସରକାରୀ କାର୍ଯ୍ୟକ୍ରମ ହୋଇ ରହିନଥିଲା, ବରଂ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିଲା। 2023-24 ବର୍ଷରେ 10 କୋଟିରୁ ଅଧିକ ଲୋକ ସେଲ୍ଫି ଅପଲୋଡ଼ କରିଥିଲେ। ଏହା ବ୍ୟତୀତ ତିରଙ୍ଗା ଯାତ୍ରା, ବାଇକ୍ ରାଲି, ମାରାଥନ୍ ଓ ସାଂସ୍କୃତିକ ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମରେ ଯୁବଗୋଷ୍ଠୀ ସକ୍ରିୟ ଅଂଶଗ୍ରହଣ କରିଥିଲେ। 2025ରେ ଏହା ଅଗଷ୍ଟ 2ରୁ 15 ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇଥିଲା ଏବଂ 7.5 କୋଟି ସେଲ୍ଫି ଅପଲୋଡ଼ ହୋଇଥିଲା। ଏହି ବର୍ଷ 9 ଲକ୍ଷରୁ ଅଧିକ ଯୁବ ସ୍ୱେଚ୍ଛାସେବୀ ଏଥିରେ ସାମିଲ ହୋଇଥିଲେ। 2025 ଅଭିଯାନରେ ହର୍ ଘର ତିରଙ୍ଗା ସହିତ ହର୍ ଘର ସ୍ୱଚ୍ଛତା ଓ ସୁରକ୍ଷା ବଳ ଯବାନଙ୍କୁ କୃତଜ୍ଞତା ଜ୍ଞାପନ ଭଳି କାର୍ଯ୍ୟକ୍ରମକୁ ମଧ୍ୟ ସାମିଲ କରାଯାଇଥିଲା। ଚଳିତ ବର୍ଷ ଏହି ଅଭିଯାନ ଗତ 9ରୁ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ ବନ୍ଦେ ମାତରମ୍ର ଆତ୍ମା ରହିଛି, ଯାହା ଆମର ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ର 150ତମ ବର୍ଷ ପୂର୍ତ୍ତି ପାଇଁ ଉତ୍ସର୍ଗୀକୃତ। ବିଶ୍ୱସ୍ତରରେ ଭାରତୀୟ ମିଶନଗୁଡ଼ିକୁ ସଂଯୁକ୍ତ କରିବା ପାଇଁ ସୂର୍ଯ୍ୟପଥ ତିରଙ୍ଗା ଏକ ବିଶେଷ ବିଶ୍ୱସ୍ତରୀୟ ତିରଙ୍ଗା ରିଲେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। 200ରୁ ଅଧିକ ଭାରତୀୟ ଦୂତାବାସ, ଉଚ୍ଚାୟୁକ୍ତ ଏବଂ କନ୍ସୁଲେଟ୍ଙ୍କ କାର୍ଯ୍ୟାଳୟ ଏଥିରେ ଅଂଶଗ୍ରହଣ କରୁଛନ୍ତି। ମିଳିତ ଭାବେ ଏକ ଶୃଙ୍ଖଳା କାର୍ଯ୍ୟକ୍ରମର ଆୟୋଜନ କରାଯିବ। ସୂର୍ଯ୍ୟପଥ ତିରଙ୍ଗା ଡିଜିଟାଲ ରିଲେ ଭାବେ ନାମିତ ଏହି କାର୍ଯ୍ୟକ୍ରମ ସମୟ

କ୍ଷେତ୍ର ମଧ୍ୟରେ ସୂର୍ଯ୍ୟୋଦୟ କ୍ରମ ଅନୁଯାୟୀ ପାଳନ କରାଯିବ। ମନୋନୀତ ହୋଇଥିବା 54 ଭାରତୀୟ ମିଶନ ତଥା ଭାରତୀୟ ପୋଷ୍ଟ ଏଥିରେ ଅଂଶଗ୍ରହଣ କରିବେ। ଆସନ୍ତା 15 ତାରିଖରେ ଫିଜିରେ ଥିବା ଭାରତର ପୂର୍ବ ଭାଗ କୂଟନୈତିକ ମିଶନରୁ ଏହାର ଆରମ୍ଭ ହୋଇ ସାନ୍ଫ୍ରାନ୍ସିସ୍କୋ ସ୍ଥିତ ଭାରତର କନ୍ସୁଲେଟ୍ ଜେନେରାଲ କାର୍ଯ୍ୟାଳୟରେ ସମାପ୍ତ ହେବ। ଓଡ଼ିଶା ସମେତ ସମଗ୍ର ଦେଶରେ ରାଜଧାନୀଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ପର୍ଯ୍ୟନ୍ତ ବାଲୁକା କଳା, ରଙ୍ଗୋଲି, କୁଇଜ୍ ପ୍ରତିଯୋଗିତା ଏବଂ ସେଲ୍ଫି ୱିଥ୍ ତିରଙ୍ଗା କାର୍ଯ୍ୟକ୍ରମ ମାଧ୍ୟମରେ ବହୁସଂଖ୍ୟାରେ ସାଧାରଣ ଜନତାଙ୍କୁ ଏହି ଅଭିଯାନରେ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନକୁ ସହଜ ଓ ସଫଳ କରିବା ପାଇଁ 2002 ଫ୍ଲାଗ୍ କୋଡ୍ର ସରକାର 2 ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଥିଲେ। ପୂର୍ବରୁ କେବଳ ହାତବୁଣା ସୂତା କିମ୍ବା ପଶମ ବା ରେଶମ କପଡ଼ାରେ ନିର୍ମିତ ପତାକା ବ୍ୟବହାର କରିବାର ନିୟମ ଥିଲା। ମାତ୍ର ଏହାକୁ ଅଧିକ ଲୋକାଭିମୁଖୀ ଓ ସହଜ କରିବା ପାଇଁ ମେସିନ୍ରେ ତିଆରି ପଲିଷ୍ଟର, କପା ଓ ସିଲ୍କ କପଡ଼ାରେ ପ୍ରସ୍ତୁତ ପତାକା ବ୍ୟବହାର କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ଏହା ବ୍ୟତୀତ ପୂର୍ବରୁ କେବଳ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ପତାକା ଉତ୍ତୋଳନ କରିବାର ନିୟମ ଥିଲା, କିନ୍ତୁ ନୂଆ ନିୟମ ଅନୁସାରେ ନାଗରିକମାନେ ନିଜ ଘରେ ଦିନରାତି ତିରଙ୍ଗା ଉଡ଼ାଇପାରିବେ। ଏହି ଅଭିଯାନ ଦ୍ୱାରା ଦେଶସାରା ଏକ ଅନନ୍ୟ ଦେଶପ୍ରେମର ବାତାବରଣ ସୃଷ୍ଟି ହୋଇଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତ୍ୟେକ ବଜାର, ଘର ଏବଂ ରାସ୍ତାଘାଟ ତିରଙ୍ଗାମୟ ହୋଇଉଠୁଛି। ସ୍ଥାନୀୟ କାରିଗର, ବୁଣାକାର ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ପତାକା ପ୍ରସ୍ତୁତି ଓ ବିକ୍ରି କରି ଆର୍ଥିକ ଭାବେ ଲାଭବାନ ମଧ୍ୟ ହେଉଛନ୍ତି। ଆସନ୍ତୁ ଆମେ ସମସ୍ତେ ହର୍ ଘର୍ ତିରଙ୍ଗା ଅଭିଯାନରେ ସାମିଲ ହେବା ସହ ଏହାକୁ ମିଳିମିଶି ସଫଳ କରିବା।

ଆଜିର ପ୍ରସଙ୍ଗରେ ଶୁଣିଲେ ହର୍ ଘର୍ ତ୍ରିରଙ୍ଗା ଅଭିଯାନ, ଆଲେଖ୍ୟ ପ୍ରତାପ ପ୍ରଧାନ, ଉପସ୍ଥାପନା ମହେଶ୍ୱର ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘରେ ସମୟ ବର୍ତ୍ତମାନ ରାତି 7ଟା। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ।
1: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ କହ୍ଲ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ମଧୁସୂଦନ ବିରୁଆ ଏବଂ ତାଙ୍କର ସାଥୀ କଳାକାରମାନେ।

ମଧୁସୂଦନ ବିରୁଆ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ମଠାଇ ପିଙ୍ଗୁଆ, କୁଷ୍ଣୁ କଣ୍ଡାଙ୍କେଲ, ମାଧୁରୀ ସିଧୁ, ଚାରିବା କଣ୍ଡାଙ୍କେଲ, ସିନ୍ଥଲ କଣ୍ଡାଙ୍କେଲ, ଟିଙ୍ଗି କଣ୍ଡାଙ୍କେଲ, ମଥୁରା ବିରୁଆ ଏବଂ ରଥି ନାୟକ।

0: ଶୁଣିଲେ ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ସଂସଦର ଅନୁମୋଦନ ଲାଭ କଲା ଟ୍ରିବ୍ୟୁନାଲ ସଂସ୍କାର ବିଲ୍ 2026। କେରଳ ନାମ ପରିବର୍ତ୍ତନ ବିଲ୍ ଏବଂ ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ ଲୋକସଭାରେ ପାରିତ। ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଅଧୀନରେ ନିଜ ଘରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ବିରଳ ଖଣିଜ କରିଡର ପ୍ରସ୍ତାବ ସହ ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓଡ଼ିଶାର ବିଭାଗୀୟ ମନ୍ତ୍ରୀ। ଏବଂ ଦେଶର 967 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଏପର୍ଯ୍ୟନ୍ତ ଖରିଫ ଫସଲ ଚାଷ ହୋଇଥିବା ନେଇ ସୂଚନା ଦେଲା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ। ବିସ୍ତୃତ ସମ୍ବାଦ, ଟ୍ରିବ୍ୟୁନାଲ ସଂସ୍କାର ବିଲ୍ 2026 ଆଜି ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି। ଲୋକସଭାରେ ଏହି ବିଲ୍ଟି ପୂର୍ବରୁ ପାରିତ ହୋଇସାରିଛି। ରାଜ୍ୟସଭା ଅଧିବେଶନ ଆଜି ଦ୍ୱିତୀୟ ଥର ମୁଲତବୀ ପରେ ଅପରାହ୍ନ 2ଟାରେ ଆରମ୍ଭ ହେବା କ୍ଷଣି ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଲ୍ଟିକୁ ଆଗତ କରିଥିଲେ। ଟ୍ରିବ୍ୟୁନାଲରେ କାର୍ଯ୍ୟଦକ୍ଷତାକୁ ଅଧିକ ଉନ୍ନତ କରିବା ଏବଂ ଅଧ୍ୟକ୍ଷ ତଥା ଅନ୍ୟାନ୍ୟ ପଦପଦବୀରେ ନିଯୁକ୍ତି, ପ୍ରଶାସନିକ କାର୍ଯ୍ୟ ଆଦି ପ୍ରସଙ୍ଗରେ ସଂସ୍କାର ଲକ୍ଷ୍ୟ ନେଇ ଏହି ବିଲ୍ରେ କେତେକ ପ୍ରସ୍ତାବ ରହିଛି। ଏକ ଜାତୀୟ ଟ୍ରିବ୍ୟୁନାଲ କମିଶନ ପ୍ରତିଷ୍ଠା କରିବାର ମଧ୍ୟ ବିଲ୍ରେ ବ୍ୟବସ୍ଥା ଥିବା ନେଇ ଶ୍ରୀ ମେଘୱାଲ କହିଛନ୍ତି। ବିଲ୍ ଆଲୋଚନାର ଉତ୍ତର ଦେଇ ସେ କହିଛନ୍ତି, ଦେଶରେ ଆଧୁନିକ ଏବଂ ସମାନ ଟ୍ରିବ୍ୟୁନାଲ ଇକୋସିଷ୍ଟମ ପ୍ରତିଷ୍ଠା କରିବା ଲକ୍ଷ୍ୟ ନେଇ ଏହି ବିଲ୍ ଆଗତ କରାଯାଇଛି। ସଂସ୍ଥାଗତ ସ୍ୱାଧୀନତା, ସ୍ୱଚ୍ଛତା ଏବଂ ଦକ୍ଷତାକୁ ସୁଦୃଢ଼ କରିବାରେ ଏଥିରେ ଥିବା ବ୍ୟବସ୍ଥା ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ମେଘୱାଲ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2015 ସରକାର ଟ୍ରିବ୍ୟୁନାଲ ସଂସ୍କାର ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି। ପୂର୍ବରୁ ବିଲ୍ ଆଲୋଚନାରେ ବିଜେପିର ସୁବାସ ବରାଲା ଅଂଶଗ୍ରହଣ କରି କହିଥିଲେ, ଗତ 11 ବର୍ଷ ମଧ୍ୟରେ ଦେଶରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ଏହି ଆଇନ ମାଧ୍ୟମରେ ପ୍ରୋତ୍ସାହନ ମିଳିବ। ବିଜେଡିର ଡକ୍ଟର ସସ୍ମିତ ପାତ୍ର ବିଲ୍ଟିକୁ ସମର୍ଥନ କରିଥିଲେ। ସେ କହିଛନ୍ତି, ଏହି ପଦକ୍ଷେପ ପ୍ରଶାସନିକ ସଂସ୍କାର ସହିତ ନ୍ୟାୟିକ ସ୍ଥାପତ୍ୟକୁ ପ୍ରତିପାଦନ କରୁଛି। 16ଟିଯାକ ଟ୍ରିବ୍ୟୁନାଲ ସହିତ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲକୁ ଏଥିରେ ସାମିଲ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିଲ୍ ଆଲୋଚନାରେ ବିଭିନ୍ନ ଦଳର ସଦସ୍ୟ ଅଂଶଗ୍ରହଣ କରିଥିଲେ। ଏହାପରେ ଗୃହକୁ ଆସନ୍ତାକାଲି ପୂର୍ବାହ୍ନ 11 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। କେରଳ ନାମ ପରିବର୍ତ୍ତନ ବିଲ୍ 2026 ଆଜି ଲୋକସଭାରେ ପାରିତ ହୋଇଛି। ସମ୍ବିଧାନର ପ୍ରଥମ ଅନୁସୂଚୀରୁ ରହିଥିବା କେରଳ ରାଜ୍ୟର ନାମକୁ କେରଳମ୍କୁ ପରିବର୍ତ୍ତନ କରିବା ନେଇ ଏହି ବିଲ୍ରେ ପ୍ରସ୍ତାବ ରହିଛି। ଗତ 2024 ଜୁନ୍ ମାସରେ ଏ ସଂକ୍ରାନ୍ତ ପ୍ରସ୍ତାବ କେରଳ ବିଧାନସଭାରେ ଅନୁମୋଦନ ଲାଭ କରିଥିଲା। ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ ମଧ୍ୟ ଆଜି ଲୋକସଭାରେ ପାରିତ ହୋଇଛି। ପ୍ରଚଳିତ 1962 ଆଇନରେ କେତେକ ସଂଶୋଧନ ନେଇ ଏହି ବିଲ୍ରେ ପ୍ରସ୍ତାବ ରହିଛି। ତେବେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିନା ଆଲୋଚନାରେ ବିଲ୍ 2 ଗୃହର ଅନୁମୋଦନ ଲାଭ କରିଛି। ଅପରାହ୍ନ 2ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଏହି ବିଲ୍ 2

0: ଟି ଅନୁମୋଦନ ଲାଭ କରିଥିଲା। ଏହାପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ନିଟ୍ ପ୍ରସଙ୍ଗରେ ଛାତ୍ର ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ତଥା ଅନ୍ୟ କେତେକ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଗୃହରେ ହଟ୍ଟଗୋଳ ଜାରି ରହିବାରୁ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ପୂର୍ବାହ୍ନ 11:00ରେ ଅଧିବେଶନ ଆରମ୍ଭ ହେବା ପରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ, ତେବେ ହଟ୍ଟଗୋଳ ଯୋଗୁଁ ଏହା ସମ୍ଭବ ନ ହେବାରୁ ଅପରାହ୍ନ 2:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ସଦସ୍ୟ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଛାତ୍ର ପ୍ରତିବାଦ ପ୍ରସଙ୍ଗ ନେଇ ସରକାର ବିସ୍ତୃତ ଆଲୋଚନା ପାଇଁ ପ୍ରସ୍ତୁତ ଥିବାବେଳେ ବିରୋଧୀ ସଦସ୍ୟ ଏଥିପାଇଁ ଦୂରେଇ ରହୁଛନ୍ତି। ଏହି ପ୍ରସଙ୍ଗ ସହ ଜଡ଼ିତ ସମସ୍ତ ବିଷୟ ଉପରେ ବିସ୍ତୃତ ଭାବେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା ସଂକ୍ରାନ୍ତ ଏକ ପ୍ରସ୍ତାବ ଗତକାଲି ଗୃହରେ ଦିଆଯାଇଛି। ଏପରିକି ବିରୋଧୀଙ୍କ ଦ୍ୱାରା ଉଠାଯାଇଥିବା ବିଭିନ୍ନ ପ୍ରସଙ୍ଗର ଉତ୍ତର ଦେବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରସ୍ତୁତ ଅଛନ୍ତି। ତଥାପି ବିରୋଧୀ ସଦସ୍ୟ ହଟ୍ଟଗୋଳ ମାଧ୍ୟମରେ ଗୃହ କାର୍ଯ୍ୟରେ ସହଯୋଗ କରୁନାହାନ୍ତି ବୋଲି ଶ୍ରୀ ରିଜିଜୁ କହିଛନ୍ତି।
1: राहुल गांधी जी कई दिनों से गृहमंत्री अमित शाह का जवाब मांग रहे हैं सदन में। अब जब सरकार तैयार है, गृहमंत्री जी पूरे घटनाओं का बहुत डिटेल में जवाब देने के तैयार है, फिर राहुल गांधी जी भाग रहे हैं। मैंने इसलिए सदन में कहा कि भागना नहीं है।
0: आपण माने संवाद सुनुछंती आकाशवाणी रो। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆସନ୍ତା ସ୍ୱାଧୀନତା ଦିବସକୁ ଗର୍ବ ଓ ଗୌରବର ସହ ପାଳନ କରିବାକୁ ଅନୁରୋଧ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ସେୟାର କରି ଶ୍ରୀ ମୋଦି ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି। ବିକଶିତ ଭାରତ ଗଠନ ନେଇ ସମସ୍ତେ ପ୍ରତିଜ୍ଞା କରିବାକୁ ମଧ୍ୟ ସେ କହିଛନ୍ତି। ହର୍ ଘର ତିରଙ୍ଗା ଅଭିଯାନ ଅଧୀନରେ ସମସ୍ତେ ନିଜ ଘରେ ତିରଙ୍ଗା ପତାକା ଉତ୍ତୋଳନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଗୁରୁବାର ଦିନ 2024-25 ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଓ ପୁରସ୍କାର ପ୍ରଦାନ କରିବେ। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ସମାରୋହରେ 115 ଜଣ କଳାକାରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶର ବିଭିନ୍ନ ପ୍ରାନ୍ତରୁ ଫେଲୋସିପ୍ ତଥା ପୁରସ୍କାର ପାଇଁ କଳାକାର ମନୋନୀତ ହୋଇଛନ୍ତି। ଫେଲୋସିପ୍ ବାବଦରେ 3,00,000 ଟଙ୍କା ଏବଂ ଏକାଡେମୀ ପୁରସ୍କାର ବାବଦରେ ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ସହିତ 1,00,000 ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ କହିଛି। ଓଡ଼ିଶାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ନୂଆଦିଲ୍ଲୀରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବିରଳ ଖଣିଜ କରିଡର ପ୍ରସ୍ତାବ ଏବଂ ରାଜ୍ୟର ସମୃଦ୍ଧ ସାମୁଦ୍ରିକ ଓ ଉପକୂଳ ସମ୍ପଦ ଜୈବ ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମ୍, ମହାକାଶ ଦକ୍ଷତା ଏବଂ ବୈଜ୍ଞାନିକ ପ୍ରତିଷ୍ଠାନ ନେଟୱାର୍କ ଆଦି ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ମନ୍ତ୍ରୀ ଶ୍ରୀ ପାତ୍ର ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ରହିଥିବା ପ୍ରସ୍ତାବଗୁଡ଼ିକ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂଙ୍କୁ ଅବଗତ କରାଇଛନ୍ତି। ଶ୍ରୀ ସିଂ କହିଛନ୍ତି ଦେଶର ପୂର୍ବ ଉପକୂଳ ଅଞ୍ଚଳ ଆଣବିକ ଏବଂ ସାମୁଦ୍ରିକ ରୋଡ୍ମ୍ୟାପ୍ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ସମନ୍ୱିତ ପ୍ରୟାସ ମାଧ୍ୟମରେ ହେବାକୁ ଥିବା ଏହି ପଦକ୍ଷେପରେ ଓଡ଼ିଶା ଉପଯୁକ୍ତ ଭାବେ ସ୍ଥାନିତ ହେବ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଆଲୋଚନା କାଳରେ ଭୁବନେଶ୍ୱରସ୍ଥିତ ସ୍ୱାସ୍ଥ୍ୟ ବିଜ୍ଞାନ ପ୍ରତିଷ୍ଠାନର ସମ୍ପ୍ରସାରଣ ପ୍ରସ୍ତାବ ଚୂଡ଼ାନ୍ତ ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ 50 ଏକର ଜମି ଯୋଗାଇ ଦିଆଯିବ। ଚଳିତ ଋତୁରେ 7 ତାରିଖ ସୁଦ୍ଧା 967,00,000 ହେକ୍ଟରରୁ ଅଧିକ ଜମିରେ ଖରିଫ୍ ଫସଲ ଚାଷ କରାଯାଇଥିବା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି। ସେଥିମଧ୍ୟରୁ 344,00,000 ହେକ୍ଟର ଜମିରେ ଧାନ ଏବଂ 180,00,000 ହେକ୍ଟରରୁ ଅଧିକ ଜମିରେ ତୈଳବୀଜ ଫସଲ ଚାଷ ଅନ୍ତର୍ଭୁକ୍ତ। 106,00,000 ହେକ୍ଟରରୁ ଅଧିକ ଜମିରେ କପା ଚାଷ କରାଯାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ଏଥିସହିତ 168,00,000 ହେକ୍ଟରରୁ ଅଧିକ ଜମିରେ ଶ୍ରୀ ଅନ୍ନ ଶସ୍ୟ, 58,00,000 ହେକ୍ଟରରୁ ଅଧିକ ଅଞ୍ଚଳରେ ଆଖୁ ଚାଷ ହୋଇଥିବାର ମନ୍ତ୍ରଣାଳୟ କହିଛି। ଝାଡ଼ଖଣ୍ଡର ସରଣ୍ଡା, କୋଲହାନ୍ ଏବଂ କୋରାହଟ ବନଖଣ୍ଡକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ କରାଯାଇଛି। ପଶ୍ଚିମ ସିଂଭୂମ୍ ଜିଲ୍ଲା ପୁଲିସ୍ ଏହି ଘୋଷଣା କରିଛି। ଦୁର୍ଦ୍ଦାନ୍ତ ମାଓବାଦୀ ସାଲୁକା କାୟମ୍ଙ୍କ ସମେତ

0: ଅନ୍ୟ ଚାରିଜଣ ସିଂଭୂମ ରେଞ୍ଜ ଡିଆଇଜି ଓ ଚଇବାସା ପୁଲିସ କେନ୍ଦ୍ରଠାରେ ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିବା ପରେ ଏହି ଘୋଷଣା କରାଯାଇଛି। କୃତ୍ରିମ ବୁଦ୍ଧିମତା ଆଧାରିତ ପଦକ୍ଷେପ ଉତ୍ତରଦାୟିତ୍ୱ ଏବଂ ଉପଭୋକ୍ତା ଅନୁକୂଳ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ମୁମ୍ବାଇଠାରେ ଫିଡ୍ବ୍ୟାକ୍ 2026 ସଂସ୍କରଣ ସମାବେଶକୁ ସମ୍ବୋଧନ କରି ସେ କହିଛନ୍ତି, କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ ଦେଶରେ ବ୍ୟାଙ୍କ ସେବାକୁ ଅଧିକ ସୁବ୍ୟବସ୍ଥିତ ତଥା ତ୍ୱରାନ୍ୱିତ କରାଯାଇପାରିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସଂସଦର ଅନୁମୋଦନ ଲାଭ କଲା ଟ୍ରିବ୍ୟୁନାଲ ସଂସ୍କାର ବିଲ୍ 2026। କେରଳ ନାମ ପରିବର୍ତ୍ତନ ବିଲ୍ ଏବଂ ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ ଲୋକସଭାରେ ପାରିତ। ହର୍ ଘର ତ୍ରିରଙ୍ଗା ଅଭିଯାନ ଅଧୀନରେ ନିଜ ଘରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ବିରଳ ଖଣିଜ କରିଡର ପ୍ରସ୍ତାବ ସହ ବିଭିନ୍ନ ପ୍ରସଙ୍ଗ ନେଇ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓଡ଼ିଶାର ବିଭାଗୀୟ ମନ୍ତ୍ରୀ ଏବଂ ଦେଶର 967 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଏପର୍ଯ୍ୟନ୍ତ ଖରିଫ ଫସଲ ଚାଷ ହୋଇଥିବା ନେଇ ସୂଚନା ଦେଲା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ। ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିବାରଣ ଆଇନ ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ପ୍ରତିରୋଧ ଆଇନ ସମ୍ପର୍କରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବଞ୍ଚିତ ବର୍ଗର ଅଧିକାର ସୁରକ୍ଷା ଏବଂ ମହିଳାଙ୍କ ପାଇଁ ସୁରକ୍ଷିତ କର୍ମକ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଭିନ୍ନ ଆଇନର ବ୍ୟବସ୍ଥା ପୀଡ଼ିତଙ୍କ ଅଧିକାର ଏବଂ ଆଇନଗତ ପ୍ରତିକାର ସମ୍ପର୍କରେ ବକ୍ତାମାନେ ସୂଚନା ଦେଇଥିଲେ। ଏଥିରେ ଆଇନଜୀବୀ ନ୍ୟାୟାଳୟ କର୍ମଚାରୀ ପୁଲିସ ବନ ବିଭାଗ ଏବଂ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ଯୋଗ ଦେଇଥିଲେ। ଏ ସମ୍ପର୍କରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅଞ୍ଜଳି ମାଛଖଣ୍ଡ କହିଛନ୍ତି,
3: ଦୁଇଟା ବହୁତ ହି ସେନ୍ସିଟିଭ ଟପିକ୍ସ ଉପରେ ଆମେ ଆୱେରନେସ୍ ପ୍ରୋଗ୍ରାମ ରଖିଥିଲୁ। ଆଉ ସେଇ ଟପିକ୍ଟା ହେଲା SC and ST ପ୍ରିଭେନ୍ସନ୍ ଅଫ୍ ଆଟ୍ରୋସିଟିଜ୍ ଆକ୍ଟ ଆଉ ପୋଷ୍ଟ ଆକ୍ଟ 2013 ଯୋଉଟା କି ପ୍ରୋଟେକ୍ସନ୍ ଅଫ୍ ସେକ୍ସୁଆଲ ହାରାସମେଣ୍ଟ ଅଫ୍ ୱିମେନ୍ ଆଟ୍ ୱର୍କ ପ୍ଲେସ୍, ଯୋଉ କି ବହୁତ ହି ବର୍ଣ୍ଣିଂ ଟପିକ୍। ଆଉ ଆମର ପାର୍ଟିସିପେଣ୍ଟସ୍ ଯୋଉ ଷ୍ଟେକ୍ ହୋଲ୍ଡର୍ସ ରହିଥିଲେ, ଆମର ବାର୍ ମେମ୍ବର୍ସ, ଆମର ଡିଫରେଣ୍ଟ ମାନେ ଫରେଷ୍ଟ ଡିପାର୍ଟମେଣ୍ଟ, ଏକ୍ସାଇଜ ଡିପାର୍ଟମେଣ୍ଟ, ଜେନେରାଲ ପୋଲିସ ଡିପାର୍ଟମେଣ୍ଟ, ଆମର କଲେକ୍ଟ୍ରେଟରେ ବି ଆମେ କିଛି ପାର୍ଟିସିପେଣ୍ଟ ଆସିଥିଲେ, CWC ଚେୟାରପର୍ସନ ଆଣ୍ଡ ଡେଲିବ୍ରେସନ୍ସ ପାଇଁ ଆମ ସାଙ୍ଗରେ ଥିଲେ ଦଣ୍ଡପାଣି ସ୍ୱାଇଁ ସାର୍, ଆମର ରମେଶ ଚନ୍ଦ୍ର ମହାରାଣା ସାର୍, ଯୋଉ କି ପର୍ଟିକୁଲାରଲି SC ST ଆକ୍ଟ ଉପରେ କହିଲେ, ତାଙ୍କ ମାନଙ୍କ ଠାରୁ ବି ପାର୍ଟିସିପେଣ୍ଟସ୍ ମାନେ ଶୁଣିଲେ। ମୁଁ ଭାବୁଛି ଆଜିର ଯୋଉ ଏଇ ସେନ୍ସିଟାଇଜେସନ୍ ପ୍ରୋଗ୍ରାମ, ମୁଁ କହିବି ଆୱେରନେସ୍ ଠାରୁ ବେଶୀ ସେନ୍ସିଟାଇଜ ଆମେ ହେଇଛୁ। ଆଉ ଆମେ ଦେଖିବୁ କେମିତି ଏହି ସବୁ ଆକ୍ଟ ଅଣ୍ଡର ଅଫେନ୍ସେସ ଗୁଡାକୁ ସମାଧାନ ଆମେ କେମିତି କରିପାରିବୁ। ପ୍ରଥମ ହେଲା ପ୍ରିଭେନ୍ସନ୍, ପ୍ରିଭେନ୍ସନ୍ ଇଜ୍ ବେଟର ଦେନ୍ କ୍ୟୁର୍ ଯୋଉଟା କୁହାଯାଉଛି, ତ ଆମେ ପ୍ରଥମ ପ୍ରିଭେଣ୍ଟ ହିଁ କରିବା।
2: ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ଓ ବିକଶିତ ଭାରତ ଲକ୍ଷ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଛି। ମୋ ଯୁବା ଭାରତ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଶା ସେବନର କୁପ୍ରଭାବ ଏବଂ ନିଶାମୁକ୍ତ ଜୀବନର ଗୁରୁତ୍ୱ ନେଇ ଯୁବପିଢ଼ିଙ୍କୁ ସଚେତନ କରାଯାଇଛି। ଦେଶର ବିକାଶରେ ଯୁବବର୍ଗ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ଏ ସମ୍ପର୍କରେ ନୟାଗଡ଼ ଡ୍ରଗ୍ ଇନ୍ସପେକ୍ଟର ସନ୍ତୋଷ କୁମାର ପ୍ରଧାନ କହିଛନ୍ତି,
4: ଆମର ଓମେନ୍ସ କଲେଜରେ ଗୋଟେ ସେମିନାର ଅର୍ଗାନାଇଜ୍ ହେଇଥିଲା ରିଗାର୍ଡିଂ ନଶାମୁକ୍ତ ଭାରତ 2.0। ଏଇଟା ହେଲା ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ଗୋଟେ ଆହ୍ୱାନ, ଯେଉଁ ଆହ୍ୱାନରେ ସମସ୍ତେ ବ୍ରତୀ ହେବାକୁ, ଯେ ଆମର ଯୁବ ସମାଜ ଯେଉଁ ଅଛନ୍ତି ସେମାନେ କିପରି ନିଶାଠାରୁ ଦୂରେଇ ରହିବେ, ତେଣୁ ସେମାନେ କିପରି ନିଜକୁ ନିଶାରୁ ମୁକ୍ତ କରିପାରିବେ, ନିଜକୁ କିପରି ନୂଆ ଦିଗ୍ଦର୍ଶନ ଦେଇପାରି ନିଜ ଜୀବନକୁ, ସେ ବିଷୟରେ ସମସ୍ତଙ୍କୁ ସଚେତନ କରାଗଲା।
2: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମାଇ ଭାରତ ଜିଲ୍ଲା ପରାମର୍ଶଦାତା ସମିତିର ବୈଠକ ହୋଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ

0: ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଯୁବପିଢ଼ିଙ୍କ ଅଧିକ ସକ୍ରିୟ ଅଂଶଗ୍ରହଣ ଏବଂ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି। ବୈଠକ ଶେଷରେ ନିଶାମୁକ୍ତ ଯୁବା ବିକଶିତ ଭାରତ ଅଭିଯାନକୁ ସଫଳ କରିବା ପାଇଁ ଅଧିକାରୀମାନେ ଶପଥ ନେଇଛନ୍ତି। କଣ୍ଟିଲୋର ପ୍ରଭୁ ଶ୍ରୀ ନୀଳମାଧବ ମନ୍ଦିରର ସର୍ବାଙ୍ଗୀନ ବିକାଶ ନେଇ ଓଡ଼ିଶା ବିଧାନସଭାର କାଗଜପତ୍ର ସମିତି ସ୍ଥିତି ସମୀକ୍ଷା କରିଛି। ସମିତିର ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ସଦସ୍ୟମାନେ ମନ୍ଦିର ପରିଦର୍ଶନ କରିଥିଲେ। ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ଯାତାୟତ, ରହଣି, ପାନୀୟ ଜଳ, ପରିମଳ ଓ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ଉପରେ ଆଲୋଚନା ହୋଇଛି। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ପ୍ରଜନନ, ମାତୃ, ନବଜାତ ଶିଶୁ ଓ କିଶୋର ସ୍ୱାସ୍ଥ୍ୟ ଏବଂ ପୋଷଣ କାର୍ଯ୍ୟକ୍ରମର ମାସିକ ସମୀକ୍ଷା ବୈଠକ ହୋଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ବୈଠକରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଟିକାକରଣ, ଏଚ୍ପିଭି ଟିକାକରଣ, ପୋଷଣ ଏବଂ ଜାତୀୟ କୃମିନାଶକ ଦିବସ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରାଯାଇଛି। ମାତୃ ଓ ଶିଶୁ ମୃତ୍ୟୁହାର କମାଇବା ପାଇଁ ଗର୍ଭବତୀଙ୍କ ଶୀଘ୍ର ଚିହ୍ନଟ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ଆବଶ୍ୟକ ସମୟରେ ଉତ୍ତମ ଚିକିତ୍ସା ସେବା ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଛି। ନୟାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରାୟ 10 କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ଜନକଲ୍ୟାଣମୂଳକ ଓ ଭିତ୍ତିଭୂମି ପ୍ରକଳ୍ପ ଲୋକାର୍ପିତ ହୋଇଛି। ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ର ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭାରତ ସରକାରଙ୍କର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।
2: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: କିଏ ଆଜି ଆସିବାର ବି ନାହିଁ।
1: ଆସିକି ବସିଛି ମୁଁ। ଜୁହାରେ ଜୁହାରେ ନବଘନ ଭାଇ।
0: ଯୋଉ ଆମ ଜେମା ପାଟି
1: ନାଇଁ ବା ମୁଁ ଗୋଟା ସୁଧା ମାଳ ବାପା।
0: ମାଳ ବାପା
1: ଆଜ୍ଞା।
0: ହରି ବୋଲ, ତମରି କଥା ତ ଭାବୁଥିଲି, ତମେ ଆସିକି ପହଞ୍ଚି ଗଲ ନୂଆ ଜିନିଷଟିଏ।
1: କଣ ବା?
0: କଣ ବା? ତମର କଣ ଚାରି ଛଅଟା ନୂଆ ଗଛ ଆଣିଛ, ତାକୁ ନେଇକି ପୁଣି କଣ ଛାତ ଉପରେ ଥୋଇଛ?
1: ଆପଣଙ୍କୁ କହିଲା କିଏ? ଦୃଷ୍ଟି ଯାଇ ସେଇଠି ପଇଲାଣି।
0: ମୋ ଦୃଷ୍ଟି କିଆ ପଡିବ, ଗାଁଟା ତାକୁ ତ ସମସ୍ତେ ଜାଣିଛନ୍ତି।
1: ଏ ଭାଇ, ମୁଁ ପରା କଟକ ଯାଇଥିଲି, ଏ ଚାରା ଆଣିକି ଆଇଛି, ଫୁଲ ବେପାର କରିବି।
0: ତେମେ?
1: ହଁ
0: ବେପାର।
1: ଏଇ ଶ୍ରାବଣ ମାସ ଗଲେ ଓଷାବା ଥାକ ଆଇଲା, ପରବ ଉପରେ ପରବ, ଫୁଲର ତ ସବୁବେଳେ ଚାହିଦା ରହିଛି, ସବୁ କାମ କାର୍ଯ୍ୟରେ ଫୁଲ ଲୋଡ଼ା
0: ଲୋଡ଼ା।
1: ଆଉ ଏ ଚାଷ ସହିତ ଯଦି ଫୁଲ ବେପାର କରିବି ଆଉ ଦି ତିନି ପଇସା ଲାଭ ଆସିବ ଆଉ କଣ। ହଁ
0: ଯେ ଏଇଟା ଯୋଉ ତମ ନିଜ ବୁଦ୍ଧି ନା ନାଇଁ, ଆଉ କାହାକୁ ମାଗିକି ଆଣିଲ?
1: ମଲା ମୋର କଣ ବୁଦ୍ଧି ସରସା ନୁହଁ ନା କଣ ବା?
0: ଦେଖ କଥାଟା କୁଆଡେ କୁଆଡେ ନବେଇ ଦେଲେ, ମୁଁ କହିବାକୁ ଚାହୁଁଥିଲି।

0: ଯେ ବର୍ତ୍ତମାନ ଯୁଗ ବଦଳିବା ସହିତ ଆମକୁ ଆମ ଚାଷବାସର କଣ ହେଇଟାକୁ କହନ୍ତି ତରିକା ବଦଳେଇବା ଦରକାର।
1: ନହେଲେ କଣ ଚାଷ କରିହବ
0: ପଚାରୁନ କାହିଁକି?
1: କାହିଁକି
0: ଚାଷର ବର୍ତ୍ତମାନ ସବୁଠାରୁ ବଡ ଶତ୍ରୁ ହଉଛି ପ୍ରାକୃତିକ ଦୁର୍ବିପାକ।
1: ଓହୋ, ପ୍ରାକୃତିକ ବିପର୍ଯ୍ୟୟକୁ କଣ କାହାର ହାତ ଅଛି?
0: ହଁ ଯେ ଏ ଶୁଣ, ଆମ ରାଇଜଟା ଯାକ ଦେଖିଥବ, ଶାରଦ ଚାଷ ପାଇଁ ସମସ୍ତେ ସବୁ ପ୍ରକାର ପ୍ରସ୍ତୁତି ସାରିଥିଲେ।
1: ଆଉ ସେଇଟା କଣ କାହା ହାତର କଥା? ବନ୍ୟା ପାଣି ଆସିଲା ଆଉ କଣ,
0: ଲଗାଣ ବର୍ଷା,
1: ହଁ
0: ବନ୍ୟା ହେଲା,
1: ହଁ
0: ଚାଷ ଗଲା।
1: ଆମେ ବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କରିଛେ।
0: ତେମେ
1: ଆପଣ କରୁନାହାନ୍ତି କି?
0: ନା ମୁଁ କରିଛି, ତେମେ କରିଛୁ, ଆମ ଶ୍ରୋତା ବନ୍ଧୁମାନେ କଣ ସମସ୍ତେ ଏଥିରେ ସାମିଲ ହେଇଛନ୍ତି?
1: ହେଇଥିଲେ ଭଲ, ନହେଲେ ଆମେ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଜଣେଇବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କଲେ ଏଇ ସମୟରେ କାମ ଦବ।
0: ବାସ, ସରକାର ଆମ ପାଇଁ ଜାଣିକି ଭଣ୍ଡାର ଖୋଲିଛନ୍ତି,
1: ହଁ
0: ଆମେ କେବଳ ସାମିଲ ହବା କଥା। ମୁଁ ଗୋଟାଏ କଣ ପଚାରୁଥିଲି, ମୁଁ ତମକୁ କଣ ଗୋଟେ ଆଣିଥିଲ କଣ
1: ଫୁଲ ଗଛ ଦୁଇଟା ଚାରିଟା ଲଗେଇଛି ଯେ ସେଇଠି ଆଖି
0: ନା, ମୁଁ କଣ ସେ କଥା କହୁଛି?
1: ଆଉ
0: ମୁଁ ଦି ଗୁଣ୍ଠୁ ଖଣ୍ଡେ କରିଥିଲି ଗେଣ୍ଡୁ,
1: କହିବାର
0: କଥା କଣ ଜାଣିଛ?
1: କଣ ବା?
0: ଆମ ରାଜ୍ୟରେ ଫୁଲର ଚାହିଦା ଯେତିକି ଅଛି, 90% ଭଳିଆ ଫୁଲ ବାହାରୁ ଆମଦାନୀ ହେଲେ ଆମ ଚାହିଦା ମେଣ୍ଟୁଛି।
1: ଆଉ କାଇଁ ଆମେ ବାହାର ରାଜ୍ୟକୁ ଅନେଇ ବାବା, ଆମେ ଏଥରକ ସତର୍କ ହବା, ସଚେତନ ହବା। ହେଇଟି ଭାଇ, ମୁଁ ଯୋଉ ଯାଇନଥିଲି କଟକ, ସେ ବାଗେନା କଣ ହେଲା ଭଳିଆ ହେଇଛି?
0: ଏଇଟା ସିନା ସହରାଞ୍ଚଳର ଲୋକମାନେ ଆପଣଉଛନ୍ତି, କିନ୍ତୁ ଗ୍ରାମୀଣ ଅଞ୍ଚଳରେ ଯୋଉମାନେ ରହିଲେ,
1: ହଁ
0: ଯଦି ଫୁଲ ଚାଷକୁ ଆପଣେଇବେ,
1: ହଁ
0: ଭଲ ଲାଭ।
1: ସୂରୁଜମୁଖୀ, ଗୋଲାପ, ଗେଣ୍ଡୁ, କେତେ କେତେ ଫୁଲ ଚାଷ କରି
0: ତମେ ଗଲା ଖାଲି ସେଇ ଆଡକୁ କଥା ନବେଇ ଚାଲିଛ, ଜଣାପଡ଼ୁନି ବେଳ ଗଡି ଯାଉଛି।
1: ହଉ ଯେ ଭାଇ, ଆଉ ବସିଛେ ଦୀପଦ କଥା ହେଲେ, ଆଉ ପଲ୍ଲୀ ଗୀତଟେ ଶୁଣିବା, ତାପରେ କଥା ହବା।
0: ହଉ।

0: ଯୋଉ ଆମର କଳମ ଇଏ ଫୁଲ ଅପା
1: ନାଇଁ ବା ଭାଇ, ମୁଁ ବା ମାଳ
0: ମାଳ
1: ଅପା।
0: ମାଳ ଅପା ମନେ ପଡିଲା, ମାଳରୁ ତ ମନେ ପଡିଲା, ମାଳ ଫୁଲ ସବୁ ଗୋଟାଏ କଥା।
1: ଆଉ ସ୍ମରଣ ରହୁନି ବୋଧେ
0: ମୋର।
1: ହଁ
0: ତମର ନ ରହୁ, ମୋର କିଏ ରହିବନି। ମୁଁ ଜାଣିକି ଏ କଥା କହୁଥିଲି, ପଚାରିବାର କାରଣ ହଉଛି ବାହା ନିମନ୍ତ ଠୁ ଆରମ୍ଭ କରିକି ଯାନିଯାତ୍ରା ପର୍ଯ୍ୟନ୍ତ ଫୁଲ ସବୁଠେଇ ଦରକାର।
1: ଆଜିକାଲି ଯୁବପିଢିଙ୍କର ରୁଚି ବଦଳିଲାଣି,
0: ବଜାର ଅଛି, ଚାହିଦା ବଢୁଛି, ଫୁଲ ଚାଷରେ ମନୋନିବେଶ କଲେ ହବ,
1: ଭଲ ଦି ପଇସା ଲାଭ ହବ।
0: ତାହେଲେ ଆଜି କିଷାନ ମଣି କାର୍ଯ୍ୟକ୍ରମରେ ଗୋଟାଏ ସେମିତିଆ କିଛି ଆମର ଆଲୋଚନା ହଉ।
1: ଆପଣ ଜାଣିଦେଲେ ଆଉ, ଆଜି ପରା ସେଇ ଉପରେ ରହିଛି ଫୁଲ ଗଛରେ କଲମୀକରଣ ଚାଷ।
0: ବଢିଆ ବିଷୟ।
1: ଏ ବିଷୟରେ ଆଲୋଚନା କରିବେ ପ୍ରଶାନ୍ତ କୁମାର ଦାସ।
2: ଆଜ୍ଞା ନମସ୍କାର, ସ୍ୱାଗତ କରୁଛୁ କାର୍ଯ୍ୟକ୍ରମକୁ।
3: ନମସ୍କାର ଶ୍ରୋତା ବନ୍ଧୁ, ଆପଣଙ୍କ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମୀଣ ଯୁବକମାନଙ୍କୁ ଫୁଲ ଗଛର କଲମୀ ପଦ୍ଧତି ସମ୍ବନ୍ଧରେ କହିବାର ସୁଯୋଗ ପାଉଥିବାରୁ ମୁଁ ଆନନ୍ଦିତ।
2: ତେବେ କୁହନ୍ତୁ, ଏହି ଫୁଲ ଗଛ କଲମୀର ଆବଶ୍ୟକତା କ'ଣ ଅଛି, ଆଉ ଏଥିରୁ ଜଣେ କିପରି ଆତ୍ମନିର୍ଭରଶୀଳ ହେଇପାରିବ ବା ରୋଜଗାରକ୍ଷମ ହେଇପାରିବ, ସେ ଯେଉଁ ଆବଶ୍ୟକତା କେତେ ଆପଣ ଗୁରୁତ୍ୱ ଅନୁଭବ କରୁଛନ୍ତି ସେ ବିଷୟରେ ଟିକେ ପ୍ରଥମେ ଆଲୋଚନା କରନ୍ତୁ।
3: ଫୁଲ ଗଛର କଲମୀ ହେଉଛି ଏକ ବୈଜ୍ଞାନିକ, ସହଜ ଏବଂ ବିଶ୍ୱସନୀୟ ବଂଶବିସ୍ତାର ପଦ୍ଧତି, ଯାହାଦ୍ୱାରା ମଞ୍ଜିର ବ୍ୟବହାର ନକରି ଗଛର ଡାଳ, କାଣ୍ଡ, କଳି, ଛାଲ କିମ୍ବା ଅନ୍ୟ ଅଂଶରୁ ନୂତନ ଗଛ ପ୍ରସ୍ତୁତ କରାଯାଏ। ବର୍ତ୍ତମାନ ସମୟରେ ଫୁଲ ଚାଷ କେବଳ ସୌନ୍ଦର୍ଯ୍ୟ ସୃଷ୍ଟିରେ ସୀମିତ ନ ରହି ଏକ ଲାଭଜନକ କୃଷିଭିତ୍ତିକ ଉଦ୍ୟୋଗରେ ପରିଣତ ହୋଇଛି। ଧାର୍ମିକ କାର୍ଯ୍ୟ, ବିବାହ, ସାମାଜିକ ଉତ୍ସବ, ଘର ଓ କାର୍ଯ୍ୟାଳୟ ସଜା, ଉଦ୍ୟାନ ସୌନ୍ଦର୍ଯ୍ୟକରଣ, ପୁଷ୍ପସଜ୍ଜା ଏବଂ ଫୁଲ ଆଧାରିତ ଶିଳ୍ପରେ ଫୁଲର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି। ଏହା ବଢ଼ୁଥିବା ଚାହିଦା ପୂରଣ ପାଇଁ ଉନ୍ନତମାନର ଚାରା ଉତ୍ପାଦନ ଅତ୍ୟାବଶ୍ୟକ ଏବଂ ସେଥିପାଇଁ କଲମୀ ପଦ୍ଧତିର ଗୁରୁତ୍ୱ ଅପରିସୀମ। ସାଧାରଣତଃ ମଞ୍ଜି ଦ୍ୱାରା ପ୍ରସ୍ତୁତ ଗଛରେ ମାତୃଗଛର ସମସ୍ତ ଗୁଣ ଅବିକଳ ଭାବରେ ରହିନଥାଏ। ଫୁଲର ରଙ୍ଗ, ଆକାର, ସୁଗନ୍ଧ, ଫୁଲ ଧରିବାର ସମୟ, ଗଛ ବୃଦ୍ଧିର କ୍ଷମତା, ରୋଗ ପ୍ରତିରୋଧ ଶକ୍ତିରେ ପରିବର୍ତ୍ତନ ଦେଖାଯାଇପାରେ। କିନ୍ତୁ କଲମୀ ପଦ୍ଧତି ଦ୍ୱାରା ପ୍ରସ୍ତୁତ ଗଛଗୁଡ଼ିକ ମାତୃଗଛର ଗୁଣାବଳୀକୁ ପ୍ରାୟ ଅପରିବର୍ତ୍ତିତ ଭାବରେ ବହନ କରିଥାଏ। ଏହି କାରଣରୁ ଗୋଲାପ, ମନ୍ଦାର, କାଗଜି ଫୁଲ, ମଲ୍ଲି, ସୁଗନ୍ଧରାଜ, ଚମ୍ପା, ସେବତୀ, ରଜନୀଗନ୍ଧା ଭଳି ଅନେକ ଫୁଲ ଗଛର ବଂଶବିସ୍ତାର ପାଇଁ କଲମୀ ପଦ୍ଧତି ବହୁଳ ଭାବରେ ବ୍ୟବହୃତ ହୁଏ। ଫୁଲ ଗଛର କଲମୀରେ ଅନ୍ୟତମ ବଡ଼ ସୁବିଧା ହେଉଛି ଅଳ୍ପ ସମୟ ମଧ୍ୟରେ ବହୁ ସଂଖ୍ୟକ ଉନ୍ନତମାନର ଚାରା ଉତ୍ପାଦନ କରିପାରିବା। ମଞ୍ଜିରୁ ଗଛ ପ୍ରସ୍ତୁତ କଲେ ଫୁଲ ଆସିବା ପାଇଁ ଅଧିକ ସମୟ ଲାଗୁଥିବା ବେଳେ କଲମୀ ଚାରା ତୁଳନାତ୍ମକ ଭାବରେ ଶୀଘ୍ର ବୃଦ୍ଧି ପାଇ ଫୁଲ ଦେବା ଆରମ୍ଭ କରେ। ଏହା ଚାଷୀଙ୍କୁ ଶୀଘ୍ର ଆର୍ଥିକ ଲାଭ ଦେଇଥାଏ। ତେଣୁ ବ୍ୟବସାୟିକ ଫୁଲ ଚାଷ, ନର୍ସରୀ ବ୍ୟବସାୟ ଓ ଲ୍ୟାଣ୍ଡସ୍କେପ୍ ଉଦ୍ୟୋଗରେ କଲମୀ ପଦ୍ଧତିର ଚାହିଦା ଦିନକୁ ଦିନ ବଢ଼ୁଛି। ବର୍ତ୍ତମାନ ଅନେକ ଯୁବ ଉଦ୍ୟୋଗୀ, ସ୍ୱୟଂସହାୟକ ଗୋଷ୍ଠୀ ଫୁଲ ଚାରା ଉତ୍ପାଦନ ଏକ ଲାଭଜନକ ରୋଜଗାର ମାଧ୍ୟମ ଭାବରେ ଗ୍ରହଣ କରିଛନ୍ତି। ଅଳ୍ପ ଜମି, କମ୍ ପୁଞ୍ଜି ଓ ସୀମିତ ସାଧନ ସମ୍ବଳ ଥିଲେ ମଧ୍ୟ କଲମୀ ମାଧ୍ୟମରେ ହଜାର ହଜାର ଚାରା ପ୍ରସ୍ତୁତ କରି ବଜାରରେ ବିକ୍ରୟ କରାଯାଇପାରେ। ବିଶେଷ କରି ସହର ଓ ଗ୍ରାମାଞ୍ଚଳରେ ଘରୋଇ ବଗିଚା ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଥିବାରୁ ଉନ୍ନତ ଚାରାର ଚାହିଦା ମଧ୍ୟ ଦ୍ରୁତଗତିରେ ବଢ଼ୁଛି। ତେଣୁ କୁହାଯାଇପାରେ ଯେ ଫୁଲ ଗଛର କଲମୀ କେବଳ ଏକ ବଂଶବିସ୍ତାର ପ୍ରଣାଳୀ ନୁହେଁ, ବରଂ ଏହା ଉନ୍ନତ ଚାରା ଉତ୍ପାଦନ, ଗୁଣବତ୍ତା ସଂରକ୍ଷଣ, ଶୀଘ୍ର ଫୁଲ ଉତ୍ପାଦନ, ନର୍ସରୀ ବିକାଶ ଓ ଗ୍ରାମୀଣ ରୋଜଗାର ସୃଷ୍ଟିରେ ଏକ ପ୍ରଭାବଶାଳୀ ମାଧ୍ୟମ। ଫୁଲ ଚାଷକୁ ଅଧିକ ଲାଭଜନକ ଓ ସ୍ଥାୟୀ କରିବା ପାଇଁ କଲମ ପଦ୍ଧତି ସମ୍ପର୍କରେ ଜ୍ଞାନ ଓ ଦକ୍ଷତା ଅର୍ଜନ କରିବା ଆଜି ସମୟରେ ଆବଶ୍ୟକ ରହିଛି।
2: କିନ୍ତୁ ଏ ଯେଉଁ ଚାରା ଆଉ ମଞ୍ଜିକୁ ବ୍ୟବହାର ବିନା ଏ କଲମୀକୁ କାହିଁକି ଆମେ ବ୍ୟବହାର କରିବା, ଆଉ ସେଥିରୁ ଆପଣ ଅଧିକ କ'ଣ ଲାଭ ବା ସୁବିଧା ମିଳିବ ସେ ବିଷୟରେ ଧାରଣା ଟିକେ ଦିଅନ୍ତୁ।
3: ଫୁଲ ଗଛର ବଂଶବିସ୍ତାର ସାଧାରଣତଃ ଦୁଇ ପ୍ରକାର ହୁଏ, ଗୋଟେ ହେଉଛି ମଞ୍ଜିରୁ ଆଉ ଗୋଟେ ହେଉଛି କଲମୀ।
2: ଆଚ୍ଛା,
3: ଯଦିଓ ମଞ୍ଜି ଦ୍ୱାରା ଗଛ ପ୍ରସ୍ତୁତି କରିବା ସହଜ ଏବଂ ପ୍ରାକୃତିକ ପଦ୍ଧତି, ପ୍ରକୃତିରେ ମଞ୍ଜିରୁ ହିଁ ଗଛ ସୃଷ୍ଟି ହୁଏ, ତଥାପି ବ୍ୟବସାୟିକ ଫୁଲ ଚାଷ ଓ ଉନ୍ନତମାନର ଚାରା ଉତ୍ପାଦନ ପାଇଁ କଲମୀ ପଦ୍ଧତି ଗୁରୁତ୍ୱ ରହିଛି। କାରଣ କଲମୀ ଦ୍ୱାରା ପ୍ରସ୍ତୁତ ଗଛରେ ଯେଉଁ ମା ଗଛ ରହିଛି ସେ ମୂଳ ଗଛର ସମସ୍ତ ଗୁଣ ଅପରିବର୍ତ୍ତିତ ରହିଥାଏ। ପ୍ରଥମେ କଲମୀ ଗଛ ଶୀଘ୍ର ଫୁଲ ଦେବା ଆରମ୍ଭ କରେ। ମଞ୍ଜିରୁ ହେଉଥିବା ଅନେକ ଫୁଲ ଗଛ ପୂର୍ଣ୍ଣ ବିକଶିତ ଫୁଲ ଦେବା ପାଇଁ ଅଧିକ ସମୟ ନେଇଥାଏ, କିନ୍ତୁ କଟିଂ, ଗୁଟି କଲିଂ ବା ଗ୍ରାଫ୍ଟିଂ ମାଧ୍ୟମରେ ପ୍ରସ୍ତୁତ ଗଛ ସାଧାରଣତଃ କମ୍ ସମୟରେ ପରିପକ୍ୱ ହୋଇ ଫୁଲ ଦେବା ଆରମ୍ଭ କରେ। ଏହା ନର୍ସରୀ ବ୍ୟବସାୟୀ ଓ ଫୁଲ ଚାଷୀଙ୍କୁ ଶୀଘ୍ର ଆର୍ଥିକ ଲାଭ ପ୍ରଦାନ କରେ। ଦ୍ୱିତୀୟତଃ କଲମୀ ଗଛରେ ମାତୃଗଛର ସମସ୍ତ ବୈଶିଷ୍ଟ୍ୟ ଅବିକଳ ଭାବେ ରହିଥାଏ। ଉଦାହରଣ ସ୍ୱରୂପ କୌଣସି ଗୋଲାପ ଗଛର ଫୁଲର ରଙ୍ଗ, ସୁଗନ୍ଧ, ପାକୁଡ଼ ସଂଖ୍ୟା କିମ୍ବା ଫୁଲର ଆକାର ବିଶେଷ ଭାବରେ ଆକର୍ଷଣ ହୋଇଥିଲେ ସେହି ଗଛରୁ କଲମୀ କରାଯାଇଥିବା ନୂତନ ଗଛ ମଧ୍ୟ ସେହି ଗୁଣ ରହିଥାଏ, କିନ୍ତୁ ମଞ୍ଜିରୁ ହୋଇଥିବା ଗଛରେ ଏହି ଗୁଣଗୁଡ଼ିକର ପରିବର୍ତ୍ତନ ଘଟିପାରେ। ତୃତୀୟତଃ କଲମୀ ଗଛର

0: ଆକାରକୁ ସହଜରେ ନିୟନ୍ତ୍ରଣ କରାଯାଇପାରେ। ମଞ୍ଜୁରୁ ହୋଇଥିବା ଗଛ ଅନେକ ସମୟରେ ବଡ଼ ଓ ଅନିୟନ୍ତ୍ରିତ ଭାବେ ବଢ଼ିଥାଏ, କିନ୍ତୁ କଲମୀ ଗଛ ସାଧାରଣତଃ ଅଧିକ ଶାଖା ପ୍ରଶାଖା ଦେଇଥାନ୍ତି, ଝଙ୍କାଳିଆ ହୋଇଥାନ୍ତି ଓ ସୁନ୍ଦର ଆକୃତିର ହୋଇଥାଏ। ଘରୋଇ ବଗିଚା, ଛାତ ବଗିଚା ଓ ଲ୍ୟାଣ୍ଡସ୍କେପ୍ ଉଦ୍ୟାନ ପାଇଁ ଏହା ଏକ ବିଶେଷ ଉପଯୋଗୀ। ଚତୁର୍ଥତଃ, କଲମୀ ପଦ୍ଧତି ଦ୍ୱାରା ଏକମାତ୍ର ମାତୃଗଛରୁ ଅଳ୍ପ ସମୟରେ ବହୁ ସଂଖ୍ୟାରେ ଚାରା ପ୍ରସ୍ତୁତ କରାଯାଇପାରେ। ଗୋଲାପ, ମନ୍ଦାର, କାଗେଜି ଫୁଲ, ମଲ୍ଲି, ସୁଗନ୍ଧରାଜ, ଚମ୍ପା, ସେବତୀ, ରଜନୀଗନ୍ଧା ଇତ୍ୟାଦି ଫୁଲ ଗଛରେ କଟିଂ ଓ ଗୋଟି କଲମୀ ମାଧ୍ୟମରେ ହଜାର ହଜାର ଚାରା ଉତ୍ପାଦନ କରିବା ସମ୍ଭବ। ଏହା ନର୍ସରୀ ବ୍ୟବସାୟ ପାଇଁ ବହୁତ ଲାଭଦାୟକ। ପଞ୍ଚମତଃ, କେତେକ ଫୁଲ ଗଛର ମଞ୍ଜି ଅଙ୍କୁରିତ ହେବାର କ୍ଷମତା ବହୁତ କମ୍ ଥାଏ। ମଞ୍ଜି ଦ୍ୱାରା ସଠିକ୍ ଜାତିର ଚାରା ମଧ୍ୟ ମିଳିନଥାଏ। ଏପରି ସ୍ଥିତିରେ କଲମୀ ସବୁଠାରୁ ବିଶ୍ୱସନୀୟ ପଦ୍ଧତି, ବିଶେଷ କରି ଉନ୍ନତି ଜାତିର ଗୋଲାପ କାଗଜ ଫୁଲ ଗଛରେ ଏହା ଅତ୍ୟନ୍ତ ଜରୁରୀ। ଷଷ୍ଠ ହେଲା, ଗ୍ରାଫ୍ଟିଂ ମାଧ୍ୟମରେ ଶକ୍ତିଶାଳୀ ମୂଳ ବିଶିଷ୍ଟ ଗଛ ଉପରେ ଉନ୍ନତ ଫୁଲ ଜାତିକୁ ଯୋଡ଼ିବା ସମ୍ଭବ ହୁଏ। ଏହାଦ୍ୱାରା ଗଛର ବୃଦ୍ଧି, ଖରା ସହନଶୀଳତା ଓ ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ପାଏ, ଫଳରେ ଗଛ ଅଧିକ ସୁସ୍ଥ ଓ ଦୀର୍ଘସ୍ଥାୟୀ ହୁଏ।
1: ଆଚ୍ଛା, ଏଇ ଯେଉଁ କଲମୀ ଗଛର ଲାଭ ଆଉ ତାର ଉପକାରିତା ବିଷୟରେ କହିଲେ, ତେବେ ଏଇ କଲମୀ ତାର ପ୍ରଣାଳୀ କ'ଣ?
0: ବହୁତର ପ୍ରଣାଳୀ ଅଛି। ପ୍ରଥମେ ଆମେ ଦେଖିବା ଡାଳ କଲମୀ କ'ଣ। ଡାଳ କଲମୀ ହେଉଛି ଫୁଲ ଗଛର ବଂଶ ବିସ୍ତାର ସବୁଠାରୁ ସରଳ, ସହଜ ଏବଂ କମ୍ ଖର୍ଚ୍ଚରେ ଏଇଟା ହେଇପାରେ। ଏଇଟା ବହୁତ ପ୍ରଚଳିତ ଏବଂ ବହୁତ ଚାଷୀ ମଧ୍ୟ ଆମର ଜାଣିଛନ୍ତି କେମିତି କରାଯାଏ।
1: ଆଚ୍ଛା,
0: ଏହି ପଦ୍ଧତିରେ ବହୁତ କମ୍ ସମୟ ଭିତରେ ଡାଳରୁ ଚେର ବାହାରିଥାଏ ଏବଂ ଏକ ନୂଆ ଗଛ ସୃଷ୍ଟି ହୁଏ। ଫୁଲ ଗଛ ମଧ୍ୟରେ ଗୋଲାପ, ମନ୍ଦାର, କାଗଜି ଫୁଲ, ଟଗର, ସେବତୀ, ମଲ୍ଲି, ସୁଗନ୍ଧରାଜ ଗଛର ବଂଶ ବିସ୍ତାର ପାଇଁ ଆମେ ଡାଳ କଲମୀ ପଦ୍ଧତି ବ୍ୟବହାର କରିପାରିବା। ପ୍ରଥମେ ଏକ ସୁସ୍ଥ, ରୋଗମୁକ୍ତ ଏବଂ ଫୁଲ ଧାରଣ କରିଥିବା ମାତୃଗଛ ଚୟନ କରିବା ଆବଶ୍ୟକ। ମାତୃଗଛ ଯେତେ ଉନ୍ନତ ହେବ, ନୂତନ ଚାରା ମଧ୍ୟ ସେତେ ଉତ୍ତମ ହେବା ଭାବରେ ବଢ଼ିବ।
1: ଆଚ୍ଛା, ଆମେ ସାଧାରଣତଃ ବର୍ଷା ଦିନରେ ଚାରା କିମ୍ବା ମଞ୍ଜି ପୋତିଥାଉ, କିନ୍ତୁ ଏ ଯେଉଁ କଲମୀ ପାଇଁ କିଛି ଉପଯୁକ୍ତ ସମୟ ଅଛି କି?
0: କଲମୀ ପାଇଁ ହେଉଛି ଆପଣଙ୍କର ଗୋଟିଏ ହେଉଛି ଫେବୃଆରୀ ଶେଷ ସପ୍ତାହ, ମାର୍ଚ୍ଚ ଫାର୍ଷ୍ଟ ୱିକ୍, ଏଇଟା ଗୋଟେ ଭଲ ସମୟ। ନହେଲେ ଆପଣଙ୍କର ବର୍ଷା ହେଲା ପରେ ଆମେ ଜୁଲାଇରୁ ଅଗଷ୍ଟ ସେପ୍ଟେମ୍ବର ପର୍ଯ୍ୟନ୍ତ ଆମେ ସେଟା କରିପାରିବା।
1: କଲମୀ କରିବା ପାଇଁ ଉପଯୁକ୍ତ ସମୟ କହିଲେ, ତେବେ ଏଇ ଯେଉଁ ଡାଳ କଲମୀ କହିଲେ, ସେ ଡାଳ କଲମୀର ପ୍ରଣାଳୀ କ'ଣ, ସେ ବିଷୟରେ ଟିକେ ଧାରଣା ଦେବେ କି?
0: ହଁ, ଡାଳ କଲମୀରେ ଆମେ ଦେଖିବା, ପ୍ରଥମେ ହେଉଛି ଯେ ଯେଉଁ ଗଛଟିକୁ ଆମେ ଚୟନ କରିବା, ଯେଉଁ ଗଛରୁ ଆମେ ଡାଳ କଲମୀ କରିବା, ସେ ଗଛଟା ହେଉଛି ସୁସ୍ଥ ସବଳ ହୋଇଥିବା ଦରକାର, ରୋଗମୁକ୍ତ ହୋଇଥିବା ଦରକାର ଏବଂ ସେଥିରେ ଫୁଲ ଧାରଣ କରିଥିବା ଦରକାର। ଅତି କୋମଳ କିମ୍ବା ଅତି ପୁରୁଣା ହୋଇନଥିବ ଏବଂ ଗୋଟେ ପେନ୍ସିଲ୍ ମୋଟାର ଡାଳ ଆମେ ନେଇପାରିବା। ପ୍ରଥମେ 15-20 ସେଣ୍ଟିମିଟର ଡାଳ ଆମେ କାଟିବା ଏବଂ ସେଥିରୁ 3-5 ଗଣ୍ଠି ନିହାତି ରହିଥିବା ଆବଶ୍ୟକ। ଏହି ଗଣ୍ଠି ସ୍ଥାନରୁ ପରବର୍ତ୍ତୀ ସମୟରେ ଚେର ଏବଂ ନୂତନ ଅଙ୍କୁର ସୃଷ୍ଟି ହୋଇଥାଏ। ଡାଳର ତଳ ଭାଗରେ ସମସ୍ତ ପତ୍ର କାଟିଦେବା ଉଚିତ, ଉପର ଭାଗରେ କେବଳ 2-3 ପତ୍ର ରଖାଯାଏ। ଏହାଦ୍ୱାରା ଜଳ ବାଷ୍ପୀଭବନ କମିଯାଏ ଏବଂ କଲମ ଶୁଖିଯିବାର ଆଶଙ୍କା ହ୍ରାସ ପାଏ। ଡାଳର ତଳ ଅଂଶକୁ ଏକ ଗଣ୍ଠିର ଠିକ୍ ତଳେ 85 କୋଣରେ ତୀର୍ଯ୍ୟକ ଭାବେ କଟାଯାଏ। ଏହାଦ୍ୱାରା ଅଧିକ କ୍ଷେତ୍ରଫଳ ସୃଷ୍ଟି ହୁଏ ଏବଂ ଚେର ବାହାରିବାର ସମ୍ଭାବନା ବଢ଼ିଯାଏ। ଉପର ଅଂଶକୁ ସିଧା କାଟିବା ଉଚିତ, ଯାହାଦ୍ୱାରା ବର୍ଷା ପାଣି ସେଠାରେ ଜମି ରହିନଥାଏ। କଲମର ତଳ ଅଂଶକୁ ରୁଟିଂ ହରମୋନରେ ବୁଡ଼ାଇ ଶୀଘ୍ର ଅଧିକାଂଶରେ ଚେର ବାହାରିବାରେ ସାହାଯ୍ୟ କରିଥାଏ। ବ୍ୟବସାୟ ନର୍ସରୀରେ ଏହି ପଦ୍ଧତି ବୁଡ଼ୁଆରେ ଅନୁସରଣ କରାଯାଏ। କଲମୀକୁ ନିଗଡ଼ା ବାଲି, କୋକୋପିଟ୍ ଏବଂ ପଚା ଗୋବର ଖତ ମିଶାଇକିନା ଏକ ପ୍ରକାର ମିଡିୟମ ତିଆରି କରାଯାଏ, ମାଧ୍ୟମ ତିଆରି କରାଯାଏ। ଏହି ମାଧ୍ୟମ ହେଉଛି ହାଲକା, ଜଳ ନିଷ୍କାସନ ଭଲ ଭାବରେ ହୁଏ ଏବଂ ସେଥିରେ ଚେର ବହୁତ ଶୀଘ୍ର ହେଇଥାଏ। ଫୁଲ ଗଛ ଡାଳ କଲମ ପାଇଁ ବର୍ଷା ଋତୁ ବସନ୍ତରୁ ସବୁଠାରୁ ଅଧିକ ଉପଯୋଗ। ଓଡ଼ିଶାରେ ହେଉଛି ଜୁନ୍ରୁ ସେପ୍ଟେମ୍ବର, ଫେବୃଆରୀ ମାର୍ଚ୍ଚ ମାସ ମଧ୍ୟରେ ଡାଳ କଲମ ପାଇଁ ଅଧିକ ସଫଳ ମିଳିଥାଏ। ଏହି ସମୟରେ ବାୟୁମଣ୍ଡଳ ଆର୍ଦ୍ରତା ଅଧିକ ଥାଏ, ତାପମାତ୍ରା ମଧ୍ୟମ ରହିଥାଏ, ଯାହାଫଳରେ ଚେର ଗଠନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରେ। ଅତ୍ୟଧିକ ଖରା, ତୀବ୍ର ଶୀତ ଏବଂ ଘୂର୍ଣ୍ଣିଝଡ଼ ସମୟରେ କଲମ କାର୍ଯ୍ୟ କରିବା ଉଚିତ ନୁହେଁ। ଏପରି ପରିସ୍ଥିତିରେ କଲମୀ ଶୁଖିଯିବା କିମ୍ବା ପଚିଯିବା ସମ୍ଭାବନା ଥାଏ।
1: ନରମ କାଣ୍ଡ କଲମୀ ସେ କ'ଣ ଆଉ ସେ ବିଷୟରେ କ'ଣ ଧାରଣା ଦେବେ?
0: ନରମ କାଣ୍ଡ କଲମୀ ବା ସଫ୍ଟ ଉଡ୍ କଟିଂ ଯେଉଁ କହୁଛନ୍ତି, ଏହା ହେଉଛି ଅତି ଲୋକପ୍ରିୟ ପଦ୍ଧତି ଏବଂ ସଫଳ ପଦ୍ଧତି ମଧ୍ୟ। ଏଥିରେ ଗଛର ନୂତନ ଭାବରେ ବାହାରିଥିବା ସବୁଜ, କୋମଳ ଏବଂ ସକ୍ରିୟ ବୃଦ୍ଧିଶୀଳ ଡାଳ ବ୍ୟବହାର କରାଯାଏ। ଏହି ଡାଳଗୁଡ଼ିକରେ କୋଷ ବିଭାଜନ ଏବଂ ବୃଦ୍ଧି ହାର ଅଧିକ ଥିବାରୁ ଚେର ଶୀଘ୍ର ଗଠନ ହୁଏ। ସାଧାରଣତଃ ବସନ୍ତ ଋତୁ ଓ ବର୍ଷା ଋତୁ ଆରମ୍ଭରେ ଉତ୍ପନ୍ନ ହେଉଥିବା କୋମଳ ଡାଳଗୁଡ଼ିକ ନରମ କାଣ୍ଡ କଲମୀ ପାଇଁ ଉପଯୁକ୍ତ ହୋଇଥାଏ। ଏହି ଡାଳଗୁଡ଼ିକ ସହଜରେ ବଙ୍କା ହୁଏ ଏବଂ କମ୍ ସମୟରେ ଚେର ଉତ୍ପାଦନ କରିପାରେ। ନରମ କାଣ୍ଡ କଲମୀ ସବୁଠାରୁ ବଡ଼ ବିଶେଷତା ହେଉଛି ଏହା ଦ୍ରୁତ ଚେର ଗଠନ କ୍ଷମତା ଏବଂ ଏହାଦ୍ୱାରା ପ୍ରସ୍ତୁତ ଚାରା ଶୀଘ୍ର ବୃଦ୍ଧି ପାଏ ଏବଂ ଅଳ୍ପ ସମୟରେ ରୋପଣ ଯୋଗ୍ୟ ହୋଇଥାଏ। ସେବତୀ, ମଲ୍ଲି ପ୍ରଭୃତି ଗଛର ବଂଶ ବିସ୍ତାର ଏହି ପଦ୍ଧତି ବହୁତ ସଫଳ ହୋଇଥାଏ ଏବଂ ଡାଲିଆ ଗଛରେ ମଧ୍ୟ ଏହି ପଦ୍ଧତିରେ କରାଯାଏ। ନରମ କାଣ୍ଡ କଲମୀ ସଫଳତା ପାଇଁ ଅଧିକ ଆର୍ଦ୍ରତା ବଜାୟ ରଖିବା ଆବଶ୍ୟକ। କୋମଳ ଡାଳରେ ଜଳର ପରିମାଣ ଅଧିକ ଥିବାରୁ ଏହା ଶୀଘ୍ର ଜଳହାନିର ସମ୍ମୁଖୀନ ହୁଏ, ତେଣୁ ମିଷ୍ଟିଂ ବ୍ୟବସ୍ଥା, ନିୟମିତ ପାଣି ସ୍ପ୍ରେ ଏବଂ ଛାୟାଯୁକ୍ତ ପରିବେଶ ବହୁତ ଜରୁରୀ। ସିଧାସଳଖ ଖରାରୁ କଲମୀକୁ ସୁରକ୍ଷା ପାଇଁ ଦରକାର ସାଧାରଣତଃ 50-75%

0: ସେଡ଼୍ନେଟ୍ ତଳେ ରଖିଲେ ଭଲ ଫଳ ମିଳିଥାଏ। ଛୋଟ ପରିସରରେ ସ୍ୱଚ୍ଛ ପଲିଥିନ୍ ଆବରଣ ବ୍ୟବହାର କରି ଏହି ଆର୍ଦ୍ର ପରିବେଶ ସୃଷ୍ଟି କରାଯାଇପାରେ। ଅନୁକୂଳ ପରିସରରେ ସାଧାରଣତଃ 10ରୁ 15 ଦିନ ମଧ୍ୟରେ ଚେର ଗଠନ ଆରମ୍ଭ ହୁଏ ଏବଂ କିଛି ସପ୍ତାହ ମଧ୍ୟରେ ନୂତନ ଅଙ୍କୁର ବାହାରିବା ଦେଖାଯାଏ। ସେଥିପାଇଁ ଦ୍ରୁତ ଓ ସଫଳ ବଂଶବିସ୍ତାର ପାଇଁ ସଫ୍ଟୱୁଡ୍ କଲମ ଏକ ଉତ୍କୃଷ୍ଟ ପଦ୍ଧତି ଭାବେ ପରିଚିତ।
1: ଅର୍ଦ୍ଧଶକ୍ତ କାଣ୍ଡ କଲମୀ ବି ଗୋଟେ ଅଛି, ସେ ବିଷୟରେ କ'ଣ କହିବେ, ଆକୁ କିପରି କରାଯାଏ?
0: ଏଇଟା ହେଉଛି ଆମର ଯେଉଁ ନରମ ଏବଂ ଶକ୍ତ ଯେଉଁ କାଣ୍ଡ ରହିଛି, ଏଟା ହେଉଛି ମଧ୍ୟବର୍ତ୍ତୀ ଅବସ୍ଥା। ଏଗୁଡ଼ିକ ବେଶୀ କୋମଳ ନୁହେଁ ବା ଅଧିକା ଶକ୍ତ ନୁହେଁ, ଏଗୁଡ଼ିକ ଆଂଶିକ ପରିପକ୍ୱ ଓ ଅଧିକ ସବଳ ହୋଇଥାଏ। ଅର୍ଦ୍ଧଶକ୍ତ କାଣ୍ଡ କଲମୀ ଏକ ବିଶେଷ ଗୁଣ ଅର୍ଦ୍ଧଶକ୍ତ କାଣ୍ଡ କଲମୀ ଏକ ବିଶେଷ ଗୁଣ ହେଉଛି ଯେ ଏଥିରେ ଜଳହାନି ସଫ୍ଟୱୁଡ୍ ତୁଳନା କମ୍ ହୁଏ ଏବଂ ଚେର ଉତ୍ପାଦନ କ୍ଷମତା ହାର୍ଡୱୁଡ୍ ତୁଳନା ଅଧିକ ରହେ। ଏହି କାରଣରୁ ଏକ ସନ୍ତୁଳିତ ବିଶ୍ୱସନୀୟ ପଦ୍ଧତି ଭାବେ ଧରାଯାଏ। ମନ୍ଦାର, ସୁଗନ୍ଧରାଜ, ଚାମେଲି, ଟଗର, କାମିନୀ, ଚମ୍ପା ଗଛ ପାଇଁ ଏହି ଯେଉଁ ଅର୍ଦ୍ଧଶକ୍ତ କାଣ୍ଡ କଲମୀ ବହୁତ ଉପଯୁକ୍ତ ହୋଇଥାଏ। ଏବଂ ଓଡ଼ିଶାରେ ଆମ ଯେଉଁ ପରିବେଶ ଅଛି, ଏହି ପରିବେଶରେ ବର୍ଷା ଋତୁ ଏବଂ ବର୍ଷା ପରବର୍ତ୍ତୀ ସମୟରେ ଏହି କଲମୀ ସବୁଠାରୁ ଭଲ ସମୟ। ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ଆର୍ଦ୍ରତା ଅଧିକ ରହିଥିବାରୁ ଚେର ଗଠନ ଭଲ ହୁଏ। ଏହି ପଦ୍ଧତିରେ ପ୍ରସ୍ତୁତ ଚାରାଗୁଡ଼ିକ ସାଧାରଣତଃ ଶକ୍ତିଶାଳୀ ଓ ସୁସ୍ଥ ହୋଇଥାଏ। ମାତୃଗଛର ଉତ୍ତମ ଗୁଣ ମଧ୍ୟ ଅବିକଳରେ ନୂତନ ଭାବରେ ରହିଥାଏ। ଅର୍ଦ୍ଧଶକ୍ତ କାଣ୍ଡ କଲମୀ ତୁଳନାରେ ଏଥିରେ ଆର୍ଦ୍ରତା ପରିଚାଳନା ଅତି ସହଜ ହୋଇଥାଏ, ତଥାପି ଆଂଶିକ ଛାୟା, ଉପଯୁକ୍ତ ଆର୍ଦ୍ରତା ଏବଂ ନିୟମିତ ଯତ୍ନ ଆବଶ୍ୟକ ରହିଥାଏ। 3ରୁ 6 ସପ୍ତାହ ମଧ୍ୟରେ ଚେର ଗଠନ ହୁଏ ଏବଂ ପରବର୍ତ୍ତୀ ସମୟରେ ନୂତନ ଅଙ୍କର ବାହାରିବା ଆରମ୍ଭ କରେ। ଏହାର ଉଚ୍ଚ ସଫଳତା ହାର, ଶକ୍ତିଶାଳୀ ଚାରା ଉତ୍ପାଦନ ଏବଂ ସହଜ ପରିଚାଳନା କାରଣରୁ ଅର୍ଦ୍ଧଶକ୍ତ କାଣ୍ଡ କଲମୀ ନର୍ସରୀ ପରିଚାଳନାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦ୍ଧତି ଭାବରେ ପରିଚିତ।
1: ଧନ୍ୟବାଦ ପ୍ରଶାନ୍ତ ବାବୁ, ଆଜି ଆମେ ଯେଉଁ ଆଲୋଚନା କଲେ ଫୁଲ ଗଛର କଲମୀ ପଦ୍ଧତି, ଏ ବିଷୟରେ ଆପଣ ବହୁତ ପ୍ରାଞ୍ଜଳ ଭାବରେ ସୁନ୍ଦର ଭାବରେ ଆଲୋଚନା କଲେ। ଏହି ଆଲୋଚନା ଶୁଣି ଆମର ଚାଷୀ ଭାଇ ଭଉଣୀମାନେ କିମ୍ବା ଆଗ୍ରହୀ ଫୁଲ ବଗିଚା ତିଆରି କରୁଥିବା ବ୍ୟବସାୟୀମାନେ ବହୁତ ଉପକୃତ ହେବେ। ଏହି ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ନମସ୍କାର।
2: ମହାଶୟଙ୍କ କଥା ଅନୁସାରେ ଆମର ଚାଷୀ ଭାଇ ଭଉଣୀ ମାନେ ଯଦି ଏମିତି ଫୁଲ ଚାଷ କରିବେ, ତାହେଲେ ତ ନା ଭୋଇ ନା ଭୋ।
3: ହଉ ହଉ, ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ
2: ଆଉ ଥରେ ଧନ୍ୟବାଦ।
3: ଚାଷୀ ଭାଇଙ୍କ କଥା କହିଲ,
2: ହଁ,
3: ତାଙ୍କର ଟିକେ ଅନୁଭୂତି ଆମେ ଟିକେ ଜାଣିଲେ ହୁଅନ୍ତାନି?
2: ଜାଣିବା ନା, ଆଉ ଭାଇ ଚାଷ ଯୋଉଠି ବାସ ସେଇଠି।
3: ହଉ, ଜଣେ ଭାଇ ବର୍ତ୍ତମାନ ତାଙ୍କର ଏମିତି ଅନୁଭୂତି କଥା ଟିକେ କହିବେ,
2: ଆମେ ଶୁଣିବା।
4: କ୍ଷୀର ଚନ୍ଦ୍ର ମିଶ୍ର, ଘର ମୋର ଆଠଗଡ଼, ଆଠଗଡ଼ ଏନ୍ଏସ୍ସିରେ ବିଏଲ୍ଏଲ୍ ବି ପାସ୍ କରିଛି।
5: ଆଚ୍ଛା,
4: ମୁଁ ନିଜର ଏମିତି ସଉକ ପାଇଁ ଏସବୁ ଉଦ୍ୟାନ କାମ ଯେଉଁ କରୁଛି ତାକୁ ନିଜକୁ ଖୁସି ଲାଗୁଛି ଏବଂ ତା ମଧ୍ୟ ମୁଁ କିଛି ଲୋକଙ୍କ ସାଙ୍ଗେ ତାକୁ ସେୟାର ବି କରିପାରୁଛି।
5: ଅର୍ଥାତ୍ କିଛି ଲୋକ ଆପଣଙ୍କ ଦ୍ୱାରା ଅନୁପ୍ରାଣିତ ମଧ୍ୟ ହୋଇଛନ୍ତି?
4: ହଁ ହଁ, ଲୋକମାନେ ଅନୁପ୍ରାଣିତ ହେଉଛନ୍ତି, କିଛି ଲୋକ ଆସୁଛନ୍ତି ମୋ ସାଙ୍ଗରେ ଚର୍ଚ୍ଚା କରୁଛନ୍ତି, ଖୁସି ହେଉଛନ୍ତି, ମୋଠୁ କିଛି ଟିପ୍ସ ନେଉଛନ୍ତି ଏବଂ ମୁଁ ମଧ୍ୟ ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କୁ ମଧ୍ୟ ଗଛ ଫଛ ଦେଉଛି, ଲଗାନ୍ତୁ ସେଠି ପିଲାମାନଙ୍କ ଭିତରେ ସେ ଭାବନା ତିଆରି ହେଉ। ଆମେ ପରିବାର ବୋଇଲେ ପୁଅଟିଏ, ଝିଅଟେ ଏବଂ ମୋର ସ୍ତ୍ରୀ ତଥା ମୋର ମା, ଆମେ ଏମିତି ରହୁଛୁ।
5: ଘରେ ଯେଉଁ ବି କିଛି କୃଷି ଆପଣ କରୁଛନ୍ତି ସେଥିରେ ପରିବାରର କ'ଣ କେମିତି ସହଯୋଗ ରହିଛି?
4: ପରିବାରର ସହଯୋଗ ବୋଲେ ନିଶ୍ଚିତ ସହଯୋଗ କରୁଛନ୍ତି। ମୋର କୌଣସି କାମରେ ଯଦି ମୁଁ ଏପଟ ସେପଟ ହେଇଯାଉଛି, ଅନ୍ତତଃ ପାଣି ତ, ଗଛକୁ ପାଣି ତ ନିହାତି ଦରକାର ନା, ସେ ପାଣି ଦିଆ କାମଟା ଯେମିତି ରେଗୁଲାର ହେଇପାରିବ, ମୋର ଅନୁପସ୍ଥିତିରେ ବି ହେଇପାରିବ, ତାକୁ ଅନ୍ତତଃ ପରିବାର ଲୋକ ଦେଖୁଛନ୍ତି।
5: ଆଚ୍ଛା, ପିଲାମାନେ ବି ଏଥିରେ ଅନୁପ୍ରାଣିତ ହେଇଛନ୍ତି?
4: ହଁ, ପିଲାମାନେ ମଧ୍ୟ ଅନୁପ୍ରାଣିତ, ସେମାନେ ମଧ୍ୟ ସେଥିରେ ସହଯୋଗ କରନ୍ତି। ସେମାନେ କିଛି ନହେଲେ ତା ଭିତରେ ବୁଲନ୍ତି, ତାଙ୍କୁ ଖୁସି ଲାଗେ, ଫୁଲ ଫୁଟିଲା ପରେ ତା ସାଙ୍ଗେ ଫଟୋ ଉଠେଇବା, ସାଙ୍ଗସାଥିଙ୍କି ଡାକି ଦେଖେଇବା, ଏସବୁ କାମ କରନ୍ତି।
5: ଅବଶ୍ୟ ଘର ଭିତରେ ଯେତେବେଳେ ଫୁଲଟିଏ ଫୁଟୁଛି ବା ଅନେକ ଫୁଲ ଗଛ ରହୁଛି, ପନିପରିବା କିଛି ହେଇଛି, ଗୋଟେ ପ୍ରାକୃତିକ ପରିବେଶ ଭିତରେ ନିଜକୁ ଯେତିକି ଖୁସି ଲାଗେ ପିଲାମାନଙ୍କୁ ନିଶ୍ଚିତ ଖୁସି ଲାଗୁଥିବ।
4: ଯେକୌଣସି ଆମେ ଗଛଟିଏ ଆରମ୍ଭ କଲେ, ଗୋଟେ ଚାରା ବା ମଞ୍ଜିରୁ ଆମେ ଗୋଟେ ଗଛ ଆରମ୍ଭ କଲେ ଏବଂ ସେ ତାର ସମ୍ପୂର୍ଣ୍ଣ ବଡ଼ ହେଲା, ତାର ଫୁଲ ଦେଲା ବା ଫଳ ଦେଲା ଏବଂ ତାପରେ ସେ ଗଛ ନଷ୍ଟ ହେଲା, ଏମିତି ଗୋଟେ ଜୀବନ ଚକ୍ର ମଧ୍ୟ ଆମେ ଦେଖିପାରୁଛେ ତା ଭିତରେ, ନିଜ ଭିତରେ ଗୋଟେ ଇଏ ଅଦ୍ଭୁତ ପ୍ରକାର ଆନନ୍ଦ ଅନୁଭବ କରିହୁଏ। ସେଥିପାଇଁ ତାକୁ ଯିଏ କରିବ ସେ ନିଶ୍ଚିତ ତାକୁ ଅନୁଭବ କରିପାରିବ।
5: ଏଇ ସଉକ କେବେଠୁ?
4: ହଁ, ସଉକ ହବା ପାଖାପାଖି ହେଇଗଲା 10ରୁ 12 ବର୍ଷ। ସ୍କୁଲରେ ମୋର ଯେଉଁ ପୁଅ ପଢ଼ୁଥିଲା, ପୁଅ ଝିଅ ଦୁଇଜଣ ଯାକ, ସେ ସ୍କୁଲଟା ଗୋଟେ ଟାଙ୍ଗେରା ଭୂଇଁ ଉପରେ ପାହାଡ଼ିଆ ଜାଗା। ମୁଁ ଦୈନିକ ଦେଖେ ଯେତେବେଳେ ପୁଅକୁ ଆଣିବାକୁ ଯାଏ ଯେ କିଛି ପିଲା ନିଶ୍ଚିତ ଖଣ୍ଡିଆ ଖାବରା ହେଇଥିବେ, ଛୋଟ ପିଲା ଖେଳନ୍ତି କିନ୍ତୁ ଟାଙ୍ଗେରା ଜାଗା ଯେହେତୁ ସେ ଖଣ୍ଡିଆ ଖାବରା ହୁଅନ୍ତି। ନିଜ ମନରେ ଚିନ୍ତା ହେଲା ଯେ କେମିତି ଏ ଜାଗାଟାକୁ କ'ଣ ପରିବର୍ତ୍ତନ କରାଯାଇପାରିବ ଯାହାଫଳରେ ପିଲା ବିପଦ ମୁକ୍ତ ଭାବରେ ଖେଳିବେ।
5: ସରକାରୀ ସ୍କୁଲ?
4: ହଁ, ସରକାରୀ ସ୍କୁଲ, ଆମରି ସାହିର ସ୍କୁଲ, ସିଏ ଆମର ଗାଁର।
5: କ'ଣ ନା ତାର?
4: ରାସରସିକ।

0: ୟୁଜି ୟୁପି ସ୍କୁଲ ଆଚ୍ଛା ସରକାରୀ ସ୍କୁଲରେ ହିଁ ପିଲା ଦୁଇ ଜଣ ଯାକ ପାଠ ପଢ଼ିଛନ୍ତି ଏବଂ ବର୍ତ୍ତମାନ ସେମାନେ ଉଚ୍ଚ ଶିକ୍ଷା ବି ଯାଇଛନ୍ତି। ଆଚ୍ଛା ବହୁତ ବଢ଼ିଆ। ପୁଣି ତାପରେ କ'ଣ ହେଲା?
1: ତାକୁ ଚିନ୍ତା କରି ସେ ପାହାଡ଼ିଆ ଜାଗାକୁ ତାର ଯେଉଁ ପିଲାଙ୍କ ଖେଳ ପଡ଼ିଆ ଯେଉଁଟା ସେ ଖେଳ ପଡ଼ିଆକୁ କିଛି ପରିମାଣ ତାକୁ ଆଗ ଖୋଳା ହେଲା, ତାକୁ ସମତଳ କରାଗଲା, କିଛି ମାଟି ପଡ଼ିଲା। ତାପରେ ବିଭିନ୍ନ ବଦାନ୍ୟ ଲୋକଙ୍କ ସାଙ୍ଗରେ କଥାବାର୍ତ୍ତା କରି ଜଣେ ବଦାନ୍ୟ ବ୍ୟକ୍ତି ମଧ୍ୟ ରାଜି ହେଲେ। ସେ ଆମର ଯେଉଁ ଷ୍ଟାଡିୟମରେ ଯେଉଁ ଲନ୍ ଗ୍ରାସ୍ ପଡ଼େ ସେ ଆମକୁ ପ୍ରାୟ 8 ଗୁଣ୍ଠ ଏରିଆ ପାଇଁ 1000 ସ୍କୋୟାର ଫୁଟର ଲନ୍ ଗ୍ରାସ୍ ଦେଇଥିଲେ।
0: ଆଚ୍ଛା।
1: ଏବଂ ତାକୁ ମୁଁ ମୋର ବ୍ୟକ୍ତିଗତ ପ୍ରୟାସରେ ପ୍ରାୟ ମୋତେ 1.5 ବର୍ଷ ଲାଗିଲା ସମ୍ପୂର୍ଣ୍ଣ 8 ଗୁଣ୍ଠ ଜାଗାକୁ ମୁଁ ସେ ଲନ୍ ଗ୍ରାସ୍ରେ ସମ୍ପୂର୍ଣ୍ଣ ପରିପୂର୍ଣ୍ଣ କରିଦେଲି।
0: ମାନେ ଯେଉଁଠି କେବେ ଟାଙ୍ଗରା ଭୂମି ଥିଲା
1: ହଁ
0: ସେଠି ଗୋଟେ ସମ୍ପୂର୍ଣ୍ଣ ସବୁଜିମା ସୃଷ୍ଟି ହେଲା,
1: ସବୁଜିମା
0: ଏବଂ ସେଇ ପ୍ରକାର ଘାସ ଯାହା ସାଧାରଣତଃ ଆମେ ବାରବାଟୀ ଷ୍ଟାଡିୟମରେ ବି ଦେଖୁ।
1: ବାସ୍ ବାସ୍
0: ବହୁତ ବଢ଼ିଆ ଉଦ୍ୟମଟି ଆପଣ ଆରମ୍ଭ କରିଥିଲେ। ତାପରେ ଏଇ ଯେଉଁ ଉଦ୍ୟାନ କୃଷି, ଇଏ କେମିତି କ'ଣ, ଏହାର ମୂଳଦୁଆ କେଉଁଠି ପଡ଼ିଲା?
1: ସେଇ ସ୍କୁଲରେ।
0: ଆଚ୍ଛା।
1: ସେ ସ୍କୁଲରେ ଯେଉଁ ମଧ୍ୟାହ୍ନ ଭୋଜନ ହୁଏ, ତେଣୁ ଏ ଯେଉଁ ପ୍ରଥମ ପର୍ଯ୍ୟାୟରେ ଏ ଯେଉଁ ସକ୍ସେସଫୁଲ ମୁଁ ହେଲି, ତାପରେ ମୋତେ ଲାଗିଲା ଯେ ନା ଆଉ ଅଧିକାରୁ ଅଧିକା ସେଇଠି କିଛି ମୋର ଏକ୍ସପେରିମେଣ୍ଟ କରିବାକୁ ଇଚ୍ଛା ହେଲା। ଏବଂ ମଧ୍ୟାହ୍ନ ଭୋଜନ ପାଇଁ କିଛି ମଧ୍ୟ ପରିବା ଲାଗିଲା ସେଠି।
0: ଆଚ୍ଛା।
1: ଏବଂ ପରିବା ଚାଷ ମଧ୍ୟ ସକ୍ସେସଫୁଲି ଯେତେବେଳେ ହେଲା
0: ସେଇ ସ୍କୁଲ ପରିସରରେ। ଆଚ୍ଛା।
1: ଏବଂ କିଛି ଫୁଲ ଗଛ ଲଗାହେଲା, କିଛି ଶୋ ଗଛ ଲଗାଗଲା ଏବଂ କାଳକ୍ରମେ ସେ ସ୍କୁଲର ଲୁକ୍ସ ବଦଳିଗଲା।
0: ଆଚ୍ଛା।
1: ଏବଂ ବିଭିନ୍ନ ଲୋକ ବାହାରୁ ମଧ୍ୟ ଆସିଛନ୍ତି ସେ ସ୍କୁଲକୁ, ଓସେପା ଡାଇରେକ୍ଟରଙ୍କ ସହିତ ମଧ୍ୟ ବହୁତ ଲୋକ ଆସିଛନ୍ତି, ବିଭିନ୍ନ ସରକାରୀ ଲୋକ, ଏବଂ ସମସ୍ତେ ଉଚ୍ଚ ପ୍ରଶଂସା କରି ଯାଇଛନ୍ତି ସ୍କୁଲର ପରିବେଶକୁ ଦେଖିକରି। ତେଣୁ ସେଇଦିନଠୁ ଇଏ ଗୋଟେ ନିଶା ହେଇଗଲା ମୋର।
0: ଏବଂ ପରବର୍ତ୍ତୀ କାଳରେ ତାକୁ ଆପଣ ନିଜ ଘରେ ଆସିକି କାର୍ଯ୍ୟ କରିବା ଆରମ୍ଭ କଲେ?
1: ହଁ, ପିଲାମାନଙ୍କର ତ ସ୍କୁଲ କାମ ସରିଗଲାଣି, ତେବେ ଯାହା ହଉ ଘରର ଯେଉଁ ଜାଗା ଥିଲା ତାକୁ ମଧ୍ୟ କେମିତି ୟୁଟିଲାଇଜ୍ କରାଯିବ ତା ବାବଦରେ ଚିନ୍ତା କରି ମୋର ତ କିଛି ସମୟ ସେ ବାଟରେ ଦେବା ଦରକାର, ମୋତେ ସେ ଖୁସି ଲାଗେ, ତେଣୁ କରେ।
0: ଯେଉଁ ଶ୍ରୋତା ବନ୍ଧୁମାନେ ଆପଣଙ୍କୁ ଶୁଣୁଛନ୍ତି ସେମାନଙ୍କ ଭିତରେ ଗୋଟେ ଆଗ୍ରହ ସୃଷ୍ଟି କରିବା ପାଇଁ ଶେଷରେ ଦୁଇପଦ କୁହନ୍ତୁ ଆପଣ।
1: ଶ୍ରୋତା ବନ୍ଧୁ, ଆମମାନଙ୍କର କର୍ତ୍ତବ୍ୟ ହେଉଛି ଆମେ ପୃଥିବୀକୁ ସଦାବେଳ ପାଇଁ ସୁସ୍ଥ ରଖିବା, ସ୍ୱଚ୍ଛ ରଖିବା, ଏବଂ ସ୍ୱଚ୍ଛ ରଖିବାକୁ ହେଲେ ଆମକୁ ଏ ବୃକ୍ଷରାଜି ହିଁ ବଢ଼େଇବାକୁ ପଡ଼ିବ। ଏହା ଆମ ଭବିଷ୍ୟତ ବଂଶଧରଙ୍କ ପାଇଁ ମଧ୍ୟ ଆବଶ୍ୟକ। ତେଣୁ ମୋର ବିଶେଷ ଅନୁରୋଧ, ଆପଣ ଯେତେ ବି ସମ୍ଭବ, ଯାହାଦ୍ୱାରା ଯାହା ବି ସମ୍ଭବ, ଆପଣ କୌଣସି ନା କେଉଁ ଗଛକୁ ଭଲ ପାଆନ୍ତୁ ଏବଂ ତାକୁ କେଉଁଠି ନା କେଉଁଠି ଆପଣ ଲଗାନ୍ତୁ ଏବଂ ସେ ଗଛର ବଢ଼ିବାରେ ସହାୟକ ହୁଅନ୍ତୁ।
0: ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ ଆଜ୍ଞା। ନମସ୍କାର।
1: ନମସ୍କାର
2: ଭାଇ ଜଣକ, କେଡ଼େ ସୁନ୍ଦର ଭାବରେ ବୁଝେଇକି କହିଲେ।
3: ହଁ,
2: ତାଙ୍କୁ ଆମ ଅନୁଷ୍ଠାନ ତରଫରୁ
3: ଆଉ ଥରେ ଧନ୍ୟବାଦ।
2: ଯେ ବଜାର ଦର ଉପରେ କିଛି ଜ୍ଞାନ ଅଛି ନା ନାହିଁ?
3: ନାଇଁ ବା ଭାଇ।
2: ନାଇଁ
3: କେତେ କଣ ରେଟ ହଉଛି ମଲା, ମୁଁ ତ ଘର କୋଣରେ ବସିଲି।
2: କେଡେ କେଡେ ଫୁଲ ଗଛ ଆଣିକି ଛାତ ଉପରେ ଥୋଉଛ, ବଜାର ଭାଉ ତମେ
3: କାଇଁ ସେ ଦୃଷ୍ଟି ଦଉଛନ୍ତି?
2: ହଉ ହଉ ହଉ, ବଜାର ଦର ଉପରେ ଟିକେ ସୂଚନା ଜାଣିବା ଆଉ କଣ।
4: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ପିଆଜ କିଲୋ ପ୍ରତି 23 ଟଙ୍କା, ଆଳୁ କିଲୋ ପ୍ରତି 18 ଟଙ୍କା, ଟମାଟୋ କିଲୋ ପ୍ରତି ସର୍ବୋଚ୍ଚ 37 ଟଙ୍କା, ଫୁଲକୋବି କିଲୋ ପ୍ରତି 42 ଟଙ୍କା, ବାଇଗଣ କିଲୋ ପ୍ରତି 43 ଟଙ୍କା, ଭେଣ୍ଡି କିଲୋ ପ୍ରତି 32 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 23 ଟଙ୍କା, କ୍ୟାପ୍ସିକମ୍ କିଲୋ ପ୍ରତି 52 ଟଙ୍କା, ବିନ୍ସ କିଲୋ ପ୍ରତି 78 ଟଙ୍କା, କଲରା କିଲୋ ପ୍ରତି 60 ଟଙ୍କା, ଅଦା କିଲୋ ପ୍ରତି 240 ଟଙ୍କା ଏବଂ ରସୁଣ କିଲୋ ପ୍ରତି 182 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
2: ଆଉ କ'ଣ କିଛି କାମ ରହିଲା
3: ଭାଇ? ପାଣିପାଗ ଜାଣିବା?
2: ହରିବୋଲୋ ହରିବୋଲୋ, ପାଗ ବିଗିଡି ଯାଉଛି, ବର୍ଷା ହଉଛି, ବନ୍ୟା ଆସୁଛି,
3: ଏଇ ବର୍ଷା ଗାଳି ଦଉଛି।
2: ପାଣିପାଗ ସମ୍ପର୍କିତ ସୂଚନା ଅଛି?
5: ଭାରତୀୟ ପାଣିପାଗ ସଂସ୍ଥାନ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର 7ଟି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ସବୁ ହେଲା ସୁନ୍ଦରଗଡ଼, ସମ୍ବଲପୁର, କେଉଁଝର, ମୟୂରଭଞ୍ଜ, କନ୍ଧମାଳ, ଗଜପତି ଓ ଗଞ୍ଜାମ।
2: ମୁଁ କଣ କହୁଥିଲି, ମୋ ଗଛ ସବୁ ତକ ତମର ରଖିବ?
3: ମଲା ଯା, ସେଇ ଗଛ ଠେଇ ନଭ, ଟଙ୍କା 300 ଦେବେ ଗୋଟିଏ ଗଛ ନେବେ।
2: ହରି ବୋଲ, ଏ ଗାଁରେ ଭଦ୍ର ଲୋକ ନାହାନ୍ତି,
3: ଝାଳ ବୁହା ଧନ।
2: ହଁ ହଁ ହଁ, ଗଲା ଭୋରି ତ ପଇସା ନେଇକି ଗଲେ ତମର ତ ଚୁଲି ଜଳିବ। ଆଉ
3: ମଲା ଯା, ମୁଁ ବା କିଣିକି ଆଣିଛି।
2: ସେତିକିରେ କଥାକୁ ରଖ, ବେଳ ଗଡି ଯାଉ।

ଆକାଶବାଣୀ ବାରିପଦା ଷ୍ଟୁଡିଓ ଗୋଟେ ସମୟ ବର୍ତ୍ତମାନ ରାତି 8ଟା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ପ୍ୟାର ଯୁକ୍ତ ନାହିଁ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ସବୀର କୁମାର।

ଖୁସି ଖବର ଖୁସି ଖବର ଖୁସି ଖବର ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ୍ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ।

0: ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ, ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।
1: ହଁ ଭାଇ, କାରେ ଚାଲ,
2: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନ ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା?
2: ଜାଣିନ କି ହ, ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।
4: ପରବର୍ତ୍ତୀ କଥାଚିତ୍ର ପ୍ୟାର ହମାରା ଅମର ରହେଗା କଣ୍ଠଦାନ କରିଛନ୍ତି ମହମ୍ମଦ ରଫି ଏବଂ ଅନୁରାଧା ପଡ଼ୱାଲ।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଅଛନ୍ତି ବିନୋଦିନୀ ପାତ୍ର।

ନମସ୍କାର ଶ୍ରୋତା ବନ୍ଧୁ, ଆରମ୍ଭ କରୁଛୁ ଆଜିର ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ପ୍ରାକୃତିକ ପରିବେଶରେ ପାହାଡ଼, ପର୍ବତ, ନଦ ନଦୀ, ଝରଣାରେ ପରିପୂର୍ଣ୍ଣ ଆମର ଏହି ପରିବେଶ। ଏସବୁ ମଧ୍ୟରେ ପାହାଡ଼ ପ୍ରକୃତିର ଏକ ଅନବଦ୍ୟ ସୃଷ୍ଟି। ପୃଥିବୀର ଭୂଗର୍ଭରେ ଥିବା ଦୁର୍ମୂଲ୍ୟ ଖଣିଜ ସମ୍ପଦ ଭଳି ପାହାଡ଼ଗୁଡ଼ିକର ପ୍ରାକୃତିକ ସମ୍ପଦ ମାନବ ସମାଜ ଏବଂ ସଭ୍ୟତା ପାଇଁ ଅମୂଲ୍ୟ ବରଦାନ। ସବୁଜ ବନାନୀ ପରିବେଷ୍ଟିତ ପାହାଡ଼ଗୁଡ଼ିକରେ ବହୁ ମୂଲ୍ୟବାନ ଗଛଲତା ପରିପୂର୍ଣ୍ଣ ହୋଇ ରହିଥାଏ। ଏହିସବୁ ସବୁଜ ବନାନୀରେ ପୁରୀ ଉଠିଥିବା ପାହାଡ଼ଗୁଡ଼ିକର ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଥାଏ। ଚିରକାଳ ମୌନ ମୁଦ୍ରାରେ ଦଣ୍ଡାୟମାନ ପାହାଡ଼ଗୁଡ଼ିକ କେବଳ କିଛି ପଥର ଗୋଡ଼ି ମାଟିର ସମାହାର ନୁହେଁ। ଏହିସବୁ ନିର୍ଜୀବ ପାହାଡ଼ଗୁଡ଼ିକ ମଧ୍ୟରେ ରହିଅଛି ମାନବୀୟ ଜୀବନସତ୍ତା। ଶହ ଶହ ବର୍ଷର ଦୂରନ୍ତ ସମୟକୁ ଧରି ଛିଡ଼ା ହୋଇଥିବା ଏହି ଗିରିରାଜ ଦେହରେ ଲିପିପଥ ହୋଇ ରହିଛି ବିଭିନ୍ନ ଅଞ୍ଚଳର ଗୌରବମୟ କୀର୍ତ୍ତି, ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାର ଗାଥା। ତେବେ ଶ୍ରୋତାବନ୍ଧୁ, ଆମ ପ୍ରକୃତିରେ ଥିବା ଏହି ପ୍ରାକୃତିକ ସମ୍ପଦଗୁଡ଼ିକ ବିଷୟରେ ଆଜି ଆମେ ଆଲୋଚନା କରିବା। ଶ୍ରୋତାବନ୍ଧୁ, ଦେଶର ପ୍ରଗତି ପାଇଁ ସମ୍ପଦର ଉପଯୁକ୍ତ ବିନିଯୋଗ ଯେତିକି ଗୁରୁତ୍ୱପୂର୍ଣ୍ଣ, ମାନବ ସମାଜରେ ସମ୍ପଦ ସଚେତନତା ସୃଷ୍ଟି କରିବା ସେତିକି ଅପରିହାର୍ଯ୍ୟ। ତେବେ ଶ୍ରୋତାବନ୍ଧୁ, ପ୍ରାକୃତିକ ସମ୍ପଦ ହେଉଛି ପ୍ରକୃତିର ଉପାଦାନ, ଯାହା ଜୀବଜଗତ ପାଇଁ ଏକାନ୍ତ ଆବଶ୍ୟକ। ଶବ୍ଦ ପ୍ରକରଣ ଅନୁସାରେ ସମ୍ପଦର ଅର୍ଥ ହେଉଛି ଗଚ୍ଛିତ ହୋଇ ରହିଥିବା ସରବରାହ ବା ଭରଣ ପୋଷଣର ଉତ୍ସ ବା ଉତ୍ପତ୍ତି ସ୍ଥଳ, ଯାହାକି ମଣିଷର ସୁଖ ସମୃଦ୍ଧି ଏବଂ ଜୀବନ ଧାରଣର ଆବଶ୍ୟକତା ପୂରଣ କରିଥାଏ। ପ୍ରାକୃତିକ ସମ୍ପଦ କହିଲେ ବାୟୁମଣ୍ଡଳ, ବାରିମଣ୍ଡଳ, ଅଶ୍ମମଣ୍ଡଳ ଏବଂ ଜୈବ ମଣ୍ଡଳର ବିଭିନ୍ନ ଭାଗରେ ଥିବା ଉଭୟ ସଜୀବ ଓ ନିର୍ଜୀବ ଉପାଦାନ ଗୁଡ଼ିକର ସମାହାରକୁ ବୁଝାଏ। ତେଣୁ ଶ୍ରୋତାବନ୍ଧୁ, ପ୍ରକୃତି ଦ୍ୱାରା ଗଚ୍ଛିତ ହୋଇ ରହିଥିବା ସମ୍ପଦକୁ ଆମେ ପ୍ରାକୃତିକ ସମ୍ପଦ କହିଥାଉ। ଏହି ପୃଥିବୀ ପୃଷ୍ଠରେ ପ୍ରାକୃତିକ ସମ୍ପଦ ସହଜଲଭ୍ୟ ହୋଇଥିବାରୁ ଏହାକୁ ପାର୍ଥିବ ସମ୍ପଦ ବା ଏୟାର୍ଥ ରିସୋର୍ସ ମଧ୍ୟ କୁହାଯାଏ। ଯେପରି ଆଣ୍ଡାମାନ ଦ୍ୱୀପପୁଞ୍ଜରେ ଅବସ୍ଥିତ ଅଙ୍ଗ ଜନଜାତିମାନେ ସୁନା ରୂପା ଏବଂ ୟୁରାନିୟମ ବ୍ୟବହାର କରନ୍ତି ନାହିଁ, କିନ୍ତୁ ସୁନା ରୂପା ବ୍ୟବହାର କରୁଥିବା ଲୋକମାନଙ୍କ ପାଇଁ ଏହା ଏକ ଅମୂଲ୍ୟ ସମ୍ପଦ। ସେହିପରି ଶ୍ରୋତାବନ୍ଧୁ, ନ୍ୟୁକ୍ଲିୟର ଶକ୍ତି ଉତ୍ପନ୍ନ ପାଇଁ ୟୁରାନିୟମକୁ ମୁଖ୍ୟ ସମ୍ପଦ ରୂପେ ବ୍ୟବହାର କରାଯାଇଥାଏ। ବିଭିନ୍ନ ଶ୍ରେଣୀର ସମ୍ପଦ ଆମ ପ୍ରାକୃତିକ ପରିବେଶର ଅନ୍ତର୍ଗତ। ଏହି ପ୍ରାକୃତିକ ସମ୍ପଦ ପୃଥିବୀର ସବୁ ସ୍ଥାନରେ ପ୍ରାୟ ସମାନ ପରିମାଣରେ ବାଣ୍ଟି ହୋଇ ରହିନଥାଏ। ସବୁ ଅଞ୍ଚଳରେ ମଧ୍ୟ ଏହାର ସମାନ ବିନିଯୋଗ କରାଯାଇ ନଥାଏ। ମାତ୍ର ପୃଥିବୀର ବିଭିନ୍ନ ଅଞ୍ଚଳର ଅଧିବାସୀମାନଙ୍କ ମଧ୍ୟରେ ବ୍ୟବସାୟ, ବାଣିଜ୍ୟ ଓ ପାରସ୍ପରିକ ସମ୍ପର୍କ ଏହି ସମ୍ପଦ ଉପରେ ନିର୍ଭର କରି ବିକାଶ ଲାଭ କରିଛି। ତେଣୁ ବିଭିନ୍ନ ଦୃଷ୍ଟିକୋଣରୁ ପ୍ରାକୃତିକ ସମ୍ପଦଗୁଡ଼ିକର ଭିନ୍ନ ଭିନ୍ନ ଶ୍ରେଣୀ ବିଭାଗ କରାଯାଇଥାଏ। ପ୍ରାକୃତିକ ସମ୍ପଦର ରାସାୟନିକ ସଂଗଠନ, ସହଜଲଭ୍ୟତା ଏବଂ ବିତରଣ ଅନୁଯାୟୀ ଏହାକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମରେ ରାସାୟନିକ ସଂଗଠନ ଅନୁଯାୟୀ ପ୍ରାକୃତିକ ସମ୍ପଦର ବିଭକ୍ତ କରାଯାଇଛି। ଶ୍ରୋତାବନ୍ଧୁ, ପ୍ରାକୃତିକ ସମ୍ପଦର ରାସାୟନିକ ସଂଗଠନ ଅନୁଯାୟୀ ଏହାକୁ ତିନି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମରେ ଅଜୈବ ସମ୍ପଦ, ଦ୍ୱିତୀୟରେ ଜୈବ ସମ୍ପଦ ଏବଂ ତୃତୀୟରେ ମିଶ୍ରିତ ସମ୍ପଦ। ଅଜୈବ ସମ୍ପଦର ମୂଳପିଣ୍ଡ ନିର୍ଜୀବ ଅଟେ, କାରଣ ଏଥିରେ ଜୈବ ଉପାଦାନ ନଥାଏ, ଉଦାହରଣ ସ୍ୱରୂପ ବାୟୁ, ଜଳ ଏହିସବୁ।

ଜୈବ ସମ୍ପଦ କହିଲେ ପ୍ରାଣୀ ଓ ଉଦ୍ଭିଦ ସମ୍ପୃକ୍ତ ସମ୍ପଦକୁ ବୁଝାଏ, ଯେପରି ବନ୍ୟଜନ୍ତୁ, ପଶୁପକ୍ଷୀ, ଅରଣ୍ୟ ଏହି ଜୈବ ସମ୍ପଦର ଅନ୍ତର୍ଭୁକ୍ତ। ମିଶ୍ରିତ ସମ୍ପଦ କହିଲେ ଏହା ଉଭୟ ଜୈବ ଓ ଅଜୈବ ସମ୍ପଦକୁ ନେଇ ଗଠିତ। ଏହାର ଉଦାହରଣ ମୃତ୍ତିକା। ଶ୍ରୋତା ବନ୍ଧୁ, ଦ୍ୱିତୀୟରେ ସହଜ ଲଭ୍ୟତା ଅନୁଯାୟୀ ଏବଂ ବ୍ୟାପକତା ଓ ବହୁଳତା, ପରିମାଣ ଓ କ୍ଷୟଶୀଳତା ଦୃଷ୍ଟିରୁ ପ୍ରାକୃତିକ ସମ୍ପଦକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଯଥା ଅସରନ୍ତି ବା ଅକ୍ଷୟ ସମ୍ପଦ ଏବଂ ସୀମିତ ବା କ୍ଷୟଶୀଳ ସମ୍ପଦ। ଅସରନ୍ତି ସମ୍ପଦ କହିଲେ ଯେଉଁ ସମ୍ପଦଗୁଡ଼ିକ ବର୍ଷ ବର୍ଷ ଧରି ବ୍ୟବହାର କରିବା ସତ୍ତ୍ୱେ ମଧ୍ୟ ନଷ୍ଟ ହୋଇନଥାଏ ସେଗୁଡ଼ିକୁ ଅସରନ୍ତି ସମ୍ପଦ କୁହାଯାଏ। ଏହାକୁ ନବୀକରଣ ଯୋଗ୍ୟ ସମ୍ପଦ ମଧ୍ୟ କୁହାଯାଏ, ଯେପରି ବାୟୁ, ଜଳ, ପବନ। ଦ୍ୱିତୀୟରେ ସରନ୍ତି ବା କ୍ଷୟଶୀଳ ସମ୍ପଦ, ଏହି ସମ୍ପଦଗୁଡ଼ିକ ସୀମିତ ପରିମାଣରେ ଥାଏ। ଏଗୁଡ଼ିକର ବ୍ୟବହାର ଦ୍ୱାରା ପରିମାଣର ହ୍ରାସ ଘଟି ଘଟି ପରିଶେଷରେ ନିଃଶେଷ ହୋଇଯିବାର ସମ୍ଭାବନା ରହିଛି। ଏହାକୁ ଅଣନବୀକରଣ ଯୋଗ୍ୟ ସମ୍ପଦ ବା ନନ୍ ରିନ୍ୟୁଏବଲ୍ ରିସୋର୍ସେସ୍ ମଧ୍ୟ କୁହାଯାଏ। ଏହାର ଉଦାହରଣ ହେଉଛି କୋଇଲା, ପେଟ୍ରୋଲିୟମ୍, ଖଣିଜ ଦ୍ରବ୍ୟ ଏହିସବୁ। ତୃତୀୟରେ ବିତରଣ ବା ବଣ୍ଟନ ଅନୁଯାୟୀ ପ୍ରାକୃତିକ ସମ୍ପଦକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଯଥା ଜାତୀୟ, ବହୁଜାତୀୟ ଏବଂ ଅନ୍ତର୍ଜାତୀୟ ସମ୍ପଦ। ଜାତୀୟ ସମ୍ପଦ ବା ନ୍ୟାସନାଲ ରିସୋର୍ସେସ୍, ଯେଉଁ ସମ୍ପଦ ରାଷ୍ଟ୍ରର ସୀମା ଭିତରେ ଥାଏ ତାହାକୁ ଜାତୀୟ ସମ୍ପଦ କୁହାଯାଏ, ଯଥା ଭୂ ସମ୍ପଦ, ଖଣିଜ ସମ୍ପଦ ଏହିସବୁ ଜାତୀୟ ସମ୍ପଦ ମଧ୍ୟରେ ଗଣା। ବହୁଜାତୀୟ ସମ୍ପଦ ବା ମଲ୍ଟିନ୍ୟାସନାଲ ରିସୋର୍ସେସ୍, ଯେଉଁ ସମ୍ପଦ ଏକାଧିକ ରାଷ୍ଟ୍ର ଦ୍ୱାରା ବ୍ୟବହୃତ ହୋଇଥାଏ ତାହାକୁ ବହୁଜାତୀୟ ସମ୍ପଦ କୁହାଯାଏ, ଯେପରି କେତେକ ନଦୀ, ସ୍ଥାନାନ୍ତରଣଗ୍ରାମୀ ପକ୍ଷୀ ଏହିସବୁ। ଏବଂ ତୃତୀୟରେ ଅନ୍ତର୍ଜାତୀୟ ସମ୍ପଦ ବା ଇଣ୍ଟରନ୍ୟାସନାଲ ରିସୋର୍ସେସ୍, ପୃଥିବୀରେ ବାସ କରୁଥିବା ସମସ୍ତ ଅଧିବାସୀମାନଙ୍କ ଦ୍ୱାରା ଯେଉଁ ସମ୍ପଦ ବ୍ୟବହୃତ ହେଉଥାଏ ତାହାକୁ ଅନ୍ତର୍ଜାତୀୟ ସମ୍ପଦ କୁହାଯାଏ। ତେବେ ଶ୍ରୋତା ବନ୍ଧୁ, ବର୍ତ୍ତମାନ ଆସନ୍ତୁ ଆଲୋଚନା କରିବା ନବୀକରଣ ଯୋଗ୍ୟ ସମ୍ପଦ ବା ରିନ୍ୟୁଏବଲ ରିସୋର୍ସେସ୍, ଯେଉଁ ପ୍ରାକୃତିକ ସମ୍ପଦକୁ ବାରମ୍ବାର ବ୍ୟବହାର କରିବା ପରେ ମଧ୍ୟ ତାହା ସମ୍ପୂର୍ଣ୍ଣ ରୂପେ କ୍ଷୟ ହୋଇନଥାଏ ତାହାକୁ ନବୀକରଣ ଯୋଗ୍ୟ ସମ୍ପଦ କୁହାଯାଏ। ଏହି ସମ୍ପଦ କୌଣସି ପ୍ରକାରେ ନଷ୍ଟ ହେବା ପରେ ମଧ୍ୟ ପୂର୍ବାବସ୍ଥା ପ୍ରାପ୍ତ ହୋଇପାରେ ଏବଂ ଶେଷ ହୋଇଗଲେ ଉପଯୁକ୍ତ ଯୋଜନା ବଳରେ ପୁନର୍ବାର ପୂରଣ କରାଯାଇପାରେ, ତେଣୁ ଏହାକୁ ପୂରଣୀୟ ବା ଅସରନ୍ତି ସମ୍ପଦ ମଧ୍ୟ କୁହାଯାଏ। ବାୟୁ, ସୂର୍ଯ୍ୟାଲୋକ, ଅରଣ୍ୟ, ଜୀବଜନ୍ତୁ ଏହିସବୁ ଶ୍ରେଣୀର ଅନ୍ତର୍ଭୁକ୍ତ। ଯେପରି ଶ୍ରୋତା ବନ୍ଧୁ, ଅରଣ୍ୟ ପରିମାଣ ହ୍ରାସ ପାଇଲେ ବୃକ୍ଷରୋପଣ ବା ବନୀକରଣ ଦ୍ୱାରା ଏହାକୁ ପୂରଣ କରାଯାଇପାରେ, ସେହିପରି ବନ୍ୟଜନ୍ତୁ ସଂରକ୍ଷଣ ଦ୍ୱାରା ହ୍ରାସ ପାଉଥିବା ବା ଲୋପ ପାଉଥିବା ପଶୁପକ୍ଷୀମାନଙ୍କର ସୁରକ୍ଷା ମଧ୍ୟ ସମ୍ଭବପର ହୋଇଥାଏ। ପ୍ରଜନନ କ୍ଷମତା ଦ୍ୱାରା ଏମାନେ ନିଜକୁ ସୃଷ୍ଟି କରିଥାନ୍ତି, ତେଣୁ ଏଗୁଡ଼ିକର କ୍ଷୟ ପ୍ରାକୃତିକ ଉପାୟରେ ପୂରଣ ହେଉଥିବାରୁ ଏହାକୁ ଅକ୍ଷୟ ସମ୍ପଦ ମଧ୍ୟ କୁହାଯାଏ। ସେହିପରି ଅଣନବୀକରଣ ଯୋଗ୍ୟ ସମ୍ପଦ ବା ନନ୍ ରିନ୍ୟୁଏବଲ୍ ରିସୋର୍ସେସ୍ କହିଲେ ଯେଉଁ ପ୍ରାକୃତିକ ସମ୍ପଦ ଥରେ ବ୍ୟବହୃତ ହେବା ପରେ ଶେଷ ହୋଇଯାଏ ତାହାକୁ ସରନ୍ତି ବା କ୍ଷୟଶୀଳ ସମ୍ପଦ କୁହାଯାଏ। ଏହି ସମ୍ପଦର ପରିମାଣ ସୀମିତ ହୋଇଥିବାରୁ ଏହାକୁ ସୀମିତ ସମ୍ପଦ ମଧ୍ୟ କୁହାଯାଏ। ସବୁ ପ୍ରକାର ପ୍ରାକୃତିକ ସମ୍ପଦ ଅସରନ୍ତି ଭଣ୍ଡାର ନୁହେଁ, ଏହି ସମ୍ପଦକୁ ପୁନର୍ବାର ବ୍ୟବହାର ଉପଯୋଗୀ ବା ପୂରଣ କରାଯାଇପାରେ ନାହିଁ, ତେଣୁ ଏହାକୁ ଅଣନବୀକରଣ ଯୋଗ୍ୟ ସମ୍ପଦ ମଧ୍ୟ କୁହାଯାଏ। ମୁଖ୍ୟତଃ କୋଇଲା, ଖଣିଜ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଥରେ ବ୍ୟବହୃତ ହେବା ପରେ ତାହାକୁ ପୁନର୍ବାର ବ୍ୟବହାର ଉପଯୋଗୀ କରାଯାଇପାରେ ନାହିଁ, ଏଗୁଡ଼ିକ ଅତ୍ୟନ୍ତ ସୀମିତ, କ୍ଷୟଶୀଳ ଓ ଅପୂରଣୀୟ ସମ୍ପଦ। ଆଜିକାଲି କୋଇଲା, ଖଣିଜ ତୈଳ ଓ ପ୍ରାକୃତିକ ଗ୍ୟାସ୍ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ଏଗୁଡ଼ିକର ଭଣ୍ଡାର ମଧ୍ୟ କ୍ରମଶଃ ଶେଷ ହେବାରେ ଲାଗିଛି, ତେଣୁ ବୈଜ୍ଞାନିକମାନେ ବିକଳ୍ପ ଶକ୍ତି ସାମଗ୍ରୀ ରୂପେ ସୌରଶକ୍ତି, ବାୟୁଶକ୍ତି, ଜୁଆର ଶକ୍ତି ଆଦିର ଉପଯୋଗରେ ମାନବ ସଭ୍ୟତାକୁ ଶକ୍ତି ସଙ୍କଟରୁ ରକ୍ଷା କରିବାକୁ ଉଦ୍ୟମ କରିଚାଲିଛନ୍ତି। ଶ୍ରୋତା ବନ୍ଧୁ, ପ୍ରାକୃତିକ ସମ୍ପଦକୁ ଏହାର ବିକାଶର ପର୍ଯ୍ୟାୟକ୍ରମ ଅନୁସାରେ ମଧ୍ୟ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ, ଯଥା ପ୍ରଚ୍ଛନ୍ନ ସମ୍ପଦ ବା ପଟେନ୍ସିଆଲ ରିସୋର୍ସେସ୍ ଏବଂ ବିକଶିତ ସମ୍ପଦ ବା ଡେଭଲପ୍ଡ ରିସୋର୍ସେସ୍। ଯେଉଁ ସମ୍ପଦ ପ୍ରାକୃତିକ ଗନ୍ତାଘରେ ଗଚ୍ଛିତ ଅଛି ମାତ୍ର ତାହାର ଉପଯୁକ୍ତ ବିନିଯୋଗ ହୋଇପାରିନାହିଁ ତାହାକୁ ପ୍ରଚ୍ଛନ୍ନ ସମ୍ପଦ କୁହାଯାଏ। ଅନ୍ୟ ପକ୍ଷରେ ଯେଉଁ ପ୍ରାକୃତିକ ସମ୍ପଦର ସନ୍ଧାନ କରାଯାଇ ତାକୁ ବ୍ୟବହାର ଉପଯୋଗୀ କରାଯାଇପାରିଛି ତାକୁ ବିକଶିତ ସମ୍ପଦ କୁହାଯାଏ। ତେବେ ଶ୍ରୋତାବନ୍ଧୁ, ଆଜିକାଲି ମନୁଷ୍ୟ ତାର ବୁଦ୍ଧି ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଦ୍ୱାରା ବିଭିନ୍ନ ପ୍ରାକୃତିକ ସମ୍ପଦକୁ ମୌଳିକ ଉପାଦାନ ରୂପେ ବ୍ୟବହାର କରି ଭୌତିକ ଓ ରାସାୟନିକ ପ୍ରକ୍ରିୟାରେ ନାନା ପ୍ରକାର କୃତ୍ରିମ ଦ୍ରବ୍ୟ ପ୍ରସ୍ତୁତ କରିପାରୁଛି। ଏହାଦ୍ୱାରା ଦେଶର ଆର୍ଥିକ ଉନ୍ନତି ହେବା ସଙ୍ଗେ ସଙ୍ଗେ ଲୋକମାନଙ୍କର ଜୀବନ

0: ଧାରଣର ମାନ ମଧ୍ୟ ଉନ୍ନତ ହୋଇପାରୁଛି। ଏବେ ଶ୍ରୋତାବନ୍ଧୁ, ପ୍ରାକୃତିକ ସମ୍ପଦର ସଂରକ୍ଷଣରେ ବ୍ୟକ୍ତିବିଶେଷର ଭୂମିକା ଗୁରୁତ୍ୱପୂର୍ଣ୍ଣ, କାରଣ ମନୁଷ୍ୟ ହେଉଛି ପ୍ରକୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ପ୍ରକୃତି ଏବଂ ପ୍ରାକୃତିକ ସମ୍ପଦକୁ ରକ୍ଷା କରିବା ହେଉଛି ତାର ଜୀବନବୋଧର ଆଦର୍ଶ। ପ୍ରାକୃତିକ ସମ୍ପଦଗୁଡ଼ିକର ବିନଷ୍ଟ ପରିବେଶର ଅସନ୍ତୁଳନ ଅବସ୍ଥା ନିମନ୍ତେ ଦାୟୀ। ଏହା ସମଗ୍ର ବିଶ୍ୱର ଏକ ପ୍ରଧାନ ସମସ୍ୟା। ତେଣୁ ପରିବେଶର ଭାରସାମ୍ୟ ରକ୍ଷା କରିବାରେ ଜନସହଯୋଗ ଏକାନ୍ତ ଆବଶ୍ୟକ। ଏହି ମର୍ମରେ ମାନବ ସମାଜରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆମ ଦେଶରେ ଜାତୀୟ ପରିବେଶ ସଚେତନତା ଆନ୍ଦୋଳନ ସରକାରଙ୍କ ତରଫରୁ ପ୍ରତିବର୍ଷ ଆୟୋଜିତ ହେଉଛି। ଦେଶରେ ବିଭିନ୍ନ ବେସରକାରୀ ସଂଗଠନକୁ ଏହି କାର୍ଯ୍ୟକ୍ରମ ସହିତ ସଂଶ୍ଳିଷ୍ଟ କରାଯାଉଛି। ଜାତିସଂଘ ତରଫରୁ ଆନ୍ତର୍ଜାତିକ ପ୍ରକୃତି ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ସମ୍ମିଳନୀ ଏବଂ ୱାର୍ଲ୍ଡ ୱାଇଡ୍ ଫଣ୍ଡ ବା WWF ବିଭିନ୍ନ ଦେଶର ଜାତୀୟ ସରକାରଙ୍କ ସହିତ ମିଳିତ ଭାବରେ କାର୍ଯ୍ୟ କରୁଛି। ଶ୍ରୋତାବନ୍ଧୁ, ଏହି ପ୍ରାକୃତିକ ସମ୍ପଦଗୁଡ଼ିକ ଅମୂଲ୍ୟ। ଏଗୁଡ଼ିକର ଅବକ୍ଷୟ ଯେଉଁ ପରିମାଣରେ ବଢ଼ି ଚାଲିଛି, ଏହାର ସଂରକ୍ଷଣ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ସଚେତନ ହେବା ଉଚିତ। ତେଣୁ ଜନସାଧାରଣ ସେମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ସଚେତନ ନ ହେବା ପର୍ଯ୍ୟନ୍ତ ପ୍ରାକୃତିକ ସମ୍ପଦର ଅବକ୍ଷୟ ହୋଇ ଚାଲିଥିବ। ପ୍ରକୃତିର ଏହି ଅମୂଲ୍ୟ ସମ୍ପଦକୁ ଆମେ ରକ୍ଷା କଲେ ପ୍ରକୃତି ଆମକୁ ରକ୍ଷା କରିବ। ଏହି ଚେତନା ଆମ୍ଭମାନଙ୍କ ମଧ୍ୟରେ ଉନ୍ମେଷ ଲାଭ କରିବା ଦରକାର। ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି, ତେବେ ଏଇଠି ରଖୁଛୁ ଆଜିର ପ୍ରକୃତି ପରିବେଶ କାର୍ଯ୍ୟକ୍ରମକୁ। ନମସ୍କାର।
1: ଶୁଣୁଥିଲେ ପ୍ରକୃତି ପରିବେଶ କାର୍ଯ୍ୟକ୍ରମ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଗୀତାତୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଓଡ଼ିଆ କଥାଚିତ୍ରର ଗୀତ ମାନିନୀ। କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୱାଲ ଏବଂ ମହମ୍ମଦ ଅଜିଜ୍।

ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରୁଛନ୍ତି ବଂଶୀଧର ପରିଡ଼ା ଏବଂ ସାଥୀମାନେ।

ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ପାଲା ଭକ୍ତ ବଳରାମ ଦାସ, ଶିଳ୍ପୀ ଶରତ ଚନ୍ଦ୍ର ତ୍ରିପାଠୀ ଏବଂ ସାଥୀ କଳାକାର।

ସଜ୍ଜନ ମଣ୍ଡଳୀ, ପଞ୍ଚ ସଖାଙ୍କ ଭିତରେ ଶ୍ରେଷ୍ଠ ଭକ୍ତ ବଳରାମ ଦାସ ଏକଦା ବିଚାର କଲେ ପ୍ରଭୁ ଜଗନ୍ନାଥଙ୍କ ନାମ ସ୍ମରଣ ପୂର୍ବକ ତ୍ରେତା ଯୁଗର ଅବତାରୀ ପୁରୁଷ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉପରେ ଏକ ରାମାୟଣ ଗାଥା ରଚନା କରିବେ। ଆଜ୍ଞା, କଳ୍ପନା କରିବା ସଙ୍ଗେ ସଙ୍ଗେ କଳ୍ପନାକୁ ସାକାର କରିବା ପାଇଁ ଲେଖନୀ ଧାରଣ ପୂର୍ବକ ଯେତେବେଳେ ଲେଖିବା ଆରମ୍ଭ କରିଛନ୍ତି, ମା ସୀତାଙ୍କ ଚରିତ୍ର ତାଙ୍କ ମନରେ ଟିକେ ଆଜ୍ଞା ଶଙ୍କା ଜାତ କଲା। ମାଙ୍କ ଚରିତ୍ର ଉପରେ ସେ ଟିକେ କ୍ରୋଧ ଭାବକୁ ବହି ପୋଥି ଏବଂ ଲେଖନୀକୁ ଥୋଇଦେଲେ। ରଖି ଯତ୍ନରେ ଲେଖନୀ ପୋଥି ଯମୁନା।

ବଳରାମ ଦାସ ଆଜ୍ଞା ଶୋଇଥିଲା ବେଳେ ମଧ୍ୟରାତ୍ରରେ ଏକ ସୁନ୍ଦର ସ୍ୱପ୍ନ ଅବଲୋକନ କଲେ। ଦେଖିଲେ ସ୍ୱପ୍ନରେ ମା ଜଗଜନନୀ ଆଦିଶକ୍ତି ମହାଲକ୍ଷ୍ମୀ ଆସି ତାଙ୍କ ସମ୍ମୁଖରେ ଉଭା ହୋଇଛନ୍ତି। ଉଠି ପଡିଲେ ନିଦରୁ, କୃତାଞ୍ଜଳି ପୁଟରେ ମାଙ୍କ ଚରଣ ଶରଣ ପଶିଲେ। ଆଦ୍ୟାନ୍ତ ରହିତେ ଦେବୀ ଆଦ୍ୟା ଶକ୍ତି ମାହେଶ୍ୱରୀ, ଯୋଗ ଯେ ଯୋଗ ସମ୍ଭୂତେ ମହାଲକ୍ଷ୍ମୀ ନମସ୍ତୁତେ। ମା ମହାଲକ୍ଷ୍ମୀଙ୍କ ଚରଣ ତଳେ ଶରଣାପନ୍ନ ହୋଇ ପ୍ରଣତି ଅର୍ଘ୍ୟ ପ୍ରଦାନ କରି ହାତ ଯୋଡ଼ି ବିନୟ ଭାବରେ ପଚାରିଲେ, ମା, ଇଏ ଅଧମ ଦାସକୁ କାହିଁକି ଦର୍ଶନ ଦେଲ ଏ ରାତ୍ରି ଅଧରେ? ମୁଁ କି ସେବା ଆପଣଙ୍କର କରିପାରେ? ମହାଲକ୍ଷ୍ମୀ ପଚାରିଲେ, କହିଲା, ରେ ବଳିଆ, ଯେଉଁ ରାମାୟଣ ଗ୍ରନ୍ଥ ରଚନା କରିବା ପାଇଁ ସଂକଳ୍ପବଦ୍ଧ ହୋଇ ଲେଖନୀ ଧାରଣ କରିଥିଲୁ, ଆଜି ତାହା କାହିଁକି ଅସମ୍ପୂର୍ଣ୍ଣ କରିବାକୁ ଯାଉଛୁ? ବଳିଆ କହିଲା, କହିଲା, ମା, ଲେଖି ପାରିବି ନାହିଁ ସେ ଗ୍ରନ୍ଥ। ତାର କାରଣ କଣ ମା ଜାଣିଛ? ଯେଉଁ ଗ୍ରନ୍ଥ ଭିତରେ ସ୍ଥାନ ପାଇଛନ୍ତି ଜନକ ନନ୍ଦିନୀ ଜାନକୀ, ସେ ଜାନକୀଙ୍କ ଚରିତ୍ରକୁ ମୁଁ ରାମାୟଣରେ ଉଲ୍ଲେଖ କରିପାରିବି ନାହିଁ। ଯେଉଁ ନାରୀ ନିଜ ଇଚ୍ଛାରେ ରଥ

ତ୍ରିଭୁବନ ମୁହୂର୍ତ୍ତ ମଧ୍ୟରେ ଜଳି ପଡି ଭସ୍ମ ହୋଇପାରେ। ଇଏ ଲଙ୍କପତି ତ ସାମାନ୍ୟ, ସିଏ ଚାହିଁଥିଲେ କଣ ମାଙ୍କୁ ନେଇପାରିଥାନ୍ତା ବଳାତ୍କାରରେ। ମା ଜାଣିଶୁଣି ତା ରଥ ମଣ୍ଡନ କରି ଲଙ୍କାପୁରକୁ ଗମନ କଲେ, ବୃଥାରେ କାହିଁକି କ୍ରନ୍ଦନ କଲେ। ସେତିକି ନୁହେଁ ମା, ଆହୁରି ବଡ କଥା ହେଲା, ଆଜି ଗୁରୁ ଗୁରୁଜନ କଥା କୁଜାର।

ପରମ ବୈରାଗୀ ଶଙ୍କର କଳ ମୂର୍ତ୍ତି ସଦୃଶ ବୀର ଲକ୍ଷ୍ମଣଙ୍କ ଚରିତ୍ର ଉପରେ ଯେଉଁ ସତୀ ସୀତା ଆଜି ସନ୍ଦେହ ଟାଣିଥିଲେ ଗାର, ତାଙ୍କୁ କଣ ମୁଁ ପ୍ରଶଂସା କରିପାରିବି? ମା, ତ୍ରାହି ଲକ୍ଷ୍ମଣ ଯେଉଁ ରାମ କହିଥିଲେ ବୋଲି ସେ କହିଲେ, ସଜ୍ଜନ ମଣ୍ଡଳୀ, ରାଜା ମାନଙ୍କର ଧର୍ମ ପ୍ରଜା ମାନଙ୍କୁ ତ୍ରାହି ପ୍ରଦାନ କରିବା। ମା କଣ ସେତିକି ବୁଝି ପାରିଲା ନାହିଁ ଯେ ମୋ ସ୍ୱାମୀ ଜଗତକୁ ତ୍ରାହି ଦେଲା ବାଲା ସିଏ ଆଜି ତ୍ରାହି ମାଗୁଛି, ଏ କଥାକୁ ମୁଁ ବିଶ୍ୱାସ କରିବି? ଯେଉଁ ସ୍ତ୍ରୀ ସ୍ୱାମୀଙ୍କର ଶକ୍ତି ଉପରେ ଅବିଶ୍ୱାସ କରିପାରେ, ଯେଉଁ ସ୍ତ୍ରୀ ବୋହୁ ଶାଶୁଘର କଥାକୁ ମାନି ନ ପାରେ, ଯେଉଁ ଭାଉଜ ଦିଅରକୁ ଅବିଶ୍ୱାସ କଲା ଲକ୍ଷ୍ମଣ ପରି ଦିଅରକୁ, ତା ଚରିତ୍ର ମା ମୁଁ ଲେଖି ପାରିବି ନାହିଁ, ପାରିବି ନାହିଁ। ସେତିକି ବେଳେ ହସି ହସି ମା ମହାଲକ୍ଷ୍ମୀ କହିଦେଲେ, ହେଲାରେ ବଳିଆ।

ଆରେ ପୁଅ, ଆଜି ଯାହାକୁ ତୁ ମା ମହାଲକ୍ଷ୍ମୀ ବୋଲି ପ୍ରଣାମ କରୁଛୁ, ଏଇ ମା ତୋର ଅଭାଗିନୀ, ମା ତୋର ତ୍ରେତା ଯୁଗରେ ସୀତାଙ୍କ ରୂପରେ ରାମଙ୍କ ସାଥିରେ କାଳାତିପାତ କରିଥିଲା। ଆରେ ମୁଁ ତୋର ମା, ତୁମ କଥା ରଖ, ସେ ରାମାୟଣକୁ ସମ୍ପୂର୍ଣ୍ଣ କର ରେ ପୁଅ। କିନ୍ତୁ ବଳରାମ ଦାସ ତାଙ୍କ କଥାକୁ ମାନିଲେ ନାହିଁ, କହିଲେ ମା ଉଦୟତି ଯଦି ଭାନୁ ପଶ୍ଚିମ।

ଦର୍ଶନ ଜନ ଆନାଙ୍କର ଆଜି କଳିଆ ଦାସ କହିଲେ ମା ସୂର୍ଯ୍ୟ ଯଦି ପୂର୍ବ ଦିଗ ଛାଡି ପଶ୍ଚିମରେ ଉଦୟ ହୁଅନ୍ତି ପର୍ବତ ଅଗ୍ରରେ ପଦ୍ମ ଫୁଲ ଫୁଟି ପାରେ ମେରୁଗିରି ଟଳି ଯାଇପାରେ ଅଗ୍ନି ଶୀତଳ ଭଜି ପାରେ କିନ୍ତୁ ଏ ବଳିଆ ଦାସ ଯାହା କହିଛି ସେ ସୀତା ଚରିତ୍ର ଲେଖି ପାରିବ ନାହିଁ। ରାଗିଗଲେ ମା ମହାଲକ୍ଷ୍ମୀ ଆଜି

କ୍ଷେତ୍ରେ ତୋତେ ମୁଁ ନ ଦେଖିବି ଆଉ କହିଲେ ହେ ବଳରାମ ଦାସ ତୁ ଜଗନ୍ନାଥଙ୍କର ଭକ୍ତ ବୋଲି ଯେଉଁ ଗର୍ବ ଭାବ ବହି ମୋତେ ଅପମାନ କରିଛୁ ମୁଁ ଆଜି କଥା ଦଉଛି ତୋତେ ଖାଇବାକୁ ମିଳିବ ନାହିଁ ତୁ ବାରଦ୍ୱାର ବୁଲିବୁ ଏ ଶ୍ରୀକ୍ଷେତ୍ର ଧାମରେ କାଲି ଥୋ ତୋର

ମୂର୍ତ୍ତି ଜଗନ୍ନାଥଙ୍କୁ ଦର୍ଶନ କରି ବଳିଆ 22 ପାହାଚ ତଳେ ମୁଣ୍ଡିଆ ଟିଏ ମାରିଲା, କହିଲା, ରେ କାଳିଆ, ମୁଁ ଆଜି ତୋ ନିକଟରୁ ସବୁଦିନ ପାଇ ଅନ୍ତର ହେଇ ଚାଲି ଯାଉଛି। ଇଏ ଚର୍ମ ନେତ୍ର ସିନା ତୋର ଇଏ ସ୍ଥୂଳ ରୂପକ ଦର୍ଶନ କରିପାରିବ ନାହିଁ, ହେଲେ କାଳିଆ ଏ ଅନ୍ତର ଭିତରେ ମୁଁ ତତେ ଭୁଲି ପାରିବୁ ନାହିଁ, ତୁ ମତେ ଭୁଲି ପାରିବୁ ନାହିଁ। ଆଜି ଏତିକି ନିବେଦନ କରି।

ବଳରାମ ଦାସ କହିଲେ ହେ ଜଗନ୍ନାଥ, ମୁଁ ତତେ ଗୋଟିଏ ଅଳି କରୁଛି, ତୋ ବାପା ନନ୍ଦର ରାଣ, ତୋ ମା ଯଶୋଦାର ଡାଳରେ, ହେ ଠାକୁର, ଯଦି ପ୍ରକୃତରେ ତୁ ମତେ ପୁଅ ହିସାବରେ ଦେଖୁଥାଉ କି ଭକ୍ତ ହିସାବରେ ଦେଖୁଥାଉ କି ସେବକ ସେବକୀ ହିସାବରେ ଦେଖୁଥାଉ, ଯେଉଁ ହିସାବରେ ଦେଖିଲେ ବି ତୁ ହଉଛୁ ଜଗତର ନାଥ ସାନ୍ତ। ହେ ସାନ୍ତ, ଗୋଟିଏ ଦିନହୀନ ମୂଲିଆର ଏତିକି ଅଳି ତୋ ପାଖରେ, ମୁଁ ନ ଖାଇଲା ପର୍ଯ୍ୟନ୍ତ ତୁ ଆଜି ଠାରୁ ଖାଇବୁ ନାହିଁ। ତୋ ବାପା ରାଳ, ତୋ ମା ରାଳ, ଏତିକି କଥା କହି ଆଜି କାନ୍ଦି କାନ୍ଦି ବଳିଆ ଯାଉଛି। ଯାଇ ପହଞ୍ଚି ଯାଇଛି ଆଜ୍ଞା ସମସରା ପାଟରେ, ଇଏ ଗହୀର ପାଟରେ ପହଞ୍ଚିଛି। ବସୁଧାର ଧୂଳି ବାଲି ଆଜି ତାତି ଯାଉଛି ମା ଲକ୍ଷ୍ମୀଙ୍କର ଅଭିଶାପରେ, ଟକ ଟକ ହୋଇ ଫୁଟୁଛି ବଳିଆ ଦାସ, ଆଜି ଆଉ ଚାଲି ପାରୁନି। ଯେଉଁ ଦୁଆରକୁ ଯାଉଛି ସେ ଗୃହ ସ୍ୱାମୀ ଦେଖିଲା ମାତ୍ରେ ତାକୁ ଦୂରରୁ ଘଉଡ଼େଇ ଦେଉଛନ୍ତି। ଖାଦ୍ୟ ଜଳ ଟିକିଏ ଦବା ପରିବର୍ତ୍ତେ ବିଭିନ୍ନ ପ୍ରକାର କୁଚ୍ଛା ବାଣୀ ଧିକାର କରି ଅପମାନ କରି ଘଉଡ଼େଇ ଦେଉଛନ୍ତି। ହତ ଲକ୍ଷ୍ମଣଟା କାହୁଁ ଆସିଲା, ସେ ଆସିଲା ମାତ୍ର କେ ମୋ ଘରେ ଧନ ପୁରିଥିଲା, କୁଆଡେ ଉଭେଇ ଗଲା। ଏକା ପଥର ମାଡ କରି ସମସ୍ତେ ବଳିଆ ଦାସକୁ ନିନ୍ଦା କରୁଛନ୍ତି। ସମସରା ପାଟରେ ଚାଲିଛି ଆଜି ବଳିଆ, ପାଦ ଥକି ଗଲାଣି, ଅନ୍ନ ବିନା ଆଉ ଚାଲି ପାରୁନି। କାଳିଆ ଶାନ୍ତ ତୋର।

0: ପଣ୍ଡା ପଡ଼ିଆରି ମାନେ ଆଜ୍ଞା ବିଚାର କଲେଣି, ବଡ଼ ପଣ୍ଡା କହିଲେ ଆଜି ଚଳୁରେ କାହିଁକି ଜଗନ୍ନାଥଙ୍କ ଦର୍ଶନ ମୁଁ
1: ପାଉନି।
0: ଠାକୁର ଆଜି ଅନ୍ନ ଜଳ ସ୍ପର୍ଶ କରୁନାହାନ୍ତି, କଣ ହେଲା ଅନୀତି? ତେଣେ ମା ମହାଲକ୍ଷ୍ମୀ ଯାଇକି ଦାରୁ ବ୍ରହ୍ମଙ୍କୁ ବୁଝେଇଲେ ଜଗନ୍ନାଥଙ୍କୁ, କହିଲେ ସ୍ୱାମୀ ଆପଣ କଣ ସେବିକାର କଥା ରକ୍ଷା କରି ଟିକେ ଭୋଜନ କରିବେ
2: ନାହିଁ?
0: ମୋ ଭକ୍ତ ବଳିଆ ତେଣେ ସମସରା ପାଟ ଅପନ୍ତରାୟ ପଡି ଅନାହାରେ ଛଟପଟ ହଉଛି, ମୁଁ ଏଠି ବସି ଖାଇବି? ଏଇଥିପାଇଁ ମୁଁ ଜଗତର ସାନ୍ତ ବୋଲେଇଛି। ହେ ମହାଲକ୍ଷ୍ମୀ, ବର୍ତ୍ତମାନ ମୋ ଭକ୍ତ ପାଖକୁ ଯାଉଛି। ମା ମହାଲକ୍ଷ୍ମୀ କହିଲେ ପ୍ରଭୁ ମୋତେ ଟିକେ ସାଥିରେ ନିଅ। ଯେତେବେଳେ କାଳିଆ ସାନ୍ତ ମା ମହାଲକ୍ଷ୍ମୀ ଯାଇ ପହଞ୍ଚି ଯାଇଛନ୍ତି ସମସରା ପାଟରେ ବଳିଆ ଦାସ ନିକଟରେ, ବଳିଆ ଦାସ ଚାହି ପକେଇଲା ଠାକୁରଙ୍କୁ, କହିଲା ପ୍ରଭୁ।

କଳିଆ ବ୍ୟାସ ହାତ ଯୋଡି ଦେଇ ଲକ୍ଷ୍ମୀ ନାରାୟଣକୁ ଗରୁଡ ଉପରେ ଦେଖିକି ଆଜି ଲମ୍ବ ହୋଇ ପଡିଯାଇଛି। ମହାଲକ୍ଷ୍ମୀ କହିଲା, ରେ ବଳିଆ, ମୋ କଥା ମାନିଲୁ ନାହିଁ, ଏବେ ଅପନ୍ତରା ପଡି ମଲୁ ଭଲ ହେଲା ତ। ହସି ହସି କହି ପକେଇଲା ବଳରାମ ଦାସ, କହିଲା ମା।

ହେଲା ମାଲ ଯେଉଁ କ୍ଷେତ୍ରରେ ଜଗନ୍ନାଥ ଏବଂ ମା ମହାଲକ୍ଷ୍ମୀଙ୍କ ଦର୍ଶନ ଭକ୍ତ ପାଏ ଏହାଠାରୁ ଭଳି ପୁଣ୍ୟ ତୀର୍ଥ କଣ ଆଉ ଜଗତରେ କୋଉଠି ଅଛି? ଆଜି ମୁଁ ଦ୍ୱିତୀୟ ବୈକୁଣ୍ଠ ଏଠି ରଚନା କଲି। ମୋତେ କ୍ଷମା କର ମା, ତୁମେ ହାରିନା, ତୁମେ ହାରିନା ମା, ଏଭଳି ପୁଅ ଥାଉ ଥାଉ କୌଣସି ମା ହାରେ ନା। ମୁଁ ଆଜି କଥା ଦଉଛି ରାମାୟଣ ରଚନା କରିବି, ଏବଂ ଏ ରାମାୟଣର ନାମ ରହିବ ଜଗମୋହନ।

ଶୁଣୁଥିଲେ ପାଲା, ଭକ୍ତ ବଳରାମ ଦାସ ପରିବେଷଣ କରିଥିଲେ, ଶିଳ୍ପୀ ସୁରେଶ ଚନ୍ଦ୍ର ତ୍ରିପାଠୀ ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରି।

ସନ୍ଧ୍ୟା 6ଟାରେ ଭକ୍ତି ଗୀତ, 6:15 ସୁକମ ସଙ୍ଗୀତ, 6:30 ସୂଚନା ସମ୍ବାଦ, ରାତି 7ଟାରେ ଆଦିବାସୀ ଗୀତ, ରାତି 8ଟାରେ ଆପଣମାନଙ୍କର ଅନୁରୋଧରେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଏ ଥିଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆକାଶବାଣୀ ବାରିପଦା ଏଠି ଶେଷ କରୁଛୁ ଆଜିର ଅଧିବେଶନକୁ। ପୁଣି ଆପଣମାନଙ୍କୁ ସ୍ୱାଗତ ଜଣାଇବ ଆସନ୍ତାକାଲି 6:15। ସେତେବେଳେ ପର୍ଯ୍ୟନ୍ତ ଶୁଭରାତ୍ରୀ ସେ ବିଦାୟ ନେଉଛୁ। ଜୟ ହିନ୍ଦ।